ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର ଦୁଇ ଦିନ 2026 ମସିହା ମେ ମାସର 23 ତାରିଖ

ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି। ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ସମୟ ସକାଳ 5:57 ମଙ୍ଗଳିକା।

0: ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 26ତମ ଭାଗ।
1: ଏପିସୋଡ 26 2 6।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର ଛବିଶତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ଅଶୋକ କୁମାର ମିଶ୍ର।
1: ଭାରତୀୟ ଧର୍ମଶାସ୍ତ୍ରଗୁଡ଼ିକରେ ଈଶ୍ୱରଙ୍କୁ କ୍ଷୁଧା ଏବଂ ମୃତ୍ୟୁ ବୋଲି କୁହାଯାଇଛି, କାରଣ ସେ ପ୍ରଳୟ କାଳରେ ଯେହେତୁ ସମଗ୍ର ସୃଷ୍ଟିକୁ ଗ୍ରାସ କରିଯାଆନ୍ତି, ତେଣୁ ସମ୍ଭବତଃ ଏଭଳି କୁହାଯାଇଛି। ସୃଷ୍ଟି ପୂର୍ବରୁ କିଛି ବି ନଥିଲା, ଏବେ ସୃଷ୍ଟି ବ୍ୟକ୍ତ ରୂପରେ ରହିଛି, କିନ୍ତୁ ସେତେବେଳେ ସୃଷ୍ଟିରେ କିଛି ନଥିଲା। ଆକାଶ, ମେଘ, ପବନ, ବର୍ଷା, ସମୁଦ୍ର, ଅନ୍ତରୀକ୍ଷ, ତାରା, ଗ୍ରହ, ନକ୍ଷତ୍ର, ଏସବୁ କିଛି କିଛି କିଛି ବି ନଥିଲା, ଏସବୁ ଅବ୍ୟକ୍ତ ରୂପରେ ଥିଲା। କହୁଥିଲେ କ୍ଷୁଧାକୁ ମୃତ୍ୟୁ କୁହାଯାଏ ବୋଲି।

ସେହି କ୍ଷୁଧାରୂପକ ମୃତ୍ୟୁ ସର୍ବତ୍ର ବିରାଜମାନ ଥିଲା, ଯେହେତୁ ଈଶ୍ୱର ପରମାତ୍ମା ବା ମହାକାଳ ପ୍ରଳୟ ସମୟରେ ସବୁକିଛି କି ମାନେ ଯାହା ସବୁ ଆମେ ଦେଖୁଛୁ, ଶୁଣୁଛୁ, ଅନୁଭବ କରୁଛୁ, ସବୁକିଛି କି ନିଜ ମଧ୍ୟକୁ ଶୋଷି ନିଅନ୍ତି, ତେଣୁ ଈଶ୍ୱରଙ୍କୁ ମଧ୍ୟ ମୃତ୍ୟୁ ବୋଲି କୁହାଯାଇଛି। ତାପରେ ସେହି ଈଶ୍ୱର କିଛି ଗୋଟା କରିବାକୁ ଚେଷ୍ଟା ଆରମ୍ଭ କଲେ ଏବଂ ତାପରେ ତାଙ୍କ ମଧ୍ୟରେ ଗତିର ସଞ୍ଚାର ହେବାରୁ ପ୍ରଥମେ ଜନ୍ମ ନେଲା ଜଳ। ଅର୍କ ହେଉଛି ଜଳର ତାତ୍ତ୍ୱିକ ଅର୍ଥ। ଏହି ଅର୍କ ପ୍ରଥମେ ଜନ୍ମ ନେଲା। ହେଲେ ଏହି ଜଳ କିନ୍ତୁ ଆମେ ଯେଉଁ ଜଳ ଦେଖୁ ବା ବ୍ୟବହାର କରୁ ସେହି ଜଳ ନୁହେଁ। ତେବେ କ'ଣ ତାହା? ସନ୍ଧି କଲେ ଅର୍କଟା ଅର୍ ଯୁକ୍ତ କ ହୁଏ, ମାନେଟା ହେଲା ଅର୍ ଅର୍ଥାତ୍ ଅର୍ଚ୍ଚନା ଏବଂ କର୍ ଅର୍ଥ ଉପାସନା ବା ଉପାସନାରୁ ମିଳୁଥିବା ଆନନ୍ଦ। ତେଣୁ ଆମେ ଯେଉଁ ଜଳ ଦେଖୁ ଇଏ ସେଇ ଜଳ ନଥିଲା, ତାହା ଭିନ୍ନ କିଛି ଥିଲା। ଏ ସୃଷ୍ଟି ସମ୍ଭବ ହେଲା କିପରି? ଉତ୍ତାପ ବିନା ଏବଂ ବାୟୁ ବିନା ସୃଷ୍ଟି ଅସମ୍ଭବ। ବାୟୁ ବା ପବନ ଏବଂ ଉତ୍ତାପ ଯେଉଁଠି ନାହିଁ ସେଠି ଜୀବନ କେବେ ମଧ୍ୟ ସମ୍ଭବ ନୁହେଁ, ସେଇଠି ଜୀବନ ସଞ୍ଚରିତ ହୋଇପାରେ ନାହିଁ। ଅତଏବ ଈଶ୍ୱରଙ୍କ ମଧ୍ୟରେ ଗତି ସଞ୍ଚରିତ ହେବା ପରେ ପ୍ରଥମେ ସୃଷ୍ଟି ହେଲେ ସୂର୍ଯ୍ୟ, ଅଗ୍ନି ଏବଂ ବାୟୁ। ଆଜି ବିଜ୍ଞାନ ବି ଏହିସବୁ କଥା ହିଁ କହେ, ଆଉ ସେଇ ତଥାକଥିତ ବିଜ୍ଞାନକୁ ଆମେ ଶ୍ରେଷ୍ଠ ଜ୍ଞାନ ବୋଲି ବି କହୁ, କିନ୍ତୁ ହଜାର ହଜାର ବର୍ଷ ତଳେ ଭାରତୀୟ ମୁନିଋଷିମାନେ ଏସବୁ କଥା କହିଯାଇଛନ୍ତି। ଯେହେତୁ ପ୍ରାଚ୍ୟର ଏ ଜ୍ଞାନ ଭଣ୍ଡାର ସହିତ ଆମର କୌଣସି ସମ୍ପର୍କ ନାହିଁ, ଆମର ସମ୍ପର୍କ କ୍ଷୀଣରୁ କ୍ଷୀଣତର ହେବାରେ ଲାଗିଛି, ତେଣୁ ପାଶ୍ଚାତ୍ୟ ଦେଶମାନଙ୍କରୁ ଆମଦାନୀ ହୋଇଥିବା ଜ୍ଞାନ ଆଜି ଆମ ପାଇଁ ଶ୍ରେଷ୍ଠ ଜ୍ଞାନ ସାଜିଛି। ଯିଏ ପ୍ରଳୟ କରନ୍ତି ସିଏ ପୁଣି ସୃଷ୍ଟି ସର୍ଜନା ବି କରନ୍ତି। ଅତଏବ ସେ ଅର୍ଥାତ୍ ଈଶ୍ୱର ତାପରେ ତାଙ୍କର ଦ୍ୱିତୀୟ ସନ୍ତାନ ଆତ୍ମାକୁ ସୃଷ୍ଟି କଲେ। ସେହି ପ୍ରଳୟକାରୀ ତାପରେ ନିଜ ଇଚ୍ଛାରେ ସୃଷ୍ଟି କଲେ ବାଣୀଙ୍କୁ। ବାଣୀ ଥିଲେ ଜଣେ ଦେବୀ, ଏହାପରେ ସେ ସୃଷ୍ଟି କଲେ ବ୍ରହ୍ମାଙ୍କୁ। ତାପରେ ସେ ଯେହେତୁ ମହାକାଳ, ଯେହେତୁ ସେ ସବୁକିଛିକୁ ଗ୍ରାସ କରିପାରନ୍ତି, ତେଣୁ ବ୍ରହ୍ମାଙ୍କ ଦିଗକୁ ପାଟି ମେଲା କରି ଦୌଡ଼ିଲେ। ଏହା ଦେଖି ବ୍ରହ୍ମା ଭାଣମ୍ ବୋଲି ଶବ୍ଦ ସୃଷ୍ଟି କଲେ, ଆଉ ତା ହିଁ ବାକ୍ କଥା ବା ବାଣୀ ବା ସରସ୍ୱତୀ। ହୁଏତ ତା ଥିଲା ଏ ସୃଷ୍ଟିର ପ୍ରଥମ ଶବ୍ଦ, ପ୍ରଥମ ଉଚ୍ଚାରଣ, ଯାହାର ଅର୍ଥ ଜ୍ଞାନ, ଆଲୋକ ଏବଂ ଆନନ୍ଦ। ହେଲେ ସେ ଭାଣମ୍ କିଏ? ଈଶ୍ୱରଙ୍କୁ ହିଁ ଭାଣମ୍ କୁହାଯାଇଛି। ଭାଣମ୍ ଶବ୍ଦକୁ ଭାଙ୍ଗିଦେଲେ ଭା ଏବଂ ଣ ହୁଏ। ଭାର ଅର୍ଥ ଜ୍ଞାନ ଏବଂ ଣର ଅର୍ଥ ହେଲା ଆଲୋକ। ଈଶ୍ୱର ହିଁ ସର୍ବଦା ଆଲୋକ ପ୍ରଦାନ କରନ୍ତି, ଯାହାକି ଏ ଜଗତ, ଏ ବିଶ୍ୱ ବ୍ରହ୍ମାଣ୍ଡ ପାଇଁ କଲ୍ୟାଣକାରୀ। ଭଗବାନ ବା ଈଶ୍ୱର ହେଉଛନ୍ତି ସର୍ବଗ୍ରାସୀ, ସେ ସବୁକିଛିକୁ ଗ୍ରାସୀ ଯାଇପାରନ୍ତି। ମୁହୂର୍ତ୍ତେ ମୁହୂର୍ତ୍ତେ ଏ ସମଗ୍ର ସୃଷ୍ଟି, ଏ ଜୀବ ସମୂହ, ଏ ଚରାଚର ବିଶ୍ୱ, ତାରା, ଗ୍ରହ, ନକ୍ଷତ୍ର ସେଇ ମହାକାଳଙ୍କର ମୁଖ ମଧ୍ୟକୁ ପ୍ରବେଶ କରି ତାଙ୍କ ମଧ୍ୟରେ ବିଲୀନ ହୋଇଯିବା ପାଇଁ ଗତି କରିବାରେ ଲାଗିଛନ୍ତି। ବିଜ୍ଞାନ ମାନେ ଆଜିର ତଥାକଥିତ ବିଜ୍ଞାନ ବି ଏଇ କଥା ହିଁ କହେ। ପରମାଣୁ ବୋମାର ପରୀକ୍ଷଣ ସମୟରେ ଯିଏ ତାର ସ୍ରଷ୍ଟା ଥିଲେ, ଅର୍ଥାତ୍ ଯିଏ ପରମାଣୁ ବୋମା ତିଆରି କରିଥିଲେ, ସେ ସେହି ପ୍ରଚଣ୍ଡ ଶବ୍ଦ, ଆଲୋକ ଏବଂ ପ୍ରଳୟଙ୍କରୀ ଶକ୍ତିକୁ ଦେଖି ଭଗବତ୍ ଗୀତାର ବିଶ୍ୱରୂପ ଦର୍ଶନ ଯୋଗର ଗୋଟିଏ ଶ୍ଳୋକ ଆବୃତ୍ତି କରିଥିଲେ ସେହି ସମୟରେ ବୋଲି ଏକଦା ଗୋଟିଏ ବହିରେ ପଢ଼ିଥିଲି ମୁଁ। ଭାରତୀୟ ଧର୍ମଶାସ୍ତ୍ରମାନଙ୍କରେ ଅନେକ କଥା ସାଙ୍କେତିକ ଭାବରେ କୁହାଯାଇଛି, ସେସବୁ ଧର୍ମଶାସ୍ତ୍ର ଅସରନ୍ତି ଜ୍ଞାନର ଭଣ୍ଡାର ହୋଇଥିଲେ ମଧ୍ୟ ସାମ୍ପ୍ରତିକ ସମୟରେ କେବଳ ମୁଷ୍ଟିମେୟ ଲୋକଙ୍କର ତା ସାଥିରେ ସମ୍ପର୍କ ରହିଛି, ବାକିମାନେ ସେସବୁ କଥାଠାରୁ ଅନେକ ଦୂରରେ। ଆଜି ପୃଥିବୀ ମଧ୍ୟରେ ଭାରତୀୟ ଦର୍ଶନ ହିଁ ଶ୍ରେଷ୍ଠ ଦର୍ଶନ। ଚିକାଗୋ ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଦିନେ ଭାରତୀୟ ଦର୍ଶନର କଥା କହି ବିଶ୍ୱବାସୀଙ୍କୁ ହତବାକ୍ ଚମତ୍କୃତ କରିଦେଇଥିଲେ। ଶୂନକୁ ବା ଶୂନ୍ୟକୁ ପାଶ୍ଚାତ୍ୟ ପଣ୍ଡିତଗଣ କହିଲେ ଶୂନ୍ୟ, ଯାହାର ମୂଲ୍ୟ କିଛି ନାହିଁ, ଯାହା ଅର୍ଥହୀନ। ସ୍ୱାମୀଜୀ କିନ୍ତୁ କହିଲେ ତାହା ପୂର୍ଣ୍ଣ, ଅକ୍ଷୟ, ସେଥିରେ ଯେତେ ଯାହା ମିଶେଇଲେ ମଧ୍ୟ ତାହା ପଢ଼େ ନାହିଁ, କିମ୍ବା ସେଥିରୁ ଯେତେ ଯାହା କାଢ଼ି ନେଲେ ମଧ୍ୟ ତାହା ଉଣା ହୁଏ ନାହିଁ, ତା ସଦା ପୂର୍ଣ୍ଣ ରହେ। ସେଇ ପୂର୍ଣ୍ଣ ବ୍ରହ୍ମ ସନାତନ ଈଶ୍ୱର ଆମକୁ ସଦ୍ବୁଦ୍ଧି ଦିଅନ୍ତୁ।

0: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଅଶୋକ କୁମାର ମିଶ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିବା କୋଳଥ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ମୃତ୍ୟୁଞ୍ଜୟ ସାହୁ।
1: ଆସନ୍ତୁ ଆଜିର ଚାଷବାସ କଥାରେ ଜାଣିବା କୋଳଥ ଚାଷ ସମ୍ପର୍କରେ। ଓଡ଼ିଶାର ଜଳବାୟୁରେ କୋଳଥ ଚାଷ ଏକ ଲାଭଜନକ ଫସଲ। ଏହା କମ୍ ପରିଶ୍ରମ ଏବଂ କମ୍ ପାଣିରେ ଭଲ ଅମଳ ଦେଇଥାଏ। ବିଶେଷ କରି ଶାରଦ ଧାନ କାଟିବା ପରେ ବଳକା ଆର୍ଦ୍ରତାରେ

0: ବାଲିଆ ଦୋରସା ବା ନିଗିଡ଼ା ମାଟି ଅଧିକ ଉତ୍କୃଷ୍ଟ ହୋଇଥାଏ। ଏହା ଅଳ୍ପ ଖାରିଆ ବା ଅମ୍ଳୀୟ ମାଟିରେ ମଧ୍ୟ ଭଲ ଅମଳ ଦେଇଥାଏ। ଭଲ ଅମଳ ପାଇଁ କିଛି ଉନ୍ନତ ବିହନକୁ ଆମେ ବ୍ୟବହାର କରିପାରିବା, ଯେଉଁଗୁଡ଼ିକ ମଧ୍ୟରେ ରହିଛି ଉର୍ମି, ହିର୍ମି, ବିଜୟା, ମାଧୁରୀ ଏବଂ S7। କୋଳଥ ଚାଷ ପାଇଁ ଜମିକୁ 2-3 ଥର ହଳ କରି ମାଟିକୁ ଗୁଣ୍ଡ କରିଦେବା। ଏକର ପିଛା ପ୍ରାୟ 8-10 କିଲୋଗ୍ରାମ ବିହନକୁ ଆମେ ବ୍ୟବହାର କରିବା। ବୁଣିବା ପୂର୍ବରୁ ପ୍ରତି 1 କିଲୋ ବିହନରେ 2 ଗ୍ରାମ କାର୍ବାଣ୍ଡାଜିମ୍ ବା ଥିରାମ ମିଶାଇ ବିହନକୁ ବିଶୋଧନ କରିବା। କୋଳଥ ଏକ ମରୁଡ଼ି ସହଣୀ ଫସଲ, ତେଣୁ ଏଥିରେ ଅଧିକ ପାଣି ମଡ଼ାଇବାର ଆବଶ୍ୟକତା ନଥାଏ। ଯଦି ଜମିରେ ସାର ଦେବାକୁ ପଡ଼େ ତେବେ ଏକର ପିଛା 8 କିଲୋଗ୍ରାମ DAPକୁ ଆମେ ପ୍ରୟୋଗ କରିପାରିବା। ଏହା ମାଟିର ନାଇଟ୍ରୋଜେନ୍ ଶକ୍ତିକୁ ବଢ଼ାଇଥାଏ। କୋଳଥ ଚାଷରେ ସାଧାରଣତଃ କମ୍ ରୋଗ ପୋକ ଲାଗିଥାନ୍ତି, କିନ୍ତୁ ସାବଧାନ ନ ରହିଲେ ଅମଳ ବହୁତ କମିଯାଇଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କୋଳଥ ଚାଷରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କୋଳଥ ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଯଉ ପୋକ। ଏହି ପୋକଗୁଡ଼ିକ କୋମଳ ପତ୍ର ଏବଂ ଫୁଲରୁ ରସ ଶୋଷି ଖାଇ ନିଅନ୍ତି, ଏହାଫଳରେ ଗଛ ଶୁଖିଯାଏ। ଏହାର ପ୍ରତିକାର ପାଇଁ ଏକର ପିଛା 500 ମିଲିଲିଟର ନିମ୍ବ ଆଧାରିତ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଯଦି ପୋକ ସଂଖ୍ୟା ଅଧିକ ଥାଏ ତେବେ ଇମିଡାକ୍ଲୋପ୍ରିଡ୍ 5 ମିଲିଲିଟରକୁ 10 ଲିଟର ପାଣିରେ ମିଶାଇ ବ୍ୟବହାର କରିବା। ଅନ୍ୟ ଏକ ପୋକ ହେଉଛି ଛୁଇଁ କଣାକାରୀ ପୋକ। ଏହି ପୋକ ଛୁଇଁ ଭିତରେ ପଶି ଦାନାକୁ ଖାଇଯାଇଥାଏ। ଏହାର ପ୍ରତିକାର ପାଇଁ ଫୁଲ ଆସିବା ସମୟରେ ପ୍ରୋଫେନୋଫସ୍ 2 ମିଲିଲିଟରକୁ 1 ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। କୋଳଥ ଚାଷରେ ଦେଖାଯାଉଥିବା ରୋଗ ମଧ୍ୟରେ ରହିଛି ମୂଳ ସଢ଼ା ରୋଗ। ମାଟିରେ ଅଧିକ ଆର୍ଦ୍ରତା ରହିଲେ ବା କବକ ଯୋଗୁଁ ଏହି ରୋଗ ହୋଇଥାଏ। ଏହାର ନିରାକରଣ ପାଇଁ ବିହନ ବୁଣିବା ପୂର୍ବରୁ କାର୍ବାଣ୍ଡାଜିମ୍ 2 ଗ୍ରାମ ପ୍ରତି କିଲୋଗ୍ରାମ ବିହନରେ ମିଶାଇ ବିହନକୁ ବିଶୋଧନ କରିବା। ଅନ୍ୟ ଏକ ରୋଗ ହେଉଛି ହଳଦିଆ ଚିତ୍ରା ରୋଗ। ଏହା ଧଳା ମାଛି ଦ୍ୱାରା ବ୍ୟାପିଥାଏ। ଏହା ହେବା ଦ୍ୱାରା ପତ୍ରରେ ହଳଦିଆ ଦାଗ ପଡ଼ିଯାଏ। ଏହାର ନିରାକରଣ ପାଇଁ ପ୍ରଥମେ ରୋଗାକ୍ରାନ୍ତ ଗଛକୁ ଉପାଡ଼ି ପୋଡ଼ିଦେବା। ଧଳା ମାଛି ନିୟନ୍ତ୍ରଣ ପାଇଁ ଆସିଟାମିପ୍ରିଡ୍ 1 ଗ୍ରାମକୁ 2 ଲିଟର ପାଣିରେ ମିଶାଇ ସ୍ପ୍ରେ କରିପାରିବା। ଅନ୍ୟ ଏକ ରୋଗ ହେଉଛି ପାଉଁଶିଆ ରୋଗ। ଏହି ରୋଗ ହେଲେ ପତ୍ର ଉପରେ ଧଳା ରଙ୍ଗର ଗୁଣ୍ଡ ଭଳି ଆସ୍ତରଣ ଜମିଯାଏ। ଏହାର ନିରାକରଣ ପାଇଁ ଏକର ପିଛା 500 ଗ୍ରାମ ସଲଫର ପାଣିରେ ମିଶାଇ ସିଞ୍ଚନ କରିବା। ସାଧାରଣତଃ ବୁଣିବାର 90-110 ଦିନ ମଧ୍ୟରେ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇଯାଇଥାଏ। ଯେତେବେଳେ ଛୁଇଁଗୁଡ଼ିକ ଶୁଖି ହାଲୁକା ବାଦାମୀ ରଙ୍ଗ ଧରେ ସେତେବେଳେ ଗଛକୁ କାଟି ଖଳାରେ ଶୁଖାଇ ବାଡ଼େଇ ଏଥିରୁ ମଞ୍ଜିକୁ ବାହାର କରିଦେବା ଉଚିତ। କୋଳଥ କେବଳ ଖାଦ୍ୟ ନୁହେଁ, ଏହା ଗୋଖାଦ୍ୟ ଭାବରେ ମଧ୍ୟ ବ୍ୟବହୃତ ହୋଇଥାଏ ଏବଂ ଏହା ମାଟିର ଉର୍ବରତା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିଥାଏ।
1: ଶୁଣୁଥିଲେ ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିଲେ କୋଳଥ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ମୃତ୍ୟୁଞ୍ଜୟ ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଆଜି ଆପଣମାନଙ୍କୁ ଅମନାତ୍ୟ ସମ୍ପ୍ରଦାୟର ଗୀତ ଶୁଣିବାର ବ୍ୟବସ୍ଥା କରିଛୁ। ଚାଷବାସର ଆରମ୍ଭ ପାଇଁ ବୈଶାଖ ମାସର ଅକ୍ଷି ତୃତୀୟା ପରଠାରୁ ଜମିରେ ହଳ ଯୋଚାଯାଏ। ଜମି ଚାଷ ହେଲା ପରେ ବିହନ ବୁଣା ଆରମ୍ଭ ହୁଏ। ଧାନ ବୁଣା ସରିଗଲା ପରେ ଅମନାତ୍ୟ ସମ୍ପ୍ରଦାୟର ପୁଅ ଝିଅମାନେ ମିଶି ବିଭିନ୍ନ ପ୍ରକାର ଗୀତ ଗାଆନ୍ତି। ଆସନ୍ତୁ ସେହି ସମୟର ଗୋଟିଏ ଗୀତ ଶୁଣିବା। ଗାଇଛନ୍ତି ଶିବରାମ ଅମନାତ୍ୟ ଏବଂ ତାଙ୍କ ସାଥୀ।

ଶ୍ରାବଣ ମାସର ଅମାବାସ୍ୟା ଦିନ ଅମନାତ୍ୟ ସମ୍ପ୍ରଦାୟର ଭାଇ ଭଉଣୀମାନେ ଉଆଁସା ପର୍ବ ପାଳନ କରନ୍ତି। ସେହିଦିନ ସେମାନେ ବଣରୁ ନାନା ପ୍ରକାର ଚେରମୂଳି ଆଣି ଔଷଧ କରି ଗାଈଗୋରୁକୁ ଖୁଆନ୍ତି। ଏଥର ଶୁଣନ୍ତୁ ସେହି ଉଆଁସା ପର୍ବ ପାଳନ ସମୟ ଗୀତ।

0: रक्षा सुरक्षा सहकारं सुदृढ़ीकरणेऽपि सहमतौ अभवताम्। अस्मिन् सन्दर्भे साइप्रस डिफेंस एंड स्पेस इंडस्ट्रीज क्लस्टर तथा सोसाइटी ऑफ इंडियन डिफेंस मैन्युफैक्चरर्स इत्येतयोः मध्ये संधिपत्रे हस्ताक्षरं जातम्। प्रधानमंत्री श्रीनरेन्द्रमोदी अद्य 21वें रोजगार मेलायां विविध प्रशासकीय विभागेषु संस्थासु च नवनियुक्तानां यूनां कृते 150,000+ नियुक्तिपत्राणां वितरणं वीडियो कॉन्फ्रेंसिंग इति आभासीय माध्यमेन करिष्यति। अमेरिकादेशस्य विदेश सचिवः मार्को रूबियो इत्येषः अद्य भारतस्य चतुर्दिवसीय यात्रायां कोलकातानगरम् आगमिष्यति। इदं तस्य प्रथमं भारत पर्यटनं भविष्यति। कोलकातानगरे प्रवासावधौ श्रीरूबियो वर्येण मदर टेरेसा वर्यायाः समाधिस्थले श्रद्धाञ्जलिः अर्पणस्य अपेक्षा अस्ति। सः विक्टोरिया स्मारकमपि द्रष्टुं शक्नोति। पश्चात् अमेरिकादेशस्य विदेश सचिवः नवदिल्ल्यां प्रधानमन्त्रिणा नरेन्द्रमोदिना सह मेलनं विधास्यति। श्वः श्रीरूबियो राष्ट्रिय राजधान्यां विदेश मन्त्रिणा एस जयशंकरेण सह वार्तालापं करिष्यति। सः अमेरिकादेशस्य दूतावासस्य स्वातन्त्र्यदिवसोपलक्ष्ये आयोजिते कार्यक्रमेऽपि भागं ग्रहीष्यति। सोमवासरे श्रीरूबियो वर्यः आगरा जयपुर नगरयोः भ्रमणं करिष्यति। तत्पश्चात् मंगलवासरे भारते आयोजिते क्वाड विदेशमन्त्रिणां सभायां भागं ग्रहीतुं नवदिल्ल्यां प्रत्यागमिष्यति। भारत ऋतु विभागेन अद्य पूर्वीय मध्यप्रदेशे पूर्वीय उत्तरप्रदेशे विदर्भे च तीव्रतर उष्णतरंगस्य स्थित्यै रक्तवर्णीया संचेतना प्रसारितास्ति। अद्य दिल्ली हरियाणा पंजाब चंडीगढ़ राजस्थान बिहार छत्तीसगढ़ झारखंड ओडिशा इत्येतेषु प्रदेशेषु उष्णतरंगस्य स्थित्याम् आईएमडी विभागेन नारंगवर्णीया संचेतना प्रदत्ता अस्ति। तटीये आन्ध्रप्रदेशे तेलंगानायां पश्चिम मध्यप्रदेशे पश्चिम उत्तरप्रदेशे च अद्य दिने तथैव स्थितिः भविष्यति। अद्य दिल्ल्याम् अधिकतमं तापमानं 45°C यावत् न्यूनतम तापमानं 27°C यावत् भवितुं शक्नोति। अन्त्यक्रीडावार्तायाम् आईपीएल क्रिकेट क्रीडायां सनराइजर्स हैदराबाददलेन हैदराबादे रॉयल चैलेंजर्स बेंगलुरुदलं 55 धावनांकैः पराजितम्। अद्य सायं 7:30 लखनऊनगरे पंजाब किंग्स लखनऊ सुपर जायंट्स दलयोः मध्ये क्रीडा भविष्यति। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଳ୍ପ ସମୟ ପରେ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ବର୍ଣ୍ଣାଳୀ କ୍ରମରେ ଶୁଣିବେ ସମ୍ଭାବନା କାର୍ଯ୍ୟକ୍ରମ, ଏଥିରେ ବିଷୟ ରହିଛି ଉଡ଼ିଗଲା କର୍ପୁର ରହିଗଲା କନା। ଏ ସମ୍ପର୍କରେ ଶ୍ରୋତାଙ୍କ ମତାମତ ଶୁଣିପାରିବେ ଏହି କାର୍ଯ୍ୟକ୍ରମରେ। ସକାଳ 8:30 ଶୁଣିବେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ, ଶିଳ୍ପୀମାନେ ହେଲେ ସୁବାସ ଦାସ ଏବଂ ସୁଧା ମିଶ୍ର। 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ହେଲେ କୁମାର ବାପି ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। 9:00 ଗୀତିଧାରାରେ ଶୁଣିବେ କିଛି ହିନ୍ଦୀ କଥାଚିତ୍ରର ଗୀତ। 9:30 ସପ୍ତଧାରାରେ ଆପଣଙ୍କୁ ଶୁଣାଇବୁ କିଛି ଓଡ଼ିଆ କଥାଚିତ୍ରର ଗୀତ। 9:30 ଗୀତ ପୁଣି ଥରେ ଆପଣଙ୍କୁ ଶୁଣାଇବୁ ପୂର୍ବାହ୍ନ 10:05, 3:12, 2:15 ଏବଂ ସନ୍ଧ୍ୟା 6:10। ପୂର୍ବାହ୍ନ 10:40 ଶୁଣିବେ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ନାଞ୍ଜୁ। 11:00 ଶୁଣିବେ ଆଦିବାସୀ ସଙ୍ଗୀତ, ଏଥିରେ ଘୁମୁରା ଗୀତ ପରିବେଷଣ କରିଛନ୍ତି ବିରଞ୍ଚି ନାରାୟଣ ପଣ୍ଡା ଏବଂ ସାଥୀ।

ଦିନ 11:30 ଶୁଣିବେ ରୂପକ ନନ୍ଦପୁର। ରଚନା କରିଛନ୍ତି ଅଶୋକ କୁମାର ମିଶ୍ର, ପ୍ରଯୋଜନା ସୁଜିତ ଦାସ। ଦିନ 12:30 ଶୁଣିବେ ଏକ ଭାରତ ଶ୍ରେଷ୍ଠ ଭାରତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 12:50 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ରୀନାରାଣୀ ପ୍ରଧାନ, ଗୋପୀନାଥ ମହାପାତ୍ର ଏବଂ ବନ୍ଦିତା ରାୟ। ଈଶ୍ୱର ଭାରତୀ କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣାଇବୁ ଦିନ 12:20। ଏଥିରେ ଜଙ୍କ ଖାଦ୍ୟ ବନାମ ଘରୋଇ ଖାଦ୍ୟ ସମ୍ପର୍କରେ ସ୍ନିଗ୍ଧାରାଣୀ ମିଶ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ପରେ ଜାଣିବା କଥାରେ ଶୁଣିବେ ଲୋହିତ ଗ୍ରହ ଏବଂ ହାଲୁକ ଗ୍ୟାସ ହାଇଡ୍ରୋଜେନ ସମ୍ପର୍କରେ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ଯୁଆନ ଖାତାରେ ଶୁଣିବେ ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ ସମ୍ପର୍କରେ ସାକ୍ଷାତକାର। ପରେ ଜାଣିବା କଥାରେ ଶୁଣିବେ ସାତକୋଶିଆ ଗଣ୍ଡ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତ ସମ୍ପର୍କରେ। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:03:40। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82ଟି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212ଟି କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ ଆଶାବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ।

0: ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ଏକର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜିକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ୍ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ୱଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ, ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍କିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳୀ ବ୍ରଣ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀଳାବତୀ କୁରୁ।
2: ମିଳିତ ଜାତିସଂଘ ମେ ମାସ 23 ତାରିଖକୁ ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳୀବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳୀବ୍ରଣ ବା ଫିସ୍ତୁଲା ହେଉଛି ଯୋନିଦ୍ୱାରରେ ରନ୍ଧ୍ର, ଯାହା ଉପରିଭାଗରେ ମୂତ୍ରାଶୟ ସହିତ ଓ ପଛଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନିଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ, ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର ବା ପ୍ରୋଲଙ୍ଗ ଲେବର ହେଲା ତାହେଲେ ଫିସ୍ଚୁଲା ହେବାର

0: ସମ୍ଭାବନା ହୁଏ। ପ୍ରଲଙ୍ଗ ଲେବର ବା ଅବଷ୍ଟ୍ରକ୍ଟେଡ୍ ଲେବରର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନି ମୁଖକୁ କାଟି ପ୍ରସବ କରାଯାଏ, ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ ଶତପ୍ରତିଶତ ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳିବ୍ରଣକୁ ପ୍ରତିହତ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳିବ୍ରଣ, ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ ଗୁରୁ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। 19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000 ଅଧିକ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା

ଆସିଛି। ସେ କହିଛନ୍ତି ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ ଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍କରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବା ବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016

0: ରୁଷିଆରୁ ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ୍ ଏବଂ ଶକ୍ତିଶାଳୀ ଷ୍ଟାରସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସ୍ରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶ ଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାରସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ୍ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ ମାସ 30 ତାରିଖରୁ ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି ଗତ ଦେଢ଼ ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭରରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲିକୁରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ।

0: ସ୍ମୃତି ହେଉଛି ଠିକ୍ ଆମ ଜୀବନର ପୁରୁଣା ପୃଷ୍ଠା ପରି। ତାର ପ୍ରତ୍ୟେକ ପୃଷ୍ଠାରେ ଥାଏ ନୂଆ ଅନୁଭୂତି, ନୂଆ କାହାଣୀ।
1: ଯେତେବେଳେ ମଣିଷ ନିରୋଳାରେ ବସେ, ଆପେ ଆପେ ଭାସି ଆସେ ହଜିଲା ଦିନର ସ୍ମୃତି, ଯାହା ନୂଆ ଭାବନା, ନୂଆ ଆଶା ଆଣେ।
0: ସମୟ ବିତିଯାଏ, ଲୋକ ବଦଳି ଯାଆନ୍ତି, ପରିସ୍ଥିତି ମଧ୍ୟ ପରିବର୍ତ୍ତନ ହୁଏ, କିନ୍ତୁ ସ୍ମୃତି ସବୁବେଳେ ମନର କୋଣରେ ଚିରଦିନ ସାଇତି ହୋଇ ରହିଥାଏ।
1: କେବେ ମନକୁ ଖୁସିର ଅନୁଭବ ଦିଏ ତ କେବେ ଆଖିକୁ ଲୁହରେ ଭିଜେଇ ଦିଏ। ସେଥିପାଇଁ ତ ସ୍ମୃତି ସବୁବେଳେ ସତେଜ ରହେ।
0: ସମ୍ଭାବନା ସହିତ ଆମର ମଧ୍ୟ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି। ସବୁଥର ପରି ସମ୍ଭାବନାର ଉପସ୍ଥାପନରେ ଆମେ ଦୁହେଁ
1: ରଞ୍ଜନ।

0: ସମାଜରେ ସମ୍ପର୍କର ମୂଲ୍ୟ ବହୁତ। କିଛି ସମ୍ପର୍କ ରକ୍ତର ଅଛି ତ ଆଉ କିଛି ସମ୍ପର୍କ ଆପେ ଆପେ ସୃଷ୍ଟି ହେଇଛି। ହେଲେ ଏସବୁକୁ ଆପଣେଇବା ଦରକାର। ପୁଣି ଜୀବନ ସାରା ନିଭେଇବା ହେଉଛି ମଣିଷର କର୍ତ୍ତବ୍ୟ। ତେବେ ଯାଇ ସେ ସମସ୍ତଙ୍କ ଭିତରେ ରହି ସୁଖରେ ଜୀବନଟି ବଞ୍ଚିପାରିବ ନା କଣ କହୁଛନ୍ତି?
1: ହଁ ସୁରଭି, ଯଦି ସେ ସ୍ୱାର୍ଥପର ହେଇ ଖାଲି ନିଜ ବିଷୟରେ ଚିନ୍ତା କରିବ ତେବେ ଶେଷ ଜୀବନଟା ତାର ନିସଙ୍ଗତରେ କଟିବ। ଜୀବନରେ ଭଲ ଲୋକଙ୍କ ସହିତ ସମ୍ପର୍କ ରଖିବା ବି ଭାଗ୍ୟର କଥା ସୁରଭି। ମଣିଷ ସେତେବେଳେ ତାର ମହତ୍ତ୍ୱ ବୁଝିପାରିବ ଯେତେବେଳେ ସେ ସେମାନଙ୍କଠାରୁ ଦୂରେଇ ଯିବ। ସେଇଥିପାଇଁ ସମୟ ଥାଉ ଥାଉ ଆମ ପାଖରେ ଥିବା ସବୁ ସମ୍ପର୍କକୁ ବୁଝିବା ଆଉ ଚେଷ୍ଟା କରିବା ସେସବୁକୁ ନିଭେଇବା ପାଇଁ।
0: ସତ କଥା, ମଣିଷ ନିଜ ପାଖରେ ଥିବା ସମ୍ପର୍କ, ସମୟ ଆଉ ସୁଯୋଗର ମୂଲ୍ୟକୁ ବୁଝିବା ଉଚିତ। ଆଉ ଯଦି ସେ ବୁଝିପାରୁନି, ସୁଯୋଗକୁ, ସମ୍ପର୍କକୁ, ସମୟକୁ ହାତଛଡ଼ା କରୁଛି, ସେତେବେଳେ ସେ ସମୟ, ସମ୍ପର୍କ ଆଉ ସୁଯୋଗର ଆବଶ୍ୟକତାକୁ ଅନୁଭବ କରିପାରୁନି। ଛୋଟବେଳେ ବାପା ମାଙ୍କ ସ୍ନେହକୁ ଅନେକ ଲୋକ ସାଧାରଣ ଭାବେ ନେଇଥାନ୍ତି, କିନ୍ତୁ ବଡ଼ ହେବା ପରେ ଯେତେବେଳେ ପାଠ ପଢ଼ିବା ପାଇଁ ହେଉ ବା ଚାକିରି କରିବା ପରେ ଦୂରେଇ ଯାଆନ୍ତି, ସେତେବେଳେ ଅନୁଭବ କରିପାରନ୍ତି ଯେ ସେହି ସ୍ନେହ ହିଁ ଥିଲା ଜୀବନର ସବୁଠାରୁ ବଡ଼ ସମ୍ପଦ। ସେତେବେଳେ ମଣିଷ ମନରେ ଦୁଃଖ ଆଉ ଅନୁତାପ ଆସିଯାଏ। ଏତିକି ବେଳେ ଗୋଟିଏ କଥା ସାମ୍ନାକୁ ଆସେ, ଉଡ଼ିଗଲା କର୍ପୁର, ରହିଗଲା କନା। ଏହି ସମୟ ଚାଲିଗଲା, ହେଲେ ପାଖରେ ରହିଯାଇଛି ଖାଲି ସ୍ମୃତି।

0: ହଁ ସୁରଭି, ପାଠ ପଢ଼ିବା ସମୟରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ବହୁତ ମୂଲ୍ୟବାନ। ଯଦି ଏହି ସମୟକୁ ଠିକ୍ ଭାବେ ସେମାନେ ବ୍ୟବହାର କରିବେ, ପରୀକ୍ଷା ପାଇଁ ପ୍ରସ୍ତୁତ ରହିବେ, ତେବେ ଭବିଷ୍ୟତ ଉଜ୍ଜଳ ହେବ। ଆଉ ଯଦି ଆଳସ୍ୟ ହେବେ, ଅନ୍ୟ ଦିଗରେ ମନ ନିବେଶ କରିବେ, ତେବେ ନିଶ୍ଚୟ ଭବିଷ୍ୟତ ଅନ୍ଧାର ହୋଇଯିବ। ଏହି ସମୟଟା ହେଉଛି ସେମାନଙ୍କ ପାଇଁ ମୂଲ୍ୟବାନ। ତାପରେ ଯେତେ ଚେଷ୍ଟା କଲେ ମଧ୍ୟ ପୂର୍ବରୁ ନଷ୍ଟ ହୋଇଯାଇଥିବା ସମୟ ଆଉ ଜମା ଫେରେନି। ଏହି ଅନୁତାପ ମଣିଷକୁ ବହୁତ କିଛି ଶିଖାଏ।
1: ଜଣେ ସଚ୍ଚୋଟ ବନ୍ଧୁ କିମ୍ବା ଭଲ ପାଉଥିବା ମଣିଷର ମୂଲ୍ୟକୁ ଅନେକ ସମୟରେ ଲୋକମାନେ ବୁଝିପାରନ୍ତିନି। ଅହଙ୍କାର, ରାଗ କିମ୍ବା ଭୁଲ ବୁଝାମଣାରେ ଭାଙ୍ଗିଯାଏ ସମ୍ପର୍କ। ପରେ ଯେତେବେଳେ ସେହି ବ୍ୟକ୍ତି ନିଜଠାରୁ ଦୂରେଇ ଯାଏ ବା ଦୂରକୁ ଚାଲିଯାଆନ୍ତି, ଆମେ ତାର ଅଭାବକୁ ଅନୁଭବ କରୁ। ଆମେ ଯଦି ଇତିହାସ ପୃଷ୍ଠାକୁ ଓଲଟାଇବା, ତେବେ ଏହାର ଅନେକ ଉଦାହରଣ ପାଇପାରିବା। ମହାଭାରତ ଯୁଦ୍ଧରେ ଅନେକ ସମୟରେ ଶ୍ରୀକୃଷ୍ଣ ଯୁଦ୍ଧର ପରିଣାମ ଆଉ ଭୟାବହତାକୁ ଲକ୍ଷ୍ୟ ରଖି ଯୁଦ୍ଧକୁ ରୋକିବାକୁ ଚେଷ୍ଟା କଲେ ବା ଯୁଦ୍ଧକୁ ଏଡ଼େଇବାକୁ ଚାହୁଁଥିଲେ। ଆଉ ଶାନ୍ତି ଦୂତ ହୋଇ କୁରୁସଭାରେ

0: ଶାନ୍ତିର ପ୍ରସ୍ତାବ ମଧ୍ୟ ଦେଲେ। ହେଲେ ଧୃତରାଷ୍ଟ୍ର ଆଉ ଗାନ୍ଧାରୀ ନିଜ ଆଖିରେ ପଟି ବାନ୍ଧି ପୁଅମାନଙ୍କର ସବୁ ଅନ୍ୟାୟ ଅତ୍ୟାଚାରକୁ ସମର୍ଥନ କଲେ। ଶେଷରେ ଯୁଦ୍ଧ ହେଲା ଆଉ ସବୁକିଛି ହରାଇ ଖାଲି ପଶ୍ଚାତାପ କଲେ। କଥା ସରିଗଲା ପରେ ଲାଭ କ'ଣ? ଖାଲି ବ୍ୟସ୍ତ ହେବା, କାନ୍ଦିବା, ଚାପଗ୍ରସ୍ତ ହେବା, ଏହା ଛଡ଼ା ଆଉ କିଛି ଉପାୟ ନାହିଁ। ତେବେ ଆଜି ଏହିଭଳି ଏକ ପ୍ରସଙ୍ଗକୁ ନେଇ ବିଷୟ ରହିଛି, ଉଡ଼ିଗଲା କର୍ପୁର, ରହିଗଲା କନା। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତା କ'ଣ ମତାମତ ଦେଇଛନ୍ତି ଶୁଣିବା।
1: ମୋ ନାଁ ହେଉଛି ଡକ୍ଟର ପ୍ରମୋଦିନୀ ହୋତା। ମୁଁ ଜଣେ ରିଟାୟାର୍ଡ ପ୍ରଫେସର, ଏଜୁକେସନ ଡିପାର୍ଟମେଣ୍ଟ ମୋର। କର୍ପୁର ଏକ ଉଦ୍ବାୟୀ ଦହନଶୀଳ ବନସ୍ପତିକ ଦ୍ରବ୍ୟ। ଏହାର ରଙ୍ଗ ହେଉଛି ଧଳା, ମହମ ଭଳି ଦେଖିବାକୁ। ଏହାର ଏକ ବାସ୍ନା ରହିଛି ଯାହାକୁ ପୂଜା ପର୍ବାଣୀରେ ବ୍ୟବହାର କରାଯାଏ। ଉଡ଼ିଗଲା କର୍ପୁର, ରହିଗଲା କନା, ଏହା ଏକ ପ୍ରସିଦ୍ଧ ଓଡ଼ିଆ ଢଗ। ଏହାର ଅର୍ଥ ହେଉଛି ସାର ବା ମୂଲ୍ୟବାନ ଜିନିଷ ଚାଲିଯିବା ପରେ ବା ହଜିଯିବା ପରେ ତାର ସାମାନ୍ୟ କିଛି ଚିହ୍ନ ରହିଯାଇଥାଏ, କିମ୍ବା କୌଣସି ଜିନିଷ ଟିକିଏ ତାର ରହିଯାଇଥାଏ, ତାକୁ କୁହାଯାଏ ଯେ ଉଡ଼ିଗଲା କର୍ପୁର, ରହିଗଲା କନା। କର୍ପୁର ହେଉଛି ଭଗବାନଙ୍କ ନିକଟରେ ଜଳାଯାଏ। ଯେତେବେଳେ କର୍ପୁର ଜଳିଯାଏ ତାର ଅବଶିଷ୍ଟ ପାଉଁଶ ନ ରହି ସିଧା ସଡ଼କ ବାଷ୍ପୀଭୂତ ହୋଇଯାଏ, ଏବଂ ଏହା ଯଦି କନାରେ ଗୁଡ଼ା ଯାଇଥାଏ ତେବେ ଉଡ଼ିଗଲା କର୍ପୁର ଯୋଉ କୁହାଯାଏ ସେଟା ହେଉଛି, ଯଦି କନାରେ ଗୁଡ଼ା ଯାଇଥିବ ତେବେ ତାକୁ କଣ ହବ ନା, କର୍ପୁର ଉଡ଼ିଗଲା ପରେ କେବଳ ତାର ବାସ୍ନା ଯୁକ୍ତ କନା ଖଣ୍ଡିକ ରହିଯାଇଥାଏ। ମଣିଷର ଭିତରର ପ୍ରକୃତ ଗୁଣ ବା ସମ୍ପତ୍ତି ନଷ୍ଟ ହୋଇଯିବା ପରେ କେବଳ ଆଡମ୍ବର ଏବଂ ବାହ୍ୟ ରୂପ ରହିଯାଇଥାଏ, ଯାହାକୁ ଆମେ କହୁ ଆଶା ନିରାଶା ଭିତରେ ମଣିଷଟି ବଞ୍ଚିଛି, ତାର ଅସଲ ଧନ ନଷ୍ଟ ହୋଇଯାଇଛି। କିନ୍ତୁ କିଛିଟା ଯଦି ତା ଭିତରେ ରହିଯାଇଥିବ ତେବେ କଣ କୁହାଯାଏ ନା, ସେଇଟା ହେଉଛି କନା ରହିଯାଇଥାଏ ବୋଲି କୁହାଯାଏ। ଦେଖନ୍ତୁ ବଡ଼ ବଡ଼ ବଡ଼ ବଡ଼ ଦୁର୍ଗ ରହିଛି, ଯୋଉ ଦୁର୍ଗରେ କି ରାଜା ରାଜୁଡ଼ା ମାନଙ୍କର ତାଙ୍କର ଆଧିପତ୍ୟ ଥିଲା ବା ସେମାନେ ତାକୁ ଦେଖୁଥିଲେ, ତାକୁ ସବୁ ତିଆରି କରୁଥିଲେ, କିମ୍ବା ଅନ୍ୟ କଣ ସେମାନେ ଯାହା ବି କରୁଥିଲେ, ତା ସହିତ ସେ ଯେତେବେଳେ ସେଟା ରହିଯାଉଛି ସେତେବେଳେ ତାହା ହେଉଛି ନା, ଆମେ ଯେତେବେଳେ ତାକୁ ଦେଖୁଛୁ ରାଜା ରାଜୁଡ଼ାଙ୍କର, ମନେ କରନ୍ତୁ ଜୟପୁରର ରଜାନହର, ରଜାନହରକୁ ଆମେ ଦେଖି ଯେତେବେଳେ ରଜାନହରଟା ଜୀର୍ଣ୍ଣ ଶୀର୍ଣ୍ଣ ଅବସ୍ଥାରେ ଥିଲା ସେତେବେଳେ ଆମେ କଣ କହୁଥିଲୁ ନା, ଦେଖ କେତେ ସୁନ୍ଦର ରଜାନହର ଥିଲା, ଏବେ ଯେ କେମିତି ହେଇଯାଇଛି ଯେ ଯାହାକି ଆମେ ଆଉ ତାକୁ ତିଆରି କରିପାରିବୁ। ସେଇ ସମୟରେ ଏବେ ରଜାନହର ଦେଖିଲେ ଏବଂ ସେତେବେଳେ ରଜାନହର ଦେଖିଲେ ଆମ ଭିତରେ ଗୋଟେ ଜିନିଷ ବା ଆମ ମନରେ ଗୋଟେ ଆସୁଥିଲା ଯେ ରଜାନହର ଯଦି ତିଆରି ହେଇଯାଇଥାନ୍ତା ତେବେ କେତେ ଭଲ ହେଇଥାନ୍ତା। ଏଇ ଯୋଉ ଆମ ଭିତରେ ଯୋଉ ଆମ ଭିତରେ ଯାହା ଆସୁଛି ବା ଆମେ ଯାହା ଅନୁଭବ କରୁଛୁ ତାକୁ ଆମେ କଣ କହୁଛୁ ଯେ ଉଡ଼ିଗଲା କର୍ପୁର, ରହିଗଲା କନା। ଆମେ ରଜାନହର ଦେଖିଲା ବେଳକୁ କହୁଥିଲୁ କଣ, ଏଡ଼େ ବଡ ରଜାନହର ଦେଖିଲା ବେଳକୁ ଏବେ କଣ ହେଇଛି, ଉଡ଼ିଗଲା କର୍ପୁର, ଖାଲି କନାଟା ରହିଯାଇଛି ବା ଖାଲି ତାର ଚିହ୍ନଟା ରହିଯାଇଛି, ଏଇଟାକୁ କୁହାଯାଏ ଉଡ଼ିଗଲା କର୍ପୁର, ରହିଗଲା କନା।

ଜଗତସିଂହପୁରରୁ ମମିନା କହୁଥିଲି। ହଁ, ଉଡିଗଲା କର୍ପୁର, ରହିଗଲା କନା। ସାଧାରଣତଃ ଏଇଟା ହଉଛି ଗୋଟେ ଗୋଟେ ଘଟଣା ଏମିତି ଘଟି ଯାଇଥାଏ ଯୋଉଟା କି ସେ ଜିନିଷଟା ସେ

କଥାଟା ଚାଲି ଯାଇଥିବ, କିନ୍ତୁ ସେ ସ୍ମୃତିଟା ଆମ ମନ ଭିତରେ ରହିଯାଇଥିବ। ଆଗରୁ ଯୋଉ ଭଲ ଭଲ ଆମ ଛୋଟବେଳେ ଆମେ ଯୋଉ ଜୀବନ ବିତେଇ ଦେଇଛେ ଆମ ବାପା ମାଙ୍କ ସହିତ କି ଆମ ପରିବାର ସହିତ କି ସାଙ୍ଗସାଥିଙ୍କ ସହିତ ଯୋଉ ଘଟଣା ସବୁ ଘଟି ଯାଇଛି, ଯେତେବେଳେ ସେ ସମୟ ଚାଲିଯାଏ କିନ୍ତୁ ସେ ସ୍ମୃତି ରହିଯାଏ। ତାପରେ ଆଉ ଗୋଟେ ହଉଛି ପଇସା ପତ୍ର ଉପରେ କହିବାକୁ ଗଲେ, ଧନ ଧନଟା ଆମ ପାଖରେ ଥିଲା ବେଳେ ଆମେ ଅପର୍ଯ୍ୟାପ୍ତ ଖର୍ଚ୍ଚ କରୁଛୁ, ଯେତେବେଳେ ଧନଟା ସରିଯାଉଛି ଆମ ପାଖରେ ସେ ଅନୁଭବଟା ହିଁ ରହିଯାଉଛି ଯେ ଆମେ ଏମିତି ଥିଲା ଆମ ପାଖରେ ଆମେ ଏମିତି ଖର୍ଚ୍ଚ କରୁଥିଲୁ। ତେଣୁ କୁହାଯାଏ କର୍ପୂର ଉଡିଯାଇଛି କିନ୍ତୁ କନା ରହିଯାଇଛି। ଗୋଟେ ଗୋଟେ ଘର ଅଛି ଯୋଉ ଆଗକାଳରେ ଯୋଉ ଜମିଦାର ଘର ସବୁ ଥିଲା, ସେମାନେ ଛାଟ ବାଟରେ ଚଳୁଥିଲେ କାହିଁରେ କଣ, ବର୍ତ୍ତମାନ ତ ଯୁଗ ବଦଳି ଗଲାଣି, ଆଉ ତ ଜମିଦାରୀ ପ୍ରଥା ନାହିଁ, ସମସ୍ତଙ୍କୁ ତ ପ୍ରାୟ ସମସ୍ତେ ସମାନ ହେଇଗଲେଣି, କେହି କାହାକୁ ମାନୁନାହାନ୍ତି। ତେଣୁ ସେଇ ଯୋଉ ପୁରୁଣା କାଳିଆ ଲୋକ ଅଛନ୍ତି ସେମାନେ ସେଇଟାକୁ ବି ବେଳେବେଳେ ବସିଲେ ଆମ ଆଗରେ ବଖାଣୁଛନ୍ତି, କହୁଛନ୍ତି ଯେ ଏମିତି ଏମିତି ପରିସ୍ଥିତି ଥିଲା, ଆମେ ଏମିତି ଏମିତି ଚଳୁଥିଲୁ, ବର୍ତ୍ତମାନ ହେଇଛି ସବୁ ବଦଳି ଗଲାଣି। ତେଣୁ କୁହାଯାଏ କର୍ପୁର ଉଡିଗଲାଣି କିନ୍ତୁ କନାଟା ରହିଛି, ଯାହାର ଯୋଉ ଥାଟଟା ରହିଥିବ ସେ ପଛେ ପଇସା ବାଲା ଥାଉ ପଛରେ ଗରିବ ହେଇଯାଉ, କିନ୍ତୁ ତାଙ୍କ ଚଳଣି ଠାଣି ମାନି ସେମିତି ରହିଥିବ। ତେଣୁ କୁହାଯାଏ କର୍ପୁର ଉଡିଗଲାଣି କିନ୍ତୁ କନା ରହିଛି, ସେଇ ମାନେ ଦିନ ଚାଲି ଯାଉଛି କିନ୍ତୁ ସ୍ମୃତି ରହିଯାଉଛି। ସେଇ ସ୍ମୃତି ଗୁଡାକ ଯେତେବେଳେ ମନେ ପଡୁଛି ଦରକାର ପଡିଲେ ଆମେ ବି କହୁଛୁ ଯେ କର୍ପୁର ଉଡିଗଲାଣି କିନ୍ତୁ କନା ରହିଛି। ଆମେ ଯଦି ଚେଷ୍ଟା କରିବା ସେଇଟା ଫେରେଇବାକୁ, ଫେରି ପାରେ ଫେରି ନ ପାରେ ସେଟା ବି କହି ହବନି, ଆସ୍ତେ ଆସ୍ତେ ସମୟ ବଦଳି ଯାଉଛି ନା। ତେଣୁ କୁହାଯାଏ କର୍ପୁର ଉଡିଗଲାଣି କିନ୍ତୁ କନା ରହିଛି, ଏମିତି ସବୁ ବହୁତ ଉଦାହରଣ ସବୁ ପୁରୁଣା ସ୍ମୃତି ସବୁ କୁହାଯାଏ ଆଉ କ'ଣ।

ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନେଲେ କୋର ବେଦି କୋରା ବରିକିନା ଜଗତସିଂହପୁର କହୁଛେ ଉଡିଗଲା କର୍ପୂର ରହିଗଲା କାରଣ ଏହାର ପ୍ରକୃତ ଅର୍ଥ ହଉଛି ସମୟ ବଦଳିଯିବା ବା ପରମ୍ପରା ସାମାନ୍ୟ ଲୋପ ପାଇବା ଆମ ଓଡ଼ିଆ ସଂସ୍କୃତିକୁ ଆମେ ଲକ୍ଷ୍ୟ କରିବା ବିଭିନ୍ନ ଦିଗକୁ ଆମେ ଲକ୍ଷ୍ୟ କରିବା ସତ୍ୟ ତ୍ରେତୟା ଦ୍ୱାପର ଏବଂ କଳିଯୁଗରେ ଆମେ ଆଜି ପାଦ ଦେଇଛେ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ପରିସ୍ଥିତିରେ ଆମର ପରମ୍ପରା ସଦାସର୍ବଦା ଉପଲବ୍ଧ ରହେ କିନ୍ତୁ ଆପଣମାନେ ବର୍ତ୍ତମାନ ଦେଖୁଥିବେ ଯେ ଆମର ବାର ମାସରେ ତେର ପର୍ବ କିନ୍ତୁ ପର୍ବ ଅଛି ଆମେ ସାଧାରଣତଃ ମୁଁ ଗୋଟେ ଏକ୍ଜାମ୍ପଲ ଆପଣଙ୍କୁ ଦେବାକୁ ଚାହୁଁଛି ଯେ ରଜରେ ଆମର କଣ କହୁଛି ଯେଉଁ ପୂର୍ଣ୍ଣମୀରେ ଯେଉଁ ପିଠା ରଜ ପର୍ବରେ ଆମର ସାଧାରଣତଃ ପୋଡ଼ପିଠା ହୁଏ ଯାହା ନିୟମ କିନ୍ତୁ ବର୍ତ୍ତମାନ ରଜରେ ଯୋଉ ପୋଡ଼ପିଠା ପିଠା ତ ନାହିଁ ପୋଡ଼ପିଠା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ପାଇଯାଇଛି ଏବେ ବିଶେଷ ଭାବରେ ମୋର କହିବାକୁ କଥା ଏଇଠି ଆଉ ରଜ ଉତ୍ସବରେ ପିଠା ତ ହଉ ନାହିଁ ସେହିପରି ଆମର ଗଣେଶ ପୂଜା ହଉ ଯାହା କିଛି ହଉ ଯେଉଁ ସମୟରେ ଆମେ ଯେଉଁ ପଦ୍ଧତି ନୀତି ନିୟମ ଦେଇଯିବା ସେଇ ପଦ୍ଧତି ଆଉ ଆମ ପରମ୍ପରା ନାହିଁ ବଜାୟ ରହିନି କେବଳ ମାନେ ପରମ୍ପରାଟା ଅଛି କିନ୍ତୁ ତାର ଯୋଉ ଆଧାରିତ ଅର୍ଥ ବା ତାର ନୀତି ନିୟମ ସବୁ ଆଜି ଲୋପ ପାଇଛି ଯାହାଫଳରେ ଆମର ବୃଦ୍ଧ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କ ମୁଖରୁ ପରିପ୍ରକାଶ ହୁଏ ଯେ ମାନେ ଉଡିଗଲା କପୁର ପଡି ରହିଲା କନାବା ଆମର ସାଧାରଣ ଅର୍ଥରେ କପୁର ଉଡି ଯାଇଛି ଏବଂ କନା ପଡି ରହିଛି ଆଉ ଗୋଟେ ମୁଁ ଟିକେ କହିବାକୁ ଚାହୁଁଛି ଆମ ଅଞ୍ଚଳରୁ ଆପଣମାନଙ୍କ ଅଞ୍ଚଳରୁ ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ବା ଧନୀଶାଳୀ ବା ଜମିଦାରୀର ଲୋକ ଥାନ୍ତି ସେମାନଙ୍କ ଆଧିପତ୍ୟରେ ବା ରାଜାରାଜୁଡ଼ ଶାସନର ଆଧିପତ୍ୟରେ କଣ ହୋଇ ମାନେ ରାଜ୍ୟ ଶାସନ ଚାଲିଥାଏ ବା ଜମିଦାରୀ ପ୍ରଥା ଅନୁସାରେ ଚାଲିଥାଏ କିନ୍ତୁ ସମୟର ପରିବର୍ତ୍ତନ ସେମାନେ ଆଉ ତାଙ୍କର ସେ ଦକ୍ଷତା ପୂର୍ବ ସ୍ମୃତି ପୂର୍ବ ଆଭିଜାତ ଆଉ ତାଙ୍କ ପାଖରେ ମାନେ ନଥାଏ ତା ଧୀରେ ଧୀରେ ସମୟର ପରିବର୍ତ୍ତନ କ୍ରମେ ଲୁକାୟିତ ହୋଇଯାଏ ସେତେବେଳେ ଲୋକମାନଙ୍କ ମୁଖରୁ ପ୍ରକାଶ ହୁଏ ଅମକ ଲୋକଟି ସେ ରାଉତ ବାବୁ ଆଉ ନାହିଁ ତାର ଅବସ୍ଥା ସେତେ ସୁଦୃଢ଼ ନାହିଁ କେବଳ କନା ପଡି ରହିଛି କପୁର ଉଡି ଯାଇଛି ତେଣୁ ଆମେ ବିଭିନ୍ନ କ୍ଷେତ୍ରକୁ ଲକ୍ଷ୍ୟ କରିବା ଆମର ରାଜନୈତିକ କ୍ଷେତ୍ର ହଉ ସାମାଜିକ କ୍ଷେତ୍ର ହଉ ଆମର ଅର୍ଥନୀତି କ୍ଷେତ୍ର ହଉ ଯେକୌଣସି କ୍ଷେତ୍ରକୁ ଆମେ ଲକ୍ଷ୍ୟ କରିବା ସବୁର ନୀତି ନିୟମ ଅଛି ତା ସମୟ କ୍ରମେ ଆମର ପରିବର୍ତ୍ତନ ହଉଛି ମୁଁ ଏଇଠି ପୌରାଣିକ ଶାସ୍ତ୍ରକୁ ଗୋଟେ ଉଲ୍ଲେଖ କରିବି ଆପଣଙ୍କୁ ନଳ ରାଜା ଯେ କି ଭାଗ୍ୟ ବଳେ ମାନେ ଘାସ କାଟୁଥିଲେ ଯେ ରାଜ୍ୟର ଶାସନ ଦାୟିତ୍ୱ ଥିଲେ ଏମିତି ସମୟ ଆସିଲା ସେ କଣ କଲେ ନା ନିଜେ ଘାସ କାଟିଲେ ଯାହାଫଳରେ ତାଙ୍କର ଦକ୍ଷତା କଣ ହେଲା ସମୟ କ୍ରମେ ପରିବର୍ତ୍ତନ ହେଇଛି କିନ୍ତୁ ସେ ରାଜା ଅଛନ୍ତି କିନ୍ତୁ ଘାସ କାଟୁଛନ୍ତି ତାଙ୍କର

ବ୍ୟକ୍ତିତ୍ୱ ଅଛି କିନ୍ତୁ ସମ୍ମାନ ନାହିଁ କହିଲେ ଚଳେ। ତ ଏଠି କୁହାଯାଏ ଯେ କପୁର ଉଡି ଯାଇଛି କନା ପଡି ରହିଛି। ଏବେ ଆମ ପାରିବାରିକ ଦୃଷ୍ଟିକୋଣରୁ ବିଚାର କରିବା, ସମସ୍ତଙ୍କ ପକ୍ଷେ ତା ସମାନ ନଥାଏ। କିଏ 5 ପଇସା ରୋଜଗାର କଲା, 10 ପଇସା ରୋଜଗାର କଲା, ସମୟର ପରିବର୍ତ୍ତନ କରିବେ। ଗୋଟିଏ ଭାଇ ଅନ୍ୟ ଭାଇକୁ ପଇସା ରୋଜଗାର କରି ହଇରାଣ ହରକତ କରିଥାଏ, କିନ୍ତୁ ସମୟ ଆସେ ଯୋଉ ଭାଇ ହଇରାଣ ହରକତ ହେଇଥିଲା ସେ ଭାଇ ଭଲ ଚଳେ, ଏବଂ ଯୋଉ ଭାଇ ଆଧିପତ୍ୟର ବିସ୍ତାର କରେ ସେ ଭାଇ ନିଜେ ହେଉଛି କଣ କରେ ନା ତାର ନିଜ ମାନସିକତାକୁ ସେ ହରାଇ ବସିଥାଏ। ତେଣୁ ଏଥିରେ କୁହାଯାଏ ଯେ କପୁର

ଥିଲା ସେ ଭାଇ ଭଲ ଚଳେ ଏବଂ ଯେଉଁ ଭାଇ ଆଧିପତ୍ୟର ବିସ୍ତାର କରେ ସେ ଭାଇ ନିଜେ ହଉଛି କଣ କରେ ନା ତାର ନିଜ ମାନସିକତାକୁ ସେ ହରାଇ ବସିଥାଏ। ତେଣୁ ଏଥିରେ କୁହାଯାଏ ଯେ କପୁର ଉଡ଼ି ଯାଇଛି କନା ପଡି ରହିଛି।

0: ଓଡ଼ିଶାର ଧଉଳି ପର୍ବତ ନିକଟରେ ହୋଇଥିବା କଳିଙ୍ଗ ଯୁଦ୍ଧ ଏକ ଅପାସରା ଯୁଦ୍ଧ ଓଡ଼ିଆ ଜାତି ପାଇଁ, ଦୟାନଦୀ ତାର ମୁଖ ସାକ୍ଷୀ। ଏହି ଯୁଦ୍ଧରେ ଅନେକ ଓଡ଼ିଆ ବୀର ନିଜ ପ୍ରାଣ ହରାଇଥିଲେ। ନଦୀର ରଙ୍ଗ ନାଲି ପଡ଼ିଗଲା। ଏଥିରେ ଅଶୋକଙ୍କର ମନ କ୍ଷୁବ୍ଧ ହେଲା। ସେ ବହୁତ ଦୁଃଖ କଲେ। ରାଜକୀୟ ସୁଖ ଆଉ ଯୁଦ୍ଧକୁ ପରିତ୍ୟାଗ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହେଲେ। ବୌଦ୍ଧ ଧର୍ମରେ ନିଜକୁ ଦୀକ୍ଷିତ କଲେ। ହେଲେ ଲାଭ କ'ଣ ହେଲା? ଅନେକ ବୀର ଏଥିରେ ଜୀବନର ଆହୁତି ଦେଇଥିଲେ। ଯଦିଓ ଅଶୋକଙ୍କର ମନ ପରିବର୍ତ୍ତନ ହେଲା, କିନ୍ତୁ ଯୁଦ୍ଧର ବିଭୀଷିକାକୁ ସେ ତ ରୋକିପାରିଲେ ନାହିଁ।
1: ସେହିପରି ଏଠି ଆଉ ଗୋଟିଏ ଉଦାହରଣ ବି ଦେଇପାରିବା। ପ୍ରକୃତି ସହ ମଣିଷର ବ୍ୟବହାର ମଧ୍ୟ ଏହି କଥାକୁ ଆଜି ସତ୍ୟ ବୋଲି ପ୍ରମାଣିତ କରୁଛି। ମଣିଷ ଚିରନ୍ତନ ଜଙ୍ଗଲ କାଟୁଛି, ନଦୀକୁ ପ୍ରଦୂଷିତ କରୁଛି, ପ୍ରକୃତିକୁ ଅହରହ ନଷ୍ଟ କରି ଚାଲିଛି। ଏବେ ସେ ତାର ପରିଣାମ ଭୋଗୁଛି। 40 ଡିଗ୍ରୀରୁ 45 ଡିଗ୍ରୀ ପର୍ଯ୍ୟନ୍ତ ଆଜି ତାପମାତ୍ରା ବଢ଼ିଛି। ବର୍ତ୍ତମାନ ଅସହ୍ୟ ଗରମ, ପରିବେଶ ପ୍ରଦୂଷଣ, ଗ୍ରୀଷ୍ମତାପ, ପ୍ରାକୃତିକ ବିପଦ ବଢ଼ିବା ପରେ ମଣିଷ ଆଜି ଅନୁତାପ କରୁଛି। ଅନେକ କ୍ଷତି ଆଗରୁ ହୋଇସାରିଛି, ଏହାର ସମାଧାନ କିଛି ବି ନାହିଁ। ଏବେ ଭାବିଲେ, ଚିନ୍ତା କଲେ, ବ୍ୟସ୍ତ ହୋଇପଡ଼ିଲେ ସେସବୁ କ'ଣ ଆଉ ଫେରିଆସିବ? ଏଇଠି ବି ଆମେ କହିପାରିବା ଯେ ଉଡ଼ିଗଲା କର୍ପୂର, ରହିଗଲା କନା।

0: ଜଣା ଶ୍ରୀମତୀ ସ୍ମିତା ମହାପାତ୍ର, ମୁଁ ବାମୁଣୀପୁର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରେ।
1: ଉଡ଼ିଗଲା କର୍ପୁର, ରହିଗଲା କନା, ଏହାର ଅର୍ଥ ଆମେ କଣ ବୁଝିବା?
0: ଉଡ଼ିଗଲା କର୍ପୁର, ରହିଗଲା କନା, ଏହି ଛୋଟ ରୂଢ଼ିରେ ଜୀବନର ବଡ ସତ୍ୟ ଲୁଚି ରହିଛି। ସମୟ ସହିତ ସବୁକିଛି ବଦଳିଯାଏ, ରହିଯାଏ କେବଳ ସ୍ମୃତି ଓ କାମ। କର୍ପୁର ଭଳି ମଣିଷ ଜୀବନ ମଧ୍ୟ ଆସିଥାଏ। ଆଜି ଆମେ ଧନ, ପଦ, ଗର୍ବ ଓ ଆଡମ୍ବର ପଛରେ ଦୌଡ଼ୁଛୁ, କିନ୍ତୁ ଦିନେ ନା ଦିନେ ସବୁକିଛି ଏଠାରେ ରହିଯିବ। ମଣିଷ ଚାଲିଯିବ, କିନ୍ତୁ ତାଙ୍କର କାର୍ଯ୍ୟ ସ୍ମୃତି ହୋଇ ରହିଥିବ। ଇତିହାସକୁ ଦେଖିବା, କେବେ ସମ୍ରାଟ ଅଶୋକଙ୍କ ବିଶାଳ ସାମ୍ରାଜ୍ୟ ସମଗ୍ର ଭାରତରେ ପ୍ରସାରିତ ଥିଲା, କିନ୍ତୁ ଆଜି ସେ ସାମ୍ରାଜ୍ୟ ନାହିଁ। ଅଶୋକଙ୍କ ନାମ ଇତିହାସରେ ଅମର ହୋଇ ରହିଛି। ସେହିପରି ଆମ ଓଡ଼ିଶାରେ ଖାରବେଳଙ୍କ କଳିଙ୍ଗ ସାମ୍ରାଜ୍ୟ ମଧ୍ୟ ଆଜି ନାହିଁ, କିନ୍ତୁ ତାଙ୍କର କୀର୍ତ୍ତି ଆମକୁ ଗର୍ବିତ କରେ। ନେପୋଲିୟନ ବୋନାପାର୍ଟ, ଆଡଲ୍ଫ ହିଟଲର, ମୋଗଲ ସାମ୍ରାଜ୍ୟର ଆକବର, ଆଲେକଜାଣ୍ଡର ଆଦି କର୍ପୁର ଭଳି ଉଡ଼ି ଯାଇଛନ୍ତି, ରହିଯାଇଛି ତାଙ୍କର କେବଳ ସ୍ମୃତି। ଆମ ଜୀବନରେ ମଧ୍ୟ ଏପରି ହୁଏ। ପରୀକ୍ଷାର ମାର୍କ, ଧନ, ପଦବୀ ସମୟ ସହ ବଦଳିଯାଏ, କିନ୍ତୁ ଜଣେ ଶିକ୍ଷକଙ୍କ ଭଲ ଉପଦେଶ, ମାଆର ସ୍ନେହ, ବନ୍ଧୁର ସାହାଯ୍ୟ, ଏସବୁ ଚିରଦିନ ମନରେ ରହିଯାଏ। ଯଦି ଆମେ ଭଲ କାମ କରିବା, ଅନ୍ୟକୁ ସହଯୋଗ କରିବା, ତେବେ ଆମର ସ୍ମୃତି ଲୋକଙ୍କ ମନରେ ସୁଗନ୍ଧ ପରି ଭରିଯିବ। ନଚେତ କେବଳ ଖାଲି କନା ପରି ଜୀବନ ଶୂନ୍ୟ ହୋଇଯିବ। ତେବେ ଆସନ୍ତୁ ଜୀବନକୁ ସତ୍କର୍ମ

ହଁ ମାନବିକତାରେ ଭରି ଦେବା। ମୁଁ ଭାବେ ମୁଣ୍ଡ ପିଲା କର୍ପୁର ରହିଗଲା କନାର, ଏହା ହିଁ ଭାବାର୍ଥ ଅଟେ। ମଣିଷ ଜୀବନରେ ତ ଏମିତି ବହୁତ ସ୍ମୃତି ରହିଛି, କିଛି ସ୍ମୃତି ମନେ ପକେଇଲେ ଆମକୁ ଖୁସି ଆନନ୍ଦ ମିଳେ, ଆଉ କିଛି ମନେ ପକେଇଲେ ଆମ ଜୀବନ ମନ ଭାବନା ସବୁ ଦୁଃଖରେ ଭରି ହେଉଛି। ତ ଆମେ ସେସବୁ ଭଲ ସ୍ମୃତିକୁ ସବୁବେଳେ ମନେ ପକେଇବା, ମନରେ ଜାଗା ଦେବା, ତାକୁ ବାରମ୍ବାର ମନେ ପକେଇବା। ଆଉ ଯୋଉ ଅବିସ୍ମୃତି ଗୁଡାକ ରହିଛି ଆମେ ସବୁବେଳେ ଚେଷ୍ଟା କରିବା ସେଗୁଡାକୁ ଭୁଲି ଯିବା ପାଇଁ।

କହିଲି ଡକ୍ଟର ଅଶୋକ କୁମାର ମହାନ୍ତି, ଉଡିଗଲା କର୍ପୁର ରହିଗଲା କନା, ଏହା ମଧ୍ୟ ଏକ ଲୋକବାଣୀ। ମନ୍ଦିର ନାହିଁ ମୁଖଶାଳା, ଅତୀତର ଗୌରବ ଗାଥାର ମୁଖ ସାକ୍ଷୀ। ଆମେ ସମସ୍ତେ ଜାଣିଛେ କୋଣାର୍କ ମନ୍ଦିର, କିନ୍ତୁ ପ୍ରକୃତରେ କୋଣାର୍କ ମନ୍ଦିର ନାହିଁ, ସେ ମୁଖଶାଳାକୁ ଆମେ ଅତୀତର ଗୌରବ କୀର୍ତ୍ତି ଗାଥା କହୁଛେ, ସପ୍ତାଚାର୍ଯ୍ୟର ଅନ୍ୟତମ ବୋଲି ଆମେ ତାକୁ ଉଦାହରଣ ଦଉଛେ। ଜୀବାତ୍ମା ନଥାଇ ଶରୀର ଯେପରି ମୂଲ୍ୟହୀନ, ପାୱାର ଚାଲିଗଲା ପରେ ବ୍ୟକ୍ତିକୁ ଯେପରି ଆଉ କେହି ପୂର୍ବ ପରି ମାନ ସମ୍ମାନ ଦିଅନ୍ତି ନାହିଁ, ସେ ରାଜା ରାଜୁଡ଼ା ଜମିଦାର ଶାସନ ଆଉ ନାହିଁ, କେବଳ ଜୀର୍ଣ୍ଣ ଶୀର୍ଣ୍ଣ ରାଜମହଲ ରାଜବାଟି ଅତୀତର କୀର୍ତ୍ତିର ଗାଥା ମନେ ପକେଇ ଦେଉଛି। କର୍ପୂର ଏକ ସୁବାସିତ ଦ୍ରବ୍ୟ, ସେ କନାରେ ଲାଗିଲେ କନାର ମୂଲ୍ୟ ମହତ୍ଵ ଯଥେଷ୍ଟ ବଢିଯାଇଥାଏ। କର୍ପୂର ନଥିଲେ କନା ଯେଭଳି ଭାବରେ ମୂଲ୍ୟହୀନ ହୋଇପଡେ, ଆଦରର ଦ୍ରବ୍ୟ କନା ନୁହେଁ। ସୁଗନ୍ଧ ଥିଲେ ଭ୍ରମର ମହୁମାଛି ଯେପରି ଆକର୍ଷିତ ହୋଇ ଫୁଲ ପାଖକୁ ଆସନ୍ତି, ସୁଗନ୍ଧ ସୁରଭି ନଥିଲେ ଫୁଲ ଆଦରଣୀୟ ହୋଇପାରେ ନା। ସାମ୍ପ୍ରତିକ ପରିସ୍ଥିତିକୁ ଯଦି ଆମେ ଲକ୍ଷ୍ୟ କରିବା, ମନ୍ତ୍ରୀ ହୁଅନ୍ତି, ଅଫିସର ହୁଅନ୍ତି, ସମାଜରେ ବଡ଼ ପଦପଦବୀଧାରୀଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳେ। ମାନ ସମ୍ମାନ ଆଦର ଅଭ୍ୟର୍ଥନା ପଦ ପଦବୀ ଥିଲେ ଯଥେଷ୍ଟ ମିଳିଥାଏ, କିନ୍ତୁ ପଦ ପଦବୀ ଚାଲିଗଲା ପରେ ଶୁନଶାନ ଆଉ କେହି ପଚାରନ୍ତି ନାହିଁ। ସେମାନେ ଖାଲି କହି ବୁଲନ୍ତି, ମୁଁ ଏହା ଥିଲି ଏହା କରିଥିଲି, ଉପହାସର ପାତ୍ର ହୋଇଥାନ୍ତି। ସେଥିପାଇଁ କୁହାଯାଏ କର୍ପୂର ଉଡିଗଲା କନା ପଡି ରହିଲା ଭଳି କଥା। ଆମେ ଆମ ଜୀବନରେ ଏଭଳି କର୍ପୂର ରୂପକ କାର୍ଯ୍ୟ କରିବା ଯାହାକି ସମାଜ ରୂପୀ କନାରେ ଚିରଦିନ ମହମହ ହୋଇ ବାସିଥିବ, ଅନ୍ୟମାନଙ୍କୁ ଆହ୍ୱାନ ପ୍ରେରଣା ପ୍ରଦାନ କରୁଥିବ। ଜୀବନେ କରିବି ମୁଁ ଏମିତି କାମ, ଟେକ ରହିବ ମୋ ଜାତିର ନାମ, ଟେକ ରହିବ ମୋ ଜାତିର ନାମ। ମୁଁ ଥାଏ ବା ନଥାଏ ମୋର ସ୍ମୃତି ଉଡିଗଲା କର୍ପୂର ରହିଗଲା କନା ଭଳି ନ ହଉ, ଚିରଦିନ ପାଇଁ ଭାସ୍ୱର ରହୁ, ଜାଜଲ୍ୟମାନ ରହୁ ଆଉ ସୁବାସିତ ରହୁ। ଏଇ ଲୋକବାଣୀଟି ଏତିକି ସନ୍ଦେଶ ଆଧୁନିକ ଯୁଗରେ ସାମ୍ପ୍ରତିକ ପରିସ୍ଥିତିରେ ଆମକୁ ପ୍ରେରଣା ଆଉ ଉତ୍ସାହ ପ୍ରଦାନ।

0: ସତରେ ଏହା ଜୀବନର ଗଭୀର ଅନୁଭବର କଥା। ଏହା ଆମକୁ ସଚେତନ କରାଏ ଯେ ସମୟ, ସମ୍ପର୍କ ଆଉ ସୁଯୋଗର ମୂଲ୍ୟକୁ ଆମେ ବୁଝିବା। ସମୟ ଥାଉ ଥାଉ ଆମେ କାମ କରିବା, ସମୟ ଚାଲିଗଲା ପରେ ସେହି କଥାର, ସେହି ଜିନିଷର କିଛି ମୂଲ୍ୟ ରହେ ନା। ଏସବୁକୁ ହାତ ଛଡ଼ା କଲେ କେବଳ ଅନୁତାପ କରିବା ଛଡ଼ା ଆଉ କିଛି ଉପାୟ ନାହିଁ।
1: ଆମେ ସମ୍ପର୍କକୁ ଭଲ ପାଇବା, ସମ୍ମାନ ଦେବା, ସମୟ ଅନୁସାରେ ନିଜ କାମ କରିବା, ତେବେ ଯାଇ ଜୀବନକୁ ସୁନ୍ଦର ଭାବେ ଗଢ଼ି ତୋଳିବା। ଏ ଥିଲା ସମ୍ଭାବନାର ବିଷୟ। ଉଡ଼ିଗଲା କର୍ପୁର, ରହିଗଲା କନା। ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ଆଜି ତ ସମୟ ହେଇଯାଇଛି, ଆଗାମୀ ଶନିବାର ସମ୍ଭାବନାରେ କ'ଣ ବିଷୟ ରହିଛି ଆମେ ଶ୍ରୋତାଙ୍କୁ କହିବା?
0: ଆଗାମୀ ଶନିବାର ଅର୍ଥାତ୍ ମେ ମାସର 30 ତାରିଖ ସମ୍ଭାବନା ପାଇଁ ଆମର ବିଷୟ ରହିଛି ପଦୁମ ପତରେ ପାଣି। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ମେ ମାସର 29 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ଫୋନ୍ ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ।

0: ସତରେ ଜୀବନରେ କିଛି ବି ସ୍ଥାୟୀ ନୁହଁ। ଆଜି ଅଛି, କାଲି ନାହିଁ। କୌଣସି ଜିନିଷକୁ ଆମେ ଜାବୁଡ଼ି ଧରି ରଖିପାରିବା ନାହିଁ। ରାତିର ଘନ ଅନ୍ଧାର ପରେ ସୂର୍ଯ୍ୟର ଲାଲିମା ନୂଆ ଏକ ଆଶା ସଞ୍ଚାରିତ କରେ ମନ ଭିତରେ, ଦିନର ଆଭାସ ଦିଏ।
1: ଏଠି ସବୁକିଛି ପରିବର୍ତ୍ତନ ହୁଏ। ଦୁଃଖ ପରେ ସୁଖ ଆସେ, ପୁଣି ସୁଖ ପରେ ଦୁଃଖ। ଏସବୁ ମଣିଷକୁ ଶିକ୍ଷା ଦିଏ ଯେ ସବୁବେଳେ ଧୈର୍ଯ୍ୟ, ସହନଶୀଳତା ଆଉ ଆତ୍ମବିଶ୍ୱାସ ରଖିବା ଦରକାର, ତେବେ ଯାଇ ସମସ୍ତେ ସୁଖରେ ବଞ୍ଚିପାରିବେ।
0: ଏଭଳି ଏକ ସତ୍ଚିନ୍ତନ ସହିତ ଆଜିର ସମ୍ଭାବନା କାର୍ଯ୍ୟକ୍ରମକୁ ଏଇଠି ରଖିବା। ସମ୍ଭାବନା ଅଗଣାରୁ ବିଦାୟ ନେଉଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ।
0: ମୁଁ ସୁରଭି।
1: ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀକ୍ରମରେ ସମ୍ଭାବନା କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1466 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀରେ ପରବର୍ତ୍ତୀ ଶିଳ୍ପୀ ହେଲେ ସୁଧା ମିଶ୍ର। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସୁଭାଷ ଚନ୍ଦ୍ର ମହାନ୍ତିଙ୍କ ଅନ୍ୟ ଏକ ରଚନା।

ଶୁଣୁଥିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପଞ୍ଚାନନ ନାୟକଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ପ୍ରଥମ ଦେଖା, ଏହି ଆଲବମ୍ରୁ ଶୁଣିବା ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି ଇରା ମହାନ୍ତି।

0: ରେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକଙ୍କ ଯୁଗଳ କଣ୍ଠରେ ଶୁଣିବା ଗୁଲଜାରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ। କଥାଚିତ୍ର ଫିଜା।

ବାଜିଗର ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ବିନୋଦ ରାଥୋଡ୍, ଗୀତ ରଚନା କରିଛନ୍ତି ରାନୀ ମଲ୍ଲିକ ଆଉ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଦିଲ୍ ହେ ତୁମାରା।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ 9:30 PM। ଆରମ୍ଭ କରୁଛୁ ଓଡ଼ିଆ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ପାଗଳ କରିଛି ପାଉଁଜି ତୋର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

ଧର୍ମ ସହିଲେ ହେଲା ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ ରୂପ କୁମାର ରାଥୋଡ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅନନ୍ୟା ଶ୍ରୀତମ୍ ନନ୍ଦ ଏବଂ ହ୍ୟୁମାନ ସାଗର। ଶିଳ୍ପୀଙ୍କ ଯୁଗଳ କଣ୍ଠରେ ଶୁଣିବା ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ, କଥାଚିତ୍ର ଅଗସ୍ତ୍ୟ।

ତୁମେ ଥିଲେ ସାଥିରେ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ।

ଆକାଶେ କି ରଙ୍ଗ ଲାଗିଲା। ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଶୁଣିବା। ଶିଳ୍ପୀ ହେଲେ ନିବେଦିତା, ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

ରାଜା ହିନ୍ଦୁସ୍ତାନୀ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଆଉ ପ୍ୟାର କରି ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଗୀତ ରଚନା କରିଛନ୍ତି ଶ୍ୟାମରାଜ, ସଙ୍ଗୀତରେ ସଜେଇଛନ୍ତି ଆଦେଶ ଶ୍ରୀବାସ୍ତବ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ।

ଆଶିକି ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ କୁମାର ଶାନୁ। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମଣ୍ଡିଙ୍ଗା।

0: ଆୟାବା ତାଇତାଙ୍ଗି ସବୁତିରୁ ଜହରା ନାତ ଏଲିନା ମାଣ୍ଡିଙ୍ଗା ଓଡ଼େ ନା ତାଲେ ଇଞ୍ଜୁମାନି ଷ୍ଟୁଡ଼ିଓ ତା ଶ୍ୟାମ ସୁନ୍ଦର ପୂଜାରୀ ଜୁହାର ଦାଦା
1: ଜହରା ଏଲିନା ଓଡ଼େ ତାଇବା ଇୟାବା ଭାରତ ନା ଜହରା
0: ଆତେ ମାର ଇଞ୍ଜୁ ହାଡ଼ା ତା ନ
1: ଆୟା ଲୋକ ତାକେ ଏନିକି ରଚାକ ଉନ୍ନତି ଆନେ ଓଡ଼େ ଆୟା ଲୋକ ଏନିକି ର ସଶକ୍ତିକରଣ ହେଲା ଆଡ଼ିନୁ ଆଜିକାଲି ତ ସରକାର ସ୍କେ ବେଶୀ ବିନେ ଯେ ଆୟାତି ଏନିକି ନକିତାବାନୁ ମା କୁଇ ନ ରହିସାରେ ଆମେ ଗୋଟେ ଆୟା ଲୋକ ରଚକ ଡାଇ ମାଞ୍ଜାନୁ ଏ ଲୋକ ତ ଏନିକି ମାର ସଚେତନ ଆନୁ ଓଡ଼େ ନକିତା ଏନିକି ବାନୁ ର ଶିକ୍ଷା ସ୍କେ ନିହି ବେଟାନୁ ଆମଟେ ଡାବୁ ଆୟୋ ଖ୍ୟାଲ ସ୍କେ ଏନିକି ତାମ୍ବୁ ପୁନୁ ଓଡ଼େ ନିହି ନିହିକି ରହିନୁ ଏନ୍ତା କିଛି ଆଜିକାଲି ଏଚକା ର ଆୟା ଯଦି ର ଶିକ୍ଷିତ ଆତେ ର ଆୟା ଯଦି ସଚେତନ ଆତେ ଏଥିରେ ଇଲୁ ପରିବାର ନାଇତ ଲୋକ ସେ ପରିବର୍ତ୍ତନ ହେଲାଡ଼ିନ ଏଟା ପାଇଁ ଯେ ଆୟା ଲୋକ ତାକି ଅଧିକା ଅତି ଗୁରୁତ୍ୱହୀନ କଥା ଗୋଟେ ଆୟା ଲୋକ ସେ ଅଣପିନ କଥା ଯେ ସରକାର ସେ ଆୟାସ୍କା ଉନ୍ନତି ପାଇଁ ଯେ ହାରକା ଚେଷ୍ଟା କିହିମ୍ନରେ
0: ହଁ ନେଇ ବେସିଥିଲେ ଦାଦା ଆୟା ଆୟା କଥା କିଞ୍ଜି ସରକାର କେତେ ମାନେ ସ୍କିମ୍ କା ଜାଗା କିହିନ ରୁଚାତାମା ତାକି ଉନ୍ନତି ଆହିଲିଞ୍ଜି କେତେ ପ୍ରୋଗ୍ରାମ ଜାଗା କି ବି ଆହିନ କି ଆଏ ତାଙ୍କ ମାନେ ଗଭର୍ଣ୍ଣମେଣ୍ଟ କେତେ ମାନେ ସାହାଯ୍ୟ କିହିନି ଗ୍ରୁପ ଅନୁସାରେ
1: ଏସ୍ ଏଚ୍ ଜି ଗ୍ରୁପ୍ ହିସାବରେ ସ୍ୱୟଂ ସହାୟକ ଦଳ ଗଠନ କିହିମ୍ନ ଆୟାସ୍କା ନାଇଁ ଭିତରେ

ଏ ସ୍ୱୟଂ ସହାୟକ ଗୋଷ୍ଠୀ କିତିସାରେ ତାମ୍ବୁମଞ୍ଜାର ଏକତା ଆୟସ କବିତାର ବାହିନେ ପ୍ରଥମ ତ ତାନି ପରେ ଡାଇ ଆୟ କି ତାମ୍ବୁ ଏନିକି ଇନକମ କିନୁ ତାନି କଥା ସ୍କେ ବାହିନେ ତ ଲୋକ ଏନିଆ ହିନ ଉଚ୍ଚାର ଆଜିକାଲି ଆୟନର ଏକତା ହେଲା ଆଡ଼ିତୁର ଦଶ ଜଣ ବାର ଜଣ ହର ଏସ୍ଏଚ୍ଜି ସ୍ୱୟଂ ସହାୟକ ଦଳ ଗଠନ କିହାନା ତାମ୍ବୁ ନିହି ନିହି ଉନ୍ନତି ଆହଲତା କି ତାମ୍ବୁ ପରିବର୍ତ୍ତନ ଆହଲତା କି ଯେ ତାମ୍ବୁ ଏନିକି ର ଡାବୁନ୍ତି ସୁବିଧା ପାଇଁ ଯେ ତାମ୍ବୁ ନିହି ନିହି ଏସ୍ଏଚ୍ଜି ଗ୍ରୁପ୍ ଆହାନା ଲେଞ୍ଜୁ ତାକି

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା?
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
6: ବର୍ତ୍ତମାନ ଶୁଣିବା ଏକତାରା ଭଜନ। ଶିଳ୍ପୀ ହେଲେ ଯୋଗେନ୍ଦ୍ର ପାତ୍ର, ଗୀତ ରଚନା ଭୀମ ଭୋଇ।

ଲୋକଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଶ୍ରୋତାବନ୍ଧୁ। ପ୍ରଚାର କରୁଛୁ ରୂପକ ନନ୍ଦପୁର। ରଚନା ଏବଂ ବର୍ଣ୍ଣନା କରିଛନ୍ତି ଅଶୋକ ମିଶ୍ର। ପ୍ରଯୋଜନା ସୁଜିତ ଦାସ।

0: ହାଏ, ପଥର ହେଲେ କଥା କହିପାରୁଥାନ୍ତା, କିନ୍ତୁ ନା, ପଥର କଥା କହେ ନା, କଥା କହିପାରେ ନା। ଇତିହାସର ଅନେକ ସ୍ୱାକ୍ଷର ବହନ କରିଥିଲେ ସୁଦ୍ଧା ପଥର ସଦା ନୀରବ। ତା ଛାତିରେ ଅନେକ କଥା ଅଙ୍କା ଯାଇଥିଲେ ସୁଦ୍ଧା, ଅନେକ ଅକ୍ଷର ଲେଖା ଯାଇଥିଲେ ସୁଦ୍ଧା, ଆସ୍ତେ ଆସ୍ତେ ସେସବୁ ଲିଭିଯାଏ, ହଜିଯାଏ। ଯେମିତି ଭିତରଗଡ଼ ନନ୍ଦପୁରରେ ଥିବା ହାତୀ ପାଖନାର ପିଠି ସରି ଆସିଛି ଲାଞ୍ଜପଟକୁ, ସେ ହାତୀର ପ୍ରତିମୂର୍ତ୍ତିକି ଆଜି ଯଦି ନନ୍ଦପୁରର ଅତୀତ ଇତିହାସର କଥା ପଚରାଯାଏ, ତେବେ ସେ କ'ଣ କହିପାରିବ ନନ୍ଦପୁରର ଅତୀତର ଇତିହାସ ସମ୍ପର୍କରେ? ଶିମିଳିଗୁଡ଼ା ପଟୁ ନନ୍ଦପୁରକୁ ପ୍ରବେଶ କଲେ ପଡ଼େ କାଉଡ଼ି ଡଙ୍ଗର। ସତେ ଯେମିତି ଭାରୁଆର ଭାରର ଦୁଇପଟେ ଶିକାରେ ଥୁଆ ହୋଇଥିବା ସାମାନ ବୁଝ, ସେପଟେ ପ୍ରାଚୀର ପରି ଠିଆ ହୋଇଛି କୁଟ୍ନିମାଲ ପାହାଡ଼, ନନ୍ଦପୁରର ଇତିହାସର ମୁଗ ସାକ୍ଷୀ। ଚତୁର୍ଦ୍ଦିଗରେ ପାହାଡ଼, ମଝିରେ ନନ୍ଦପୁର ବସ୍ତି, ପାହାଡ଼ ଡଙ୍ଗରରେ ଆଦିବାସୀ ଅଣାଦିବାସୀ କେତେ ପ୍ରକାରର ବାସିନ୍ଦା। ଦିନେ ରଜା ଘରେ ହୁଏତ ବିଠି ଖଟୁଥିବେ, ରଜାଙ୍କର ପାଇକ ହୋଇଥିବେ ତାଙ୍କର ପୂର୍ବପୁରୁଷମାନେ, କେତେ ଯୁଦ୍ଧ ଜିତିଥିବେ, କେତେ ଯୁଦ୍ଧ ହାରିଥିବେ, କେତେ ଅତ୍ୟାଚାରିତ ହୋଇଥିବେ, ଲହୁଲୁହାଣ ହୋଇଥିବେ, ଲନ୍ଦା ପିଣ୍ଡମ ସଲପ ଖାଇ କେତେ ନାଚିଥିବେ, ଗାଇଥିବେ, କେତେ ଧାଙ୍ଗିଡ଼ି ଶତ୍ରୁ ହାତରେ ଖେଳନା ସାଜିଥିବେ। ହେଲେ ସେ କାହାଣୀ ଆଜି ଆମକୁ କହିବ କିଏ?
1: ମୋ ନାଁ ବିଜୟ କୁମାର ପାଢ଼ୀ, ମୁଁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ଅବସରପ୍ରାପ୍ତ। ଏଇଠି ଦୁଇଟା ପୁଅ ଝିଅ ଜନ୍ମି ବାଘଗୁଆରେ ମିଳିଥିଲେ ବେନେଙ୍ଗପରଜାକୁ, ସିଏ ପ୍ରତିପାଳନା କରିଥିଲେ। ଲାବାନ୍ୟ ନାମକ ଜଣେ ବଣିକ ତାଙ୍କମାନଙ୍କୁ ସାହାଯ୍ୟ କରିକିରି ଯୁଦ୍ଧ ବିଦ୍ୟା ଶିଖିବା ପାଇଁ ଗଣେଶ ପ୍ରତିମା ଗୋଟେ ତିଆରି କରାହେଲା। ତାଙ୍କେ ଭାଇ ଭଉଣୀ ଦି ଜଣ ଥିଲେ, ଭଉଣୀ ପିଲାମାନେ ସାଙ୍ଗେ କନ୍ଧ ଛୁଆମାନେ ସାଙ୍ଗରେ ମିଶିକିରି ସିଏ ଖେଳ ଖେଳୁଥିଲେ ସବୁବେଳେ। ଧାନ କୁଟିବା, ମାଣ୍ଡିଆ ଘୋରିବା, ଏସବୁ ଯାକ ଆଦିବାସୀମାନଙ୍କର ପରମ୍ପରା। କୁଟିବା ପାଇଁ ବୋଲି ଗୋଟେ ପଥର ଇଏରେ କୁଟୁଣି କରିକିରି ତାକୁ କହନ୍ତି କୁଟୁଣିମାଳା ବୋଲି। ଆଉ ସେ ଝିଅ ଖେଳୁଥିଲେ, ଯେତେବେଳେ ଭାଇ ଦୂରରୁ ଦେଖିଲେ ଭାଇ ଭଉଣୀ ଅସଞ୍ଜତ ଅବସ୍ଥାରେ ଅଛନ୍ତି, ସିଏ ତୀରବିଦ୍ଧ କରିକି ଜଣେଇଲେ ଯେ ମୁଁ ଆସୁଛି। ଭଉଣୀ ତରବର ହେଇକିରି ଉଠି ପଡ଼ିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା, ସିଏ ନଦୀରେ ପଡ଼ିଗଲେ। ସେଇଟାକୁ କୁହାଗଲା ରାଣୀ ଡୁଡୁମା ବୋଲି।
2: ଭୁବନେଶ୍ୱର ଦଳପତି, ମୁଁ ନନ୍ଦପୁର ପର୍ଯ୍ୟଟନ ବିକାଶ ପରିଷଦର ବି ଯୁଗ୍ମ ସମ୍ପାଦକ ଅଛି। ସେଇ କାଉଡ଼ି ଡଙ୍ଗରଟା ଆଜ୍ଞା, ମାନେ ପାହାଡ଼ଟା ଆମେ ଯେତେ ଦୂରକୁ ପାଖରୁ ଦେଖିଲେ ବି ସମାନ ଦେଖାଯିବ ନାହିଁ, ଉଚ୍ଚା ନିଚା ଦେଖାଯିବ। ସେ ଦୁଇଟା ପାହାଡ଼ ତୁମେ ଯେଉଁପୁର ଚାରିଦିଗରୁ ବୁଲିକି ଦେଖିଲେ ମଧ୍ୟ ବି ସମାନକା ଦେଖାଯାଉଛି, ହେଁ କାଉଡ଼ି ଭଳିଆ। ଯେତେବେଳୁ ରଜା ଯେତେବେଳୁ ଆସୁଥିଲେ, ଆସିଲା ବେଳକୁ କାଉଡ଼ି ଧରିକି ଆସୁଥିଲେ, ହେଁ କାଉଡ଼ି ଧରିକି ଆସିଲା ବେଳକୁ ତାକୁ କାଉଡ଼ି ଡଙ୍ଗର ବୋଲି କହିଲେ। ସେତେବେଳକୁ ସେଠୁ ଗୋଟେ ତୀର ମାରିଲେ, ଯେଉଁ ତୀରଟା ଯାଇକିନା ରାଣୀ ଡୁଡ଼ୁମାରେ ପଡ଼ିଲା। ଭଉଣୀ ଯେତେବେଳେ ଧାନ କୁଟୁଥିଲେ, ସେ ଦେଖିଲେ ଭାଇ ମୋତେ ଦେଖିଦେଲେ ବୋଲି ସେ ଯେତେବେଳେ ନିଜର ଜୀବନଟାକୁ ବିସର୍ଜନ କରିଦେଲେ ଜଳପ୍ରପାତରେ, ସେହି ସମୟରେ ସେ ଯେଉଁ ସରଟା ପଡ଼ିଲା, ସର ନାଁରେ ସରବତୀ ବୋଲି ନାଁ ରଖାଗଲା, କାଉଡ଼ି ଆଣୁଥିଲେ ବୋଲିକିନା କାଉଡ଼ି ଡଙ୍ଗର, ଯାହାକି ଆପଣ ଦେଖିପାରିବେ ଏବେ ଯେଉଁଟା ନନ୍ଦପୁରରେ ଗୋଟେ କଲେଜ ଯେଉଁଟା ହେଇଛି, ସେନ୍ଧ୍ୟାଦେବୀ ମହାବିଦ୍ୟାଳୟ, ସେ କାଉଡ଼ି ଡଙ୍ଗର ତଳେ ସେଇଟା ହେଇଛି।

ବିଭିନ୍ନ ସମୟରେ ମତ୍ସ୍ୟବଂଶୀ, ଶୀଳବଂଶୀ, ନାଗବଂଶୀ, ସୂର୍ଯ୍ୟବଂଶୀ ରାଜାଗଣ ନନ୍ଦପୁରକୁ ଶାସନ କରିଯାଇଛନ୍ତି ବୋଲି ଇତିହାସ ଏବଂ କିମ୍ବଦନ୍ତୀ କହେ। ପ୍ରତାପଶାଳୀ ଦଳିତ ବର୍ଗର ଲୋକେ ବି ନନ୍ଦପୁରକୁ ଶାସନ କରିଛନ୍ତି। ନନ୍ଦପୁର ରାଜ୍ୟ କହିଲେ ବିସ୍ତୃତ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ବୁଝାଯାଏ। ଅନେକ ପ୍ରାଚୀନ ଏହାର ଇତିହାସ। ସମୁଦ୍ରଗୁପ୍ତଙ୍କ ଦାକ୍ଷିଣାତ୍ୟ ବିଜୟ ସମୟରେ ବି ନନ୍ଦପୁରରେ ମତ୍ସ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ବୋଲି କିଛି ଗବେଷକ ମତ ଦିଅନ୍ତି। ସମୁଦ୍ରଗୁପ୍ତ ମହାକାନ୍ତାର ଜୟ କରି ଅଗଣାଅଗଣି ବନସ୍ଥ ଭିତରେ

0: ଲୁଚି ରହିଥିବା ମତ୍ସ୍ୟଦେଶକୁ ମଧ୍ୟ କରାୟତ୍ତ କଲେ। ସେଇ ମତ୍ସ୍ୟଦେଶ ହିଁ ଆଜିର ନନ୍ଦପୁର। ସମୁଦ୍ରଗୁପ୍ତ ମତ୍ସ୍ୟଦେଶ ଜୟ କରି ସେଇଠି ନିର୍ମାଣ କରିଥିଲେ ବତିଶୀ ପାବଚ୍ଛ ବିଶିଷ୍ଟ ସିଂହାସନ। ତାପରେ ସେ ମତ୍ସ୍ୟରାଜଙ୍କୁ ରାଜ୍ୟ ସମର୍ପି ଦେଇ ଚାଲିଗଲେ ଦକ୍ଷିଣ ଦିଗକୁ ରାଜ୍ୟ ଜୟ ପାଇଁ। ଏଭଳି ମତ ନିଅନ୍ତି କେତେକ ଗବେଷକ। ନନ୍ଦପୁରର ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ସ୍ଥାନଟି ବତ୍ରିଶ ସିଂହାସନ। ସେ ବିଷୟରେ ରହିଛି ଅନେକ କଥା, ଅନେକ କାହାଣୀ, ଅନେକ କିମ୍ବଦନ୍ତୀ।
1: ପ୍ରକୃତରେ ବତିଶାସନ ଉଦୟରେ ଥିଲା, କାଳକ୍ରମେ ସେଇଟା ଭୂଗର୍ଭସ୍ଥ ହେଇଯାଇଛି। ଯେହେତୁ ନନ୍ଦପୁର ମହାରାଣୀ ଯିଏ ଲୀଳାବତୀ, ସିଏ ବତିଶାସନ ପୂଜା କରୁଥିଲେ। ସବୁବେଳେ ସେ ପୂଜା କରିବା ପାଇଁ ପ୍ରାୟ ବର୍ଷକୁ ଥରେ ଯାଆନ୍ତି। ସିଏ ହେଉଛନ୍ତି ଉଜ୍ଜୟିନୀର ଝିଅ। ସିଏ ପୂଜା ବାହାନାରେ ସିଏ ଘରକୁ ଯାଇ ଆସିବାରେ ତାଙ୍କର ସମୟ ପ୍ରାୟ ଅତିକ୍ରାନ୍ତ ହେଇଯାଉଥିଲା। ତେଣୁ ତାଙ୍କ ସେଇ ବତିଶାସନ ଟାଇପ୍ର ଏଇଠି ଗୋଟେ ସ୍ଥାପନା କରିକିରି ତାକୁ ବତିଶ ପାହାଚ ଖଞ୍ଜାଗଲା। ସେଇଟା ଚାଳ ଘର ଥିଲା ଆଗରେ, ଆଉ ସେଇଟାକୁ ବତିଶାସନ ନାମରେ ନାମିତ କରାଗଲା। କିଛିଟା ଐଶ୍ୱରିକ ଶକ୍ତି ଥିବା ଫଳରେ ରଜା ମଧ୍ୟ ସେଇଠି ନିଜର ରାଜଗାଦୀ ତିଆରି କରିଥିଲେ। ଏଇଠି ରାଜା ଅଭିଷିକ୍ତ ହୋଇଛନ୍ତି। ଯୋଉ ସିଂହାସନଟା ବର୍ତ୍ତମାନ ଜୟପୁରରେ ଅଛି, ସେଇ ସିଂହାସନର ମାପ ଯଦି ଅଣାଯିବ, ଏଇଠି ଚାରିଟା ଖାଲ ଅଛି ଉପରେ, ସେଇ ଖାଲ ଚାରିଟାରେ ଘୁରା ଗୁଡ଼ାକ ନିଶ୍ଚୟ ପଡ଼ିବ। ଆଉ ଯୋଉଠି ଗୋଟେ ବଡ଼ ଗାତ ଦେଖିବେ ମୁହଁରେ, ସେଇ ଗାତଟା ହେଉଛି ରକ୍ତ ମଇଁଷି ବଳି, ପଶୁ ବଳି, ବିଭିନ୍ନ ଯୋଉ ରକ୍ତ ଜମା ହୁଏ, ସେଇ ରକ୍ତରେ ଦଶହରା ଦିନ ରଜାଙ୍କର ନିୟମ ଅଛି, ସେ ରକ୍ତ ହରି ଖେଳନ୍ତି। ବର୍ତ୍ତମାନ ଦେଖିବାକୁ ସମତଳ ଦୃଷ୍ଟି, କିନ୍ତୁ ଆଗରେ ଏଇଟା ପାହାଡ଼ ଥିଲା, ସେ ଟାପୁ ଉପରେ ହିଁ ବତିଶାସନ ତିଆରି ହେଇଛି। ମୁଁ ଦେଖିବାରେ ସେଇଠି ପାଣିର ସ୍ରୋତ ଥିଲା, ସେ ବଡ଼ ଯୋଉ ଖାଲଟା ସେଇଟା ରକ୍ତକୁଣ୍ଡ, ସେଇଠି ସବୁବେଳେ ପାଣିର ସ୍ରୋତ ଥାଏ, ମାନେ ସେଇଠୁ ଆମେ ପ୍ରସାଦ ବୋଲି ସେଇ ପାଣିକି ପୂଜାରେ ପୂଜକ ଯିଏ ଥାନ୍ତି ଦିଅନ୍ତି ସମସ୍ତଙ୍କୁ। କାଳାତିକ୍ରମେ ଜଣେ ଲେଡ଼ିଜ ସିଏ ଖରାପ ଅବସ୍ଥାରେ ଯାଇକିରି ବତିଶାସନ ଉପରେ ଚଢ଼ିକିରି ସେଇଠି ବସିଦେବା ଦିନଠୁ ସେ ପାଣି ଶୁଖିଯାଇଛି।
0: ବତ୍ରିଶ ସିଂହାସନ ବାବଦୀୟ
2: ଇନ୍ସେ ଯୁଡି ପାର୍ଟନରସିପ ଏକ ନଇ ଇକୋନୋମି କେ ନ୍ୟୁ ଅପରଚ୍ୟୁନିଟିଜ କେ ଦରୱାଜେ ଖୋଲ ରହି ହେ। ସ୍ୱିଡନ, ନରୱେ ଅର୍ ଇଟଲି ଜୈସେ ଦେଶୋ କେ ସାଥ ଗ୍ରୀନ ଟ୍ରାନ୍ଜିସନ ଅର୍ ସଷ୍ଟେନେବଲ ଟେକ୍ନୋଲୋଜି ମେ ଭି ସହଯୋଗ ବଢ଼ ରହା ହେ। ये भारत को क्लीन मैन्युफैक्चरिंग से जुड़ी फ्यूचर इंडस्ट्रीज में मजबूत करेगा। इसके अलावा भारत ने पोर्ट्स, शिपिंग और मैरिटाइम इंफ्रास्ट्रक्चर से जुड़े एग्रीमेंट पर तेजी से काम किया है। यूएई और नॉर्वे के साथ पार्टनरशिप से भारत का शिप बिल्डिंग इकोसिस्टम मजबूत होगा। और आप तो जानते हैं शिप बिल्डिंग यानी स्किल मैन पावर की बहुत जरूर पड़ती है, यानी भारत के इंजीनियर्स, टेक्नीशियंस और स्किल वर्कर्स के लिए इतनी मांग बढ़ने वाली है जिसकी आप कल्पना नहीं कर सकते हैं। कितने अवसर तैयार होंगे साथियों। हर नई पार्टनरशिप के साथ हम भारतीय स्टार्टअप्स, रिसर्चर्स और यंग प्रोफेशनल्स के लिए दुनिया से जुड़ने के नए रास्ते बना रहे हैं। इससे भारतीय युवाओं को एडवांस एक्सपर्टीज, ग्लोबल मार्केट्स और ग्रोथ के नए मौके भी मिलेंगे। आज दुनिया उन देशों का सम्मान करती है जो इनोवेट करते हैं, जो बिल्ड करते हैं और जो बड़े स्तर पर डिलीवरी कर सकते हैं। भारत

ଏତେବେଳେ ଯାଇ ଶୁଣୁଥିଲେ ରୋଜଗାର ମେଳା 2026 ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। आकाशवाणी जयपुर।

ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ, ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ମହୁବତୀ ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଚଳଚ୍ଚିତ୍ରଟି ଦିଲ୍ ହେ ତୁମ୍ହାରା। ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

0: ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତାମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ନିଜକୁ ଅବସ୍ଥାପିତ କରିଛି।

0: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯେଉଁ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହୋଇସାରିଲେଣି, ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
1: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟାଏ ରାଜ୍ୟର ବା କୌଣସି ଗୋଟାଏ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମୋତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ କଥା ହେଲା ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକ୍ର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହେଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନ୍ଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାସୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ, ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି ମାନେ ପୁଅ କରିକି ଯେମିତି ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେଇବା, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ୍ ଜୟପୁରରେ କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ୍ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନ୍ଷ୍ଟ୍ରୁମେଣ୍ଟ ନୁହେଁ ଆକ୍ଚୁଆଲି ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ ଓଡ଼ିଶାରେ ବି ଗୋଟେ ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ ବାଟେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣିପାରିବି ଠିକ, ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଅବଶ୍ୟ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୋ ଭାଇଲିନ୍ରେ କ୍ରିଏଟ୍ କରିପାରିବି, ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି। ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକ୍ର ଏଇ ସାଉଣ୍ଡ ଆସିବ।

ଏଇ ଯୋଉ ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକ ରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣଉଛି ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ କେମିତି ଅଲଗା ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି ଆପଣଙ୍କୁ ଗୋଟେ ଅନୁଭବ ମିଳିବ ସୁରର ଫିଲିଙ୍ଗସ ମିଳିବ ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି ସେ ସାଉଣ୍ଡ ଭାଇଲିନ୍ରେ କେମିତି ଆସିବ

ମ୍ୟୁଜିକ୍ ସାଉଣ୍ଡ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକ୍ରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି, ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଥିଓର ଅଫ୍ ଯାହା

କୁହନ୍ତି, ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ୍ ହେଉଛି ସେଟା ବଜେଇକି ଶୁଣଉଛି, ସେଟା ହେଉଛି ଏମିତି ବାଜିବ,

0: ଇଏ ଯୋଉ ଷ୍ଟାଇଲ ଆମର ଯେମିତି ସମ୍ବଲପୁର ଗୀତରେ ଅଛି ରଙ୍ଗବତୀ ଆମର ବହୁତ ଗୋଟେ ଫେମସ ଗୀତ ସେ ରଙ୍ଗବତୀ ଫେମସ ଗୀତ ପୂର୍ବରୁ ଯେମିତି ଢୋଲର ପାର୍ଟ ଅଛି ଆମେ ସମସ୍ତେ ଶୁଣିଥିବା ଆକ୍ୱେଣ୍ଟେଡ୍ ରାଜନୀତି ମାନେ ଦାତ୍ର ଏଇପଟା ବାଜେ ତାପରେ ରଙ୍ଗବତୀ ଗୀତ ଆସେ ସେମିତି ଲାବଣୀ ପୂର୍ବରୁ ବି ଏଇ ଆଜିରେ ଆମର ସମ୍ବଲପୁରରେ ଢୋଲ ବାଜେ ଏବଂ ଲାବଣୀ ପୂର୍ବରୁ ସେମାନେ ନାଲ ବଜାନ୍ତି ତା ଦେହରେ ଘୁଙ୍ଗୁରର ବି ବହୁତ ପ୍ରୟୋଗ କରନ୍ତି ଲଘୁ ସଂଖ୍ୟାର ଯୋଉ ପର୍ଯ୍ୟାୟ ସେଟା ମହାରାଷ୍ଟ୍ରରେ ବହୁତ ବିସ୍ତୃତ ଯାହା ମଧ୍ୟରେ ଆମର ମାନେ ସବୁ ସନ୍ଥ ବାଣୀ ଯେମିତି ସନ୍ଥ ତୁକାରାମ ସନ୍ଥ ନାମଦେବ ଏକନାଥ ଏ ପ୍ରକାର ବହୁ ସନ୍ଥ ବାଣୀ ସେଥିରେ ଗାଇବା ଯାଏ ଯାହାକୁ ଅଭଙ୍ଗ କହୁ ଆମେ ଭଜନ ଏସବୁ ଜିନିଷକୁ ଛାଡିକି ମହାରାଷ୍ଟ୍ରରେ ଗୋଟେ ମାନେ ସ୍ପେଶାଲ ଗୀତ ଅଛି ଯୋଉଟାକି ପୁରା ମହାରାଷ୍ଟ୍ରରେ ଗାଇବା ବଜାଇବା ଯାଏ ସେଇଟା ହଉଛି ନାଟ୍ୟ ସଙ୍ଗୀତ ଯେମିତି ଆମ ଓଡ଼ିଶାରେ ନାଟକ ହୁଏ ବା ଯାତ୍ରା ହୁଏ ଆମେ ତାକୁ ଯାତ୍ରା କହୁ ମହାରାଷ୍ଟ୍ର ସେମିତି ନାଟକ ହୁଏ ଆମ ସମୟର କଥା କହୁଛି ଆଜିକି 30-40 ବର୍ଷ ତଳେ ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଯେମିତି ଆଜିକାଲି ଫିଲ୍ମରେ ବ୍ୟାକଗ୍ରାଉଣ୍ଡରେ ଅନ୍ୟ ଜଣେ ଗାଉଛି ଅନ୍ୟ ଜଣେ ଆକ୍ସନ୍ କରୁଛି ଲିପ୍ସିଂ କରୁଛି ସେ ସିଷ୍ଟମ ନଥିଲା ଯିଏ ରୋଲ୍ କରୁଥିଲା ସେଇ ଗାଉଥିଲା ତ ମହାରାଷ୍ଟ୍ରରେ ବି ସେଇ ସିଷ୍ଟମ ଥିଲା ଯିଏ ରୋଲ୍ କରିବେ ସେଇ ଗାଇବେ ଆ ପାଇଁ ଆମର ଯୋଉ ବାଲ ଗାନ୍ଧର ଜୀ ସବୁଠୁ ବଡ ନାଟ୍ୟ ସଙ୍ଗୀତର ଯୋଉ ଗାୟକ ସିଏ ନିଜେ ଗୋଟେ ବହୁତ ପ୍ରତିଷ୍ଠିତ ଆକ୍ଟର ବି ଥିଲେ ସେମାନେ ଏତେ ମାତ୍ରାରେ ଗୀତ ଶିଖୁଥିଲେ ଏତେ ମାତ୍ରାରେ ଗୀତକୁ ରିସର୍ଚ୍ଚ କରିକି ଜାଣୁଥିଲେ ତାପରେ ନାଟ୍ୟ ସଙ୍ଗୀତ ଗାଇ ପାରୁଥିଲେ ସେମିତି ନାଟ୍ୟ ସଙ୍ଗୀତର ଗୋଟେ ରାଗ ଅଛି ଏବଂ ତାର ଗୋଟେ ଗାଇବାର ଶୈଳୀ ଅଛି ଆଉ ତାର ନାଟକର ଯୋଉ ବିଷୟ ସେ ବିଷୟକୁ ନେଇକି ପ୍ରତିପାଦନ କରିବାର ଗୋଟେ କ୍ଷମତା ଅଛି
1: ଆଜ୍ଞା
0: ମୁଁ ମହାରାଷ୍ଟ୍ର ଗୋଟେ ସବୁଠୁ ବହୁତ ଫେମସ ଗୀତ ତାକୁ ଗାଇକି ଆପଣ ଶୁଣଉଛି ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ପିଆ ମିଲିନ୍ଦ ମକରନ୍ଦ ପିଆ ମିଲିନ୍ଦ ମଧୁଦେବନ ନନ୍ଦ ସୁଚନ୍ଦ ଗନ୍ଦ ଗେ

ମାନେ ମକରନ୍ଦ ମାନେ ଯୋଉ ଆମେ ପରାଗଟାକୁ କହୁଛେ, ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗାକୁ ଯାଉଛି, ତା ଭିତରେ ଅଛି ୱାର୍ଡିଂ କଣ ଅଛି।

0: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ ସମ୍ବନ୍ଧ ଅଛି।
1: କି ପ୍ରକାର ସମ୍ପର୍କ?
0: ରାଗ ରାଗିଣୀଙ୍କ ସମ୍ପର୍କ। ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି, ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ କେତେ ମିଶୁଛି।

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ, ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ ଏସବୁ ଓଡ଼ିଶାର ସ୍ପେଶାଲ ରାଗ, ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କ

ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା। ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର, ସବୁ ନର୍ଥ ସାଇଡ୍ର ବନ୍ଦିସ ଆପଣଙ୍କୁ ଶୁଣିବାକୁ ମିଳିବ। ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

నారాయణ యాదవ రామ గో హే.

0: ये भगवान राधा और कन्हैया कृष्ण करो ये ଐଭୈରବରେ ମହାରାଷ୍ଟ୍ର ମାନେ ସମସ୍ତେ ଗାଁ ତ ଇଏ ଗୋଟେ ହିନ୍ଦୁସ୍ତାନୀ ଶୈଳୀର ମୁଁ କହିଲି ଆଉ ମହାରାଷ୍ଟ୍ରର କଣ ଟ୍ରାଡିସନାଲ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ରାଜ୍ୟ
1: ଆମର ଯେମିତି ଚଳଚ୍ଚିତ୍ର ସଂଗୀତ ରହିଛି ସେମିତି ମହାରାଷ୍ଟ୍ରର ଚଳଚ୍ଚିତ୍ର ସଂଗୀତରେ ଆପଣ କଣ ଲକ୍ଷ୍ୟ କରନ୍ତି
0: ଦେଖନ୍ତୁ ଚଳଚ୍ଚିତ୍ର ସଂଗୀତ ଗୋଟେ ଭିନ୍ନ ବିଷୟ ଆମେ ସବୁବେଳେ ଦେଖିଛେ ଚଳଚ୍ଚିତ୍ର ମ୍ୟୁଜିକରେ ଆମର ଯୋଉ ଭାରତୀୟ ଚଳଚ୍ଚିତ୍ର ତା ମ୍ୟୁଜିକ ସଙ୍ଗୀତରେ ଯୋଉ ଗୀତ ଗୁଡା ହୁଏ ଦେଖୁଥିବେ ଆପଣ ସବୁବେଳେ ଇଣ୍ଡିଆନ କ୍ଲାସିକାଲ ବ୍ଲେଣ୍ଡ ଗୀତ ହୁଏ ମାନେ ଶାସ୍ତ୍ରୀୟ ସଙ୍ଗୀତ ବ୍ଲେଣ୍ଡ ତାହେଲେ ଗୋଟେ ରାଗ ଟାଇପ୍ର ଥିବ ଟିକେ ରାଗକୁ ଛାଡୁଥିବ ମାନେ ଉପଶାସ୍ତ୍ରୀୟ ସଙ୍ଗୀତ କିନ୍ତୁ ଯୋଉ ମ୍ୟୁଜିକ ଗୁଡାକୁ ତାର ଆରେଞ୍ଜମେଣ୍ଟ କରାଯାଏ ସେଇଟା ଗୋଟେ ୱେଷ୍ଟର୍ଣ୍ଣ ମ୍ୟୁଜିକର ଆରେଞ୍ଜମେଣ୍ଟ କରାଯାଏ କାହିଁକିନା କର୍ଡ ଫର୍ମାଟ୍ ଯୋଉଟାକି ତିନିଟା ସ୍ୱରକୁ ନେଇ ଏକାଠି କରିବା ସେଟା ଆମ ହିନ୍ଦୁସ୍ତାନୀ ମ୍ୟୁଜିକରେ କମ୍ ଦେଖାଯାଏ ଏଇଟା ୱେଷ୍ଟର୍ଣ୍ଣ ମ୍ୟୁଜିକରେ ଦେଖାଯାଏ ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ଣ୍ଣ ମ୍ୟୁଜିସିଆନ ବହୁତ ଜ୍ୟାଦା ହେଇଛନ୍ତି ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ୍ କରିଯାଏ ଏଇଟା କୋଉ କୋଉ ଜାଗା ଆପଣ ତ ମାଡ୍ରାସ ମାଡ୍ରାସରେ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା ଫରେନ୍ର ଭାଇଲିନିଷ୍ଟ ମାନେ ଆସି ସର୍ଭିସ କରୁଥିଲେ ସେଠୁ ୱେଷ୍ଟର୍ଣ୍ଣ ମ୍ୟୁଜିକର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ଣ୍ଣର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ ନେକ୍ସଟ ଆସିଲା କାଲକାଟା ଇଷ୍ଟ ଇଣ୍ଡିଆ କମ୍ପାନୀ ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ ସେ ଫିଲ୍ମ ମ୍ୟୁଜିକ କେମିତି ସଜେଇ ହବ ବା କମର୍ସିଆଲିଜିମ୍ କେମିତି କରାଯିବ କମର୍ସିଆଲାଇଜ୍ କେମିତି କରାଯିବ ସେସବୁ ଜିନିଷ ସେଠୁ ଗାଇଡ୍ ପାଇ ସେମାନେ ମ୍ୟୁଜିକ କଲେ ତାପରେ କାଲକାଟାରୁ ସିଫ୍ଟ କଲା ବର୍ତ୍ତମାନ ବମ୍ବେ ବମ୍ବେ ଯୋଉ ଏରିଆ ଥିଲା ଗୋଆ ବମ୍ବେ ସବୁ ତ ଏକାଠି ଥିଲା ନା ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ଣ୍ଣ ବାପ୍ଟିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା ଏଠି ବହୁତ ବିଦେଶୀ ଲୋକ ଆସି ଆଜି ମ୍ୟୁଜିସିଆନ କାମ କରୁଥିଲେ ଆପଣ ଦେଖନ୍ତୁ କଲ୍ୟାଣ ରାଗ ୟମନ ରାଗ ୟମନ
1: ବୁଝିଲା
0: ରାଗ ୟମନ ଗୋଟେ ବନ୍ଦିଶ ଅଛି ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦି ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି ଆରେଞ୍ଜର କଣ କରେ ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ କେମିତି ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦି ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ ତାର ବୋଲ ହଉଛି ଏରି ଅଲି ପିଆ ବିନା କଲନ ପଟ ତ ମୋହେ ଘଡ଼ି ପଲ ଚିହ୍ନ ଜିନ ଜବ ସେ ଗଏ ପର ଦେଶ ଗମନ କିନ ରତିଆ କଟ ତ ମୋହେ ତାରେ ଗିନ ଜିନ ତାର ବନ୍ଧୁ ସ୍ୱର କେମିତି ଶୁଣନ୍ତି।

0: ಗಿನ ರತಿಯ ಸತತ ಮೋಹೆ ತಾರೆ ಗಿನ ಗಿನ ମାନେ ଇଏ ଯୋଉ ଗୀତ ଆପଣ ଟିକେ ବିଚାର କରନ୍ତି, ଗୋଟେ ନାୟିକା ସେ ଦୁଃଖୀ ଅଛି, ସେ ମୋର ଏମିତି ଦିନ ଯାଉଛି ତାରା ଗଣି ଗଣିକି ମୁଁ ଏତେ ଦୁଃଖୀ, ମୋ ପିଲା ଯେବେ ପରଦେଶକୁ ଚାଲିଯାଇଛି, ଆପଣଙ୍କୁ ଏ ଗୀତର ବନ୍ଦୀ ଶୁଣିଲା ପରେ ଲାଗୁଛି ସିଏ ଗୋଟେ ଦୁଃଖରେ ଗାଉଛି ବୋଲି? ଯଦି ଆରେଞ୍ଜର ଥିବ ସିଏ ଆପଣଙ୍କୁ ଗାଇଡ କରିବ, ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ, ଆପଣଙ୍କ ସ୍ୱର ସମାନ ରହିବ।
1: Yeah, yeah, yeah, yeah, yeah, yeah, yeah, yeah.

0: ସିଏ କରୁଥିଲେ ନା ସେଠି ହାଫ୍ ବନ୍ଦ ତ ଏ ସିଷ୍ଟମ ରେ ଲେଖୁଥିଲେ ଆଉ ଦି ଜଣଙ୍କର ବାର ସିଷ୍ଟମ ସମାନ ଥିଲା ସବୁ ଜିନିଷ ସିଷ୍ଟମ ସମାନ ଥିଲା ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି କିଛି ସେମିତି ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି
1: ଆପଣ ତ ଖୁବ୍ ସୁନ୍ଦର ଭାତଖଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକରି କହିଦେଲେ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହୋଇଥିବେ ମଧ୍ୟ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା ନମସ୍କାର
0: ନମସ୍କାର
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

0: ଶିଶୁଲା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ ସାମନ୍ତରାୟ। ଆକାଶବାଣୀ କଟକର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ର ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଟୋଲ୍ ଫ୍ରି ନମ୍ଘରଟି ଆଉ ଥରେ କହି ରଖୁଛୁ, 1800117800। ଘୋଷଣାଟି ଏଇଠି ଶେଷ ହେଲା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘରେ ଦିନ ଗୋଟାଏ ବଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं लवलीन निगम। प्रधानमंत्री नरेंद्र मोदी ने आज 19वें रोजगार मेले में विभिन्न सरकारी विभागों और संगठनों में 51,000 से अधिक नवनियुक्त युवाओं को नियुक्ति पत्र सौंपे। वीडियो कॉन्फ्रेंसिंग के जरिए रोजगार मेले को संबोधित करते हुए श्री मोदी ने कहा कि भारत

0: ଆସୁଛନ୍।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
0: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
0: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପ୍ରଚାର କରୁଛୁ ପ୍ରାଦେଶିକ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ପ୍ରଥମେ ଶୁଣନ୍ତୁ ସମବେତ କଣ୍ଠରେ ହିମାଚଳ ପ୍ରଦେଶର ଲୋକଗୀତ।

0: ଅଧିକ ପ୍ରାୟ 120 to 150 ଦିନ ମଧ୍ୟରେ ଅମଳ ହୋଇଥାଏ। ଦ୍ୱିତୀୟ କିସମଟି ମଧ୍ୟମ ଦିନିଆ, ଏଥିରେ ରହିଛି ଆଶା ICPL 87119 ଏବଂ ବିଶାଖା 1। ଏହି ବିହନଗୁଡ଼ିକ 160 to 200 ଦିନ ମଧ୍ୟରେ ଅମଳ ହୋଇଥାଏ। ଓ ତୃତୀୟ କିସମଟି ଅଧିକ ଦିନର ଅମଳ ଦେଇଥାଏ, ଏଥିରେ ରହିଛି ମାରୁତି ଲକ୍ଷ୍ମୀ। ଏହି ବିହନଗୁଡ଼ିକ 200 to 300 ଦିନ ମଧ୍ୟରେ ଅମଳ ହୋଇଥାଏ। ଠିକ୍ ଅମଳ ସମୟ ମାଟିର ଗୁଣବତ୍ତା, ଜଳବାୟୁ ଏବଂ ବୁଣିବା ସମୟ ଉପରେ ମଧ୍ୟ ନିର୍ଭର କରିଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କାନ୍ଦୁଲ ଚାଷ ପାଇଁ ଆମେ କିଭଳି ଭାବରେ ଜମି ପ୍ରସ୍ତୁତ କରିବା। କାନ୍ଦୁଲ ଚାଷ ପାଇଁ ଜମିକୁ 2 to 3 ଚାଷ କରି ମାଟିକୁ ଗୁଣ୍ଡ କରି ଜମିକୁ ସମତଳ କରିଦେବା। କାନ୍ଦୁଲ ବୁଣିବା ପୂର୍ବରୁ ପ୍ରତି କିଲୋଗ୍ରାମ ବିହନ ପିଛା 2 gram କାର୍ବେଣ୍ଡାଜିମ୍ ବା 3 gram ଥିରାମ ମିଶାଇ ବିହନକୁ ବିଶୋଧନ କରିବା। ଏହାପରେ ରାଇଜୋବିୟମ କଲଚର ବ୍ୟବହାର କଲେ ଅମଳ ମଧ୍ୟ ଭଲ ମିଳେ। ବର୍ତ୍ତମାନ ବିଶୋଧିତ ବିହନକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 60 to 75 cm ବ୍ୟବଧାନ ରଖିବା ଉଚିତ ଏବଂ ଗଛକୁ ଗଛ 20 to 25 cm ବ୍ୟବଧାନ ରଖିବା ଉଚିତ। ଏକର ପିଛା ପ୍ରାୟ 6 to 8 kg ବିହନକୁ ଆମେ ବ୍ୟବହାର କରିପାରିବା। ଅଧିକ ଅମଳ ପାଇଁ ଆମେ ଖତ ଓ ସାରର ମଧ୍ୟ ବ୍ୟବହାର କରିପାରିବା। କାନ୍ଦୁଲ ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ଏହାକୁ କମ୍ ଯବକ୍ଷାର୍ଜାନ ଆବଶ୍ୟକ। ଏକର ପିଛା 8 kg ଯବକ୍ଷାର୍ଜାନ, 16 kg ଫସ୍ଫରସ୍ ଏବଂ 8 kg ପଟାସ ସାରକୁ ଆମେ ବ୍ୟବହାର କରିପାରିବା। ଏହା ସହିତ ଜଳସେଚନ ପ୍ରତି ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ। କାନ୍ଦୁଲ ଏକ ମରୁଡ଼ି ସହଣୀ ଗଛ, ତଥାପି ଫୁଲ ଧରିବା ଓ ଫଳ ହେବା ସମୟରେ ବର୍ଷା ନହେଲେ ହାଲୁକା ଜଳସେଚନ କଲେ ଅମଳ ବଢ଼ିଥାଏ। ବର୍ତ୍ତମାନ ଚାଲନ୍ତୁ ଜାଣିବା କାନ୍ଦୁଲ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କାନ୍ଦୁଲ ଗଛରେ ପୋଡ୍ ବୋରୋର ପୋକ ଦେଖିବାକୁ ମିଳେ, ଏହା ଛୁଇଁକୁ କଣା କରି ଖାଇଯାଏ। ଏହାର ନିରାକରଣ ପାଇଁ ନିମ୍ବ ତେଲ ବା କ୍ଲୋରୋପାଇରିଫସ୍କୁ ସ୍ପ୍ରେ କରାଯାଇପାରିବ। କାନ୍ଦୁଲ ଗଛରେ ଦେଖାଯାଉଥିବା ଏକ ରୋଗ ହେଉଛି ଝାଉଁଳା ରୋଗ। ଏହା ହେବା ଦ୍ୱାରା ଗଛ ହଠାତ୍ ଶୁଖିଯାଏ। ଏହାର ନିରାକରଣ ପାଇଁ ରୋଗ ପ୍ରତିରୋଧକ ଶକ୍ତି ଥିବା କିସମକୁ ଚୟନ କରିବା ଉଚିତ। ମନେ ରଖିବା ଉଚିତ, କାନ୍ଦୁଲ ଗଛ ବହୁତ ବଡ଼ ହୋଇଥିବାରୁ ଏହା ମଧ୍ୟରେ ଅନ୍ତଚାଷ ଭାବେ ମୁଗ, ବିରି ବା ଚିନାବାଦାମ ଚାଷ କରି ଅଧିକ ଲାଭ ଆମେ ପାଇପାରିବା।
1: ଏଇଠି ଶେଷ ହେଲା ଚାଷବାସ କଥା। ଆକାଶବାଣୀ ଜୟପୁର।

ପ୍ରଚାର କରୁଛୁ କିଶୋର ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମିନତୀ ରାଣୀ ନନ୍ଦ।

ପିଲାଇ ସୁସ୍ଥ ପରିବେଶରେ ବଢ଼ିବା ଭାଗ୍ୟରେ ଥିଲେ ମିଳେ। ପରିବେଶ ଧୀରେ ଧୀରେ ଖରାପ ହେବା ଯୋଗୁଁ ଜଳବାୟୁର ଘୋର ପରିବର୍ତ୍ତନ ଘଟୁଛି। ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ହେଉଛି। ଅସହ୍ୟ ତାତିରେ ଲୋକେ ହାହାକାର ହେଉଛନ୍ତି। ପ୍ରକୃତିକୁ ରକ୍ଷା କରିବା

ପିଲାଇ କାହାଣୀଟିଏ ଶୁଣିବା। କାହାଣୀ ହେଉଛି ପ୍ରକୃତିର ମିତ୍ର ସାଜିବୁ। ପାହାଡ଼ ଦେହରୁ ସରୁ ନାଳଟିଏ ହୋଇ ବହି ଆସୁଥିଲା ପାଣି। ସେ ପାଣି ସହ ଖେଳୁଥିଲେ ଜୁବି ରବି ଭଳି ପିଲାମାନେ। ପାହାଡ଼ ତଳ ବିଶାଳ ପଥରଖଣ୍ଡ ପାଖ ଦେଇ ଅଙ୍କେଇ ବଙ୍କେଇ ପାଣି ତଳକୁ ବହିଯାଉଥାଏ। ଏ ପଥରରୁ ଆର ପଥରକୁ ଡେଇଁ ମଜା ନିଅନ୍ତି ପିଲାମାନେ। ଅନେକ ସମୟରେ ପିଲାମାନେ ପଥର ଉପରେ ବସି ଆପଣାର ଦୁଇପାଦ ପାଣିରେ ଟୁପ୍ ଟୁପ୍ କରି ବୁଡ଼ାଉଥାନ୍ତି। ପୁଣି ଗୋଟାଏ ପଥରକୁ ଅନ୍ୟ ପଥରକୁ ଡେଇଁ ପଡ଼ନ୍ତି। ଏହି ପାହାଡ଼ର ନାମ ହେଉଛି ଶୁଭଙ୍କର ପାହାଡ଼। ବେଳେବେଳେ ଶୁଭଙ୍କର ପାହାଡ଼କୁ ଅନେଇ ପିଲାମାନେ କେତେ ପ୍ରକାରର ଗପ ଆରମ୍ଭ କରନ୍ତି। ରବି କହେ, ସତରେ ଆମର ଏହି ପାହାଡ଼ ଖୁବ୍ ଶୁଭ। ପାହାଡ଼ ଦେହରେ ଭରି ରହିଛି ଅନେକ ବଡ଼ ବଡ଼ ଗଛ, କେତେ ଜାତିର ଲତା, ପୁଣି କେତେ ଫୁଲ ଫଳ। ପାହାଡ଼ ଦେହରୁ ଝରି ଆସିଛି ଏହି ଟିକି ଝରଣା, କେଡ଼େ ନିର୍ମଳତାର ପାଣି। ଏହି ପାଣି ତଳକୁ ଯାଇ ପୁଣି ହେଇଯାଉଛି ଏକ ନଈ। ଆଉ ଜାଣୁ ପିଲେ, ସେହି ନଈର ନାମ ମଧ୍ୟ ଶୁଭ ନଈ। ତାର ଦୁଇ କୂଳରେ ରହିଛି କେତେ ଗାଁ ଆଉ ସହର। ପଥର ଉପରେ ଛିଡ଼ା ହୋଇ ଜୁବି କହେ, ଏଇ ଦେଖ ଦୂରରେ କେଡ଼େ ସୁନ୍ଦର ଦିଶୁଛି ସବୁ ଗାଁ ଆଉ ସହର। ପାହାଡ଼ ଉପରୁ ଏହି ସୁନ୍ଦର ଦୃଶ୍ୟ ଦେଖି ପିଲାମାନେ ତାଳି ମାରନ୍ତି। ପାହାଡ଼ କଡ଼ରେ ଗଢ଼ି ଉଠିଛି ଅନେକଗୁଡ଼ିଏ ଗାଁ ଆଉ ସହର, ବିଶାଳ କୋଠାବାଡ଼ି ସାଙ୍ଗକୁ ଅନେକ ହାଟ ବଜାର। ଧୀରେ ଧୀରେ ଶୁଭଙ୍କର ପାହାଡ଼କୁ ଘେରି ଜନବସତି ବଢ଼ିବାକୁ ଲାଗିଲା, ଗହଳି ଚହଳି ବି ବଢ଼ିଲା। ହଠାତ୍ ଦିନେ କିଛି ଲୋକ ପାହାଡ଼ ନିକଟକୁ ଆସିଲେ। ସେମାନେ ବିଭିନ୍ନ ଯନ୍ତ୍ରପାତି ଧରି ଆସିଥାନ୍ତି। ଜୁବି ରବି ଭଳି ପିଲାମାନେ ସେଠାରେ ଖେଳୁଥିଲେ। ଅନ୍ୟ ଲୋକମାନଙ୍କୁ ଦେଖି ପିଲାମାନେ ଅନେକ କୌତୁହଳ ହୋଇ ପଚାରିଲେ, ବାବୁମାନେ ଆପଣମାନେ କେଉଁଠାରୁ ଆସିଛନ୍ତି? ଜଣେ ଉତ୍ତର ଦେଇ କହିଲେ, ସହରରୁ ଆସିଛୁ। ଏତିକି ଶୁଣି ପିଲାମାନେ ଖୁବ୍ ଆନନ୍ଦିତ ହେଲେ, କାରଣ ସେମାନେ ସହରକୁ ସିନା ଦୂରରୁ ଦେଖୁଥିଲେ, କିନ୍ତୁ ସେ ସହରର ଲୋକଙ୍କୁ ଏତେ ପାଖରେ ତ ଆଜି ଭେଟିପାରୁଛନ୍ତି। ଜୁବି ପଚାରିଲା, ଆପଣମାନେ କାହିଁକି ଆସିଛନ୍ତି? ଏଠାରେ ଆମେ କାରଖାନା କରିବୁ, ସହରୀ ଲୋକଟି ଉତ୍ତର ଦେଲା। କାରଖାନା? କାରଖାନା କ'ଣ? ଏହା ଆମ ପାଇଁ, ଆମ ଲୋକମାନଙ୍କ ପାଇଁ କ'ଣ ଭଲ ହେବ? ପଚାରିଲା ରବି। ସହରରୁ ଆସିଥିବା ଆଉ ଜଣେ ଲୋକ କହିଲେ, କାରଖାନା ହେଲେ ଏହି ପାହାଡ଼ ଅଞ୍ଚଳର ବହୁତ ଉନ୍ନତି ହେବ। ଲୋକମାନେ କାମ ପାଇବେ, ଭଲ ରୋଜଗାର କରିବେ, ସ୍କୁଲ ଡାକ୍ତରଖାନା ଆଦି ଖୋଲିବେ। ସହର ଭଳି ଏଠାରେ ବିଜୁଳି ଆଲୁଅ ଚମକିବ, ଦୋକାନ ବଜାର ବସିବ, ଏମିତି ଅନେକ ନୂଆ ନୂଆ କଥା ହେବ। ଏସବୁ ଶୁଣି ପିଲାମାନେ ଖୁସି ହେଲେ ସତ, କିନ୍ତୁ ବୁଝିପାରିଲେ ନାହିଁ ଯେ ଏହାଦ୍ୱାରା ଶୁଭଙ୍କର ପାହାଡ଼ ସେମିତି ରହିବ ନା ତାର ରୂପରେ କିଛି ପରିବର୍ତ୍ତନ ହେବ। କିଛି ଦିନ ମଧ୍ୟରେ କାରଖାନା କାମ ଆରମ୍ଭ ହେଲା, ଗହଳି ଚହଳି ବଢ଼ିଲା, ବଡ଼ ବଡ଼ ଯନ୍ତ୍ର ଆସିଲା। ପାହାଡ଼ ଦେହରୁ ବଡ଼ ଛୋଟ ସବୁ ଗଛ କଟା ହେଲା, ପାହାଡ଼କୁ ଫଟାଯାଇ ମାଟିକୁ ସମାନ କରାଗଲା। ଏମିତି ଚାଲିଲା ବର୍ଷ ପରେ ବର୍ଷ। ଜୁବି ରବି ଆଦି ସମସ୍ତେ ବୁଝିଲେଣି ଯେ ତାଙ୍କର ପ୍ରିୟ ଶୁଭଙ୍କର ପାହାଡ଼ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି, କିନ୍ତୁ ସେମାନଙ୍କର କଥା ବା ଶୁଣିବ କିଏ? କିଛି ବର୍ଷ ଭିତରେ ସେମାନେ ମଧ୍ୟ ପାଠ ପଢ଼ିବା ପାଇଁ ଦୂର ସହରକୁ ଚାଲିଗଲେ। କିଛି ବର୍ଷ ପରେ ଦେଖାଗଲା ଶୁଭଙ୍କର ପାହାଡ଼ର ଆଉ ସେ ପୂର୍ବ ଶୁଭରାଜି ନାହିଁ। ଏବେ ତାର ପାଦଦେଶରେ ଅନେକ କଳକାରଖାନା, ହାଟ ବଜାର ଆଉ ଜନଗହଳି, ସବୁଜ ସୁନ୍ଦର ଗଛ ସବୁ ଆଉ ଆଗଭଳି ନାହିଁ। ସେ ସ୍ଥାନରେ ତିଆରି ହୋଇଛି କେତେ ଘର ଆଉ କୋଠାବାଡ଼ି। ଏବେ କିନ୍ତୁ ଜୁବି ଓ ରବି ପାହାଡ଼କଡ଼ ଗାଁକୁ ଆସିଲେ ସେଠିକାର ପରିବେଶ ତାଙ୍କୁ ଆଉ ପୂର୍ବଭଳି ଭଲ ଲାଗୁନି। ସେମାନେ ଅଳ୍ପଦିନ ଗାଁରେ ରହି ପୁଣି ସହରକୁ ଚାଲିଯାଉଛନ୍ତି। ରବି ଓ ଜୁବି ଦୁହେଁ ପରସ୍ପର ସହିତ ଫୋନ୍ରେ କଥା ହେଉଥାନ୍ତି। ସେମାନଙ୍କ କଣ୍ଠରୁ ବାହାରୁଥାଏ ଯନ୍ତ୍ରଣାର ସ୍ୱର, ହେ ମଣିଷ, କାହିଁକି କରିଚାଲିଛ ଏମିତି ପ୍ରକୃତିର ହତ୍ୟା? ହେଲେ ଆମେ ଆଉ ଏମିତି ହେବାକୁ ଦେବୁ ନାହିଁ। ଆମେ ପ୍ରକୃତିର ମିତ୍ର ସାଜିବୁ, ପ୍ରକୃତିକୁ ବଞ୍ଚାଇବୁ, ସଜାଇ ରଖିବୁ ଆମ ସୁନ୍ଦର ଶୁଭଙ୍କର ଗାଁ ପରି ଅନ୍ୟ ଗାଁକୁ ମଧ୍ୟ। ଆଉ ହେବ ନାହିଁ ପ୍ରକୃତିର ଧ୍ୱଂସକ୍ରିୟା। ଏଭଳି ସେମାନେ ଶପଥ ନେଲେ ଏବଂ ଗାଁକୁ ବଞ୍ଚିବା ପାଇଁ ଚେଷ୍ଟା କଲେ। ପ୍ରକୃତରେ ପିଲାଏ, ଆମେ ଆମ ପ୍ରକୃତିର ସୁରକ୍ଷା କରିବା ପାଇଁ ଚେଷ୍ଟା କରିବା ଦରକାର, ଜଙ୍ଗଲ ସୃଷ୍ଟି କରିବା ଦରକାର। ଜଙ୍ଗଲ ଥିଲେ ଗାଁ ହସି ଉଠିବ।

0: ପିଲାଏ, ତୁମେମାନେ ଖାଇଲା ବେଳେ ମାଙ୍କୁ ବେଳେବେଳେ ହଇରାଣ କର ନା, ଏ ଖାଦ୍ୟ ଖାଇବିନି, ଏଇଟା ଭଲ ଲାଗୁନି, ଏମିତି। ଆଉ ଯେତେବେଳେ ବାହାରକୁ ବୁଲିବାକୁ ଯାଉଛ, ସେ ଜଙ୍କ୍ ଫୁଡ୍ ଉପରେ ତୁମର ମନ ଲାଖି ରହିଥାଏ, ଅଳି କରି ବସ ଖାଇବା ପାଇଁ। ହେଲେ ପିଲାଏ, ସେଇ ଜଙ୍କ୍ ଫୁଡ୍ ଆମ ଶରୀର ପାଇଁ କେତେ କ୍ଷତିକାରକ ତାହା ତୁମେ ଜାଣିପାରୁନ। ତାହା ଧୀରେ ଧୀରେ ଶରୀରର ଅନେକ କ୍ଷତି କରେ। ଏ ବିଷୟରେ ଜାଣିବା ପାଇଁ ଆମେ କଥା ହେଇଥିଲୁ ଡାଇଟିସିଆନଙ୍କ ସହିତ, ଚାଲ ଶୁଣିବା।
1: ମ୍ୟାଡାମ ନମସ୍କାର, ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ପ୍ରଥମେ ଆପଣଙ୍କର ପରିଚୟ ଦିଅନ୍ତୁ।
2: ମୁଁ ସ୍ନିଗ୍ଧରାଣୀ ମିଶ୍ର, ଡାଇଟିସିଆନ, ହାଇଟେକ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭୁବନେଶ୍ୱର।
1: ମ୍ୟାଡାମ ଆଜିର ବିଷୟବସ୍ତୁ ରହିଛି ଜଙ୍କ୍ ଫୁଡ୍ ବନାମ ଘରୋଇ ଖାଦ୍ୟ। ମାନେ ବିଶେଷ କରି ଆମେ ଦେଖିଛୁ ଯେ ପିଲାମାନେ ଘରୋଇ ଖାଦ୍ୟକୁ କମ୍ ପସନ୍ଦ କରନ୍ତି, ଆଉ ପୁଣି ବାହାରର ଖାଦ୍ୟକୁ ଅଧିକ ପସନ୍ଦ କରନ୍ତି, ଏମିତି କାହିଁକି ହୁଏ?
2: କାହିଁକି ନା ଜଙ୍କ୍ ଫୁଡ୍ ଟା ହିଁ ସେମିତି, ମାନେ ଆମକୁ ଆଟ୍ରାକ୍ଟିଭ ଲାଗିବ, ଆମ ମନ ମୋହିବ ବି ସାଇକୋଲୋଜିକାଲି ଆଣ୍ଡ ଫିଜିକାଲି ବହୁତ କନେକ୍ଟେଡ। ମାନେ ଆମେ ଯେମିତି ଦେଖିଲେ ଲାଗିବ କି ଆମେ ଯେମିତି ଖାଇଦେବା ସେଇଟା, ତ ରୁଚିକର ବି ପାଟିକୁ ସେମିତି ଟେଷ୍ଟ ବି ବନାଇ ଦିଆହଉଛି। ତ ଆମର ଆଖିଟା ପ୍ରଥମ ଖାଏ, ତାପରେ ପାଟିଟା ଖାଏ, ତ ସେମିତି ଯୋଗୁଁ ଜଙ୍କ୍ ଫୁଡ୍ ଟା ମାନେ ଛୁଆମାନେ ଅଧିକ ଆଟ୍ରାକ୍ଟେଡ ହୁଅନ୍ତି। ତ ସେଇଭଳିଆ ସେଇଠି ଯାହା ମସଲା ମସଲି ଦେଇକି ତିଆରି କରାହୁଏ, ଯଦି ସେଇଭଳିଆ ଘରେ ତିଆରି ହେଇପାରୁନି, ସେ ଯୋଗୁଁ ଜଙ୍କ୍ ଫୁଡ୍ ଟାକୁ ଅଧିକା ଖାଉଛନ୍ତି।
1: ତ ପିଲାମାନଙ୍କୁ ଆମେ ଘରୋଇ ଖାଦ୍ୟ ପ୍ରତି କିପରି ଆକୃଷ୍ଟ କରିବା?
2: ହଁ, ଜଙ୍କ୍ ଫୁଡ୍ ଅଛି, ତା ଅର୍ଥ ନାହିଁ କି ଆମେ ବେଷ୍ଟ ଫୁଡ୍ ଖାଇବା ଦେଇପାରିବାନି। ଜଙ୍କ୍ ଫୁଡ୍ ଇଜ୍ ଦେୟାର ବଟ୍ ବେଷ୍ଟ ଫୁଡ୍ ୱି କ୍ୟାନ୍ ପ୍ରୋଭାଇଡ୍। ଜଙ୍କ୍ ଫୁଡ୍ ମାନେ ଓନ୍ଲି କ୍ୟାଲୋରି, ସେଠି କିଛି ଆମକୁ ମିଳିବନି। ମାନେ ଆମେ ଯେମିତି ଏଜ୍ ଏ ଡାଇଟିସିଆନ୍ ଆଇ କ୍ୟାନ୍ ସେ କ୍ୟାଲୋରି, ଫେଟ୍, ପ୍ରୋଟିନ୍, ମିନେରାଲ୍ସ, ଭିଟାମିନ୍, ସଲ୍ଟ, ସୁଗର, ଏସବୁ କିଛି ବାଲାନ୍ସଡ୍ ନଥାଏ ଜଙ୍କ୍ ଫୁଡ୍ରେ, ଯାହାଦ୍ୱାରା ଆମର ଆଜିକା ଡେଟ୍ରେ ବହୁତ ସାରା ନଟ୍ ଓନ୍ଲି ଚାଇଲ୍ଡ ବଟ୍ ଅଲ୍ସୋ ମେନି ପିପୁଲ୍, ଇଭେନ୍ ଓଲ୍ଡ ଏଜ୍ ପିପୁଲ୍ ଠୁ, ମୁଁ ସମସ୍ତଙ୍କୁ କହିପାରିବି କି ଜଙ୍କ୍ ଫୁଡ୍ ଦ୍ୱାରା ବହୁତ ରୋଗଗ୍ରସ୍ତ ଆଜିକା ଦୁନିଆରେ। ଜଙ୍କ୍ ଫୁଡ୍ ଗୋଟେ ସ୍ଲୋ ପଏଜନ୍, ଜଙ୍କ୍ ଫୁଡ୍ ଖାଇଲେ ଖାଲି ସାଙ୍ଗେ ସାଙ୍ଗେ ଆମକୁ ଯେମିତି ରୋଗଟା ହେଇଯାଏ ସେମିତି ନୁହଁ, ଏଇଥିରୁ ବହୁତ ଜିନିଷ ଲାଇକ୍ ଡିଜିଜ୍ ହଉଛି, ଆମର ଡାଇବେଟିସ୍ ହଉଛି, ଆମର କ୍ୟାନ୍ସର ହଉଛି, ଓବିସିଟି। ଜଙ୍କ୍ ଫୁଡ୍ କୁ ଆମେ ବନ୍ଦ କରିବା ନିହାତି ଜରୁରୀ। ତ ଜଙ୍କ୍ ଫୁଡ୍ ଜାଗାରେ ଆମେ ଘରୋଇ ଖାଦ୍ୟ ଦେଇପାରିବା, ଯେମିତି ହେଲା ଆମେ ଘରୋଇ ଖାଦ୍ୟଟା ସେମିତି ରୁଚିକର ବନେଇବା, ଟିକେ ହାର୍ଡୱାର୍କ ନ କଲେ ନା ଜଙ୍କ୍ ଫୁଡ୍ ର ଯୋଉ ଶାସନ ଆମ ଉପରେ ଅଛି ଆମେ ତାକୁ ଛାଡି ପାରିବାନି।
1: ଆଜ୍ଞା, ତ ଘରୋଇ ଖାଦ୍ୟରେ ମା ମାନେ କଣ ସବୁ ବନେଇବା ଦରକାର ଯାହାଦ୍ୱାରା ପିଲାମାନଙ୍କୁ ସେଟା ଆମର ସ୍ୱାସ୍ଥ୍ୟକର ହେଇପାରିବ?
2: ହଁ, ଗୋଟେ କମ୍ପ୍ଲିଟ୍ ଫୁଡ୍ ହଉଛି ଆମର ଛତୁଆ। କମ୍ପ୍ଲିଟ୍ ଫୁଡ୍ ହେଲା ଛତୁଆ, ଇଜ୍ ଭେରି ବେଷ୍ଟ।

0: for all. Even in the small age child, what else to the very old person, okay? So chatua ta bahut bhalo. It would balance that. Kichhi bhi emergency hochi, you can take chatua and eat and go. Tapare hochi ame abhi kichhi hela junk food re jinda khauche paneer khauche. Taku tikhe ame mane ghare banai dewa kichhi khaiwa bhalia kichhi tikka wagera banai dewa ki paneer ro kichhi ude gudai item asilani mane YouTube re achi. ସେ ଗୋଟେ ଘରେ ନିଜେ ମାଇଣ୍ଡ ଲଗେଇକି ଟିକେ ବନେଇଲେ ସେ ଗୋଟେ ଇଜିରେ ବନିବି ଯିବ ଘରେ ରୁଚିକର ବି ହବ ପିଲାମାନଙ୍କୁ ଯଦି ଆମକୁ ଠିକ ରାସ୍ତାରେ ଆଣିବାର ଅଛି ଏଜ ଏ ପ୍ୟାରେଣ୍ଟସ କହିବି ନହେଲେ ଯଦି ଏଜ ଏ ପର୍ସନ କହିବି ଏଜ ଏ ଆଡଲ୍ଟ ପର୍ସନ ମାନେ ୟୁ ମି ଏଜ ଏ ୟଙ୍ଗ ପର୍ସନ ତ ସେମାନଙ୍କୁ ନିଜକୁ ନିଜେ ଷ୍ଟ୍ରିକ୍ଟ ହେବାକୁ ପଡିବ ମୁଁ ଏବେ ଆପଣଙ୍କୁ କହିବି ଏମିତି ଖାଇବା ବନେଇବା ଦରକାର ମୁଁ କହିବି ମୋଡିଫିକେସନ ଅଫ ଫୁଡ୍ ସେମ୍ ଖାଦ୍ୟ ଘର ଭଲରେ ବନିବ ରୋଗ ବି ହବ ନାହିଁ ବୁଝିପାରୁଛନ୍ତି ନା
1: ଆଜ୍ଞା

0: ତ ଆମେ ବେଳେବେଳେ ପିଲାଙ୍କୁ କହୁଛୁ ଯେ ବାହାର ଖାଦ୍ୟଟା ଶରୀର ପାଇଁ କ୍ଷତିକାରକ, କିନ୍ତୁ ସେଇ ଖାଦ୍ୟ ଯଦି ଆମେ ଘରେ ବନେଇକି ଖାଇବା ସ୍ୱାସ୍ଥ୍ୟ ପାଇଁ ତାହା ଲାଭଦାୟକ। ତେବେ ଆମେ ବେଳେବେଳେ ଦେଖିଛୁ କେତେ ଜଣଙ୍କ ପରିବାରରେ ତେଲର ମାତ୍ରା ଅଧିକ କରନ୍ତି, ମସଲାର ମାତ୍ରା ଅଧିକ କରନ୍ତି, ତ ସେଟା ମଧ୍ୟ ଆମ ଶରୀର ପାଇଁ କ୍ଷତିକାରକ ହେଇଥାଏ।
1: ହଁ, ଏଇଟା ସୁନିଶ୍ଚିତ। ମାନେ ଆମେ ଯେମିତି କହୁ କି ତେଲର ମାତ୍ରାଟା ଆମକୁ ଗୋଟେ ମାସରେ ହାଫ ଲିଟର ଖାଇବାର ଥାଏ, ଡିପେଣ୍ଡ ଅପନ୍ ଦ ପର୍ସନ। ମ୍ୟାକ୍ସିମମ ଯଦି ମୁଁ କହିବି ଗୋଟେ ଲିଟର ତେଲ ଗୋଟେ ପର୍ସନ ରେ ବହୁତ ଅଧିକା, ଗୋଟେ ହାଫ ଲିଟର ତେଲ ହିଁ ଏଜ ଏ ପର୍ସନ ଗୋଟେ ମାସରେ ସେତିକି ଯଥେଷ୍ଟ, ତାଠୁ ଅଧିକା ଖାଇବା ଦରକାର ନାହିଁ। ଯଦି ଟିନେଜର୍ସ କହୁଛି ତ ତାପାଇଁ ବହୁତ କମ, କେତେ ML ପଳି ଆସୁଛି।
0: ବେଳେବେଳେ ଦେଖାଯାଉଛି ତେଲର ମାତ୍ରା ଯେତେବେଳେ କମିଗଲେ ମଧ୍ୟ ଶରୀର ଖାଦ୍ୟ ପାଇଁ ବି ସେଟା ଆମକୁ ଭଲ ଲାଗେନି, ସ୍ୱାଦ ଲାଗେନି। ଏଇଥିପାଇଁ ମା ମାନେ କଣ କରନ୍ତି ନା ତେଲର ପରିମାଣକୁ ଅଧିକ କରିଦିଅନ୍ତି।
1: ସେଟା ଆମେ ଭାବିବାଟା ଭୁଲ। ଯେତିକି ମାନେ ଯେତିକି ତାର ବଡି ହାଇଟ ୱେଟ ଅନୁସାରେ ତାର ଖାଦ୍ୟର ସେ ତେଲର ମାପଟା ବି ଦିଆଯାଏ। ମୁଁ ଯେତିକି ପାଠ ପଢିଛି ଜାଣିଛି ମା ମାନଙ୍କର ସାଇକୋଲୋଜିକାଲି ଥିଙ୍କିଂ ସେଟା କି ତେଲଟା ଅଧିକ କଲେନି ଟେଷ୍ଟ ଲାଗିବନି ବୋଲି ଦଉଛନ୍ତି, ବଟ୍ ସେଠି ରିକ୍ୱାର୍ଡ ତାକୁ ଦରକାର ନଥାଏ। ଆମେ ତେଲ ଖାଲି କଣ ଖାଇବାରେ ଖାଇବା କି, ନଡ଼ିଆରେ ବି ତେଲ ଅଛି, ବାଦାମରେ ବି ତେଲ ଅଛି, ଗୁଡ଼ାଏ ସ୍ନେହସାର ଜାତୀୟ ଖାଦ୍ୟ ଆମେ ଖାଇପାରିବା ଆମେ ତେଲକୁ ଏଭଏଡ କରିବା ପାଇଁ।
0: ଗୋଟେ କିଶୋର ବା କିଶୋରୀଟେ କେତେ କ୍ୟାଲୋରିର ଖାଦ୍ୟ ଖାଇବା ଦରକାର ଆଉ ପ୍ରତିଦିନର ଡାଏଟ୍ କଣ ହବା ଦରକାର ତାର?
1: କିଶୋର କିଶୋରୀ ପାଇଁ ମୁଁ କହିବି, ପ୍ରଥମେ କହିବି ଏଜ୍ ଏ ଡାଇଟିସିଆନ ଗୋଟେ ବାଲାନ୍ସ ଡାଏଟ୍ ହବା ଦରକାର। ବାଲାନ୍ସ ଡାଏଟ୍ ମାନେ ସେଇଠି ହଉଛି ଗୋଟେ କ୍ୟାଲୋରି ବି ଥିବ, ପ୍ରୋଟିନ ଥିବ, ପୁଣି ଫାଇବର ଥିବ, ଫ୍ରେଶ ଥିବ, ତ ଏସବୁ ଗୁଡା ଖାଦ୍ୟ ଗୋଟେ ଖାଇବାରେ ମିଳିବ। ଲାଇକ ଭାତ କ୍ୟାଲୋରି, ଡାଲି ମାନେ ପ୍ରୋଟିନ, ବିଭିନ୍ନ ମିଶା ପରିବା ତରକାରୀ କି ଭଜା, ଗୋଟେ ଭଜା ହେଲା ଗୋଟେ ଆଉ ଗୋଟେ ଭର୍ତ୍ତା ହେଲା, ସେଟା ଫାଇବର ହେଇଗଲା। ଆଉ ଗୋଟେ ହଉଛି ଆମର ମିନେରାଲ୍ସ, ଭିଟାମିନ ମିନେରାଲ୍ସ ଏସବୁ ମିଶିକି ସେ ଫାଇବର ଭିଟାମିନ ମିନେରାଲ୍ସ କିଛି ଖଟା ଦେଇଦେଲେ, ତ ଏସବୁ ଥାଇକି ମୋଷ୍ଟ ଭାତ ଡାଲି ତରକାରୀ ରହିବାଟା ମୋଷ୍ଟ, ପୁଣି ତା ସାଙ୍ଗରେ ଦହି ଏଡ୍ କରିବା ଗୋଟେ ଲଞ୍ଚରେ, ତ ଏଇଟା ବାଲାନ୍ସ ଡାଏଟ୍ କହିଲି। ଆ ଅନୁସାରେ ଆପଣ ଯୋଉଟା କ୍ୟାଲୋରି ପଚାରିଲେ, କ୍ୟାଲୋରିଟା ହଉଛି ଗୋଟେ କିଶୋର କିଶୋରୀ ପାଇଁ ନର୍ମାଲ କ୍ୟାଲୋରି ହଉଛି କିଶୋର ମାନଙ୍କ ପାଇଁ 1800 କିଲୋ କ୍ୟାଲୋରି, 55-60 ଗ୍ରାମ ପ୍ରୋଟିନ, ଆଉ କିଶୋରୀ ମାନଙ୍କ ପାଇଁ ହଉଛି 1600 ଗ୍ରାମ କ୍ୟାଲୋରି ଆଉ 55 ଗ୍ରାମ ପ୍ରୋଟିନ, ଏତିକି ତାଙ୍କର ଡେଲି ନିଡେଡ।
0: ପୁଣି ଆମେ ଜାଣିବା ପାଇଁ ଚାହୁଁଛୁ ଯେହେତୁ କିଶୋର ବା କିଶୋରୀ ଅବସ୍ଥା ଗୋଟେ କ୍ରୁସିଆଲ ପିରିୟଡ, ଆଉ ପୁଣି ତାଙ୍କ ମାନଙ୍କ ପାଇଁ ଖାଦ୍ୟର ଆବଶ୍ୟକତା ମଧ୍ୟ ରହିଛି, ଯେମିତି ଅଧିକା ପରିମାଣରେ ସେମାନେ ଆଇରନ୍ ଖାଇବେ, ବିଶେଷ କରି କିଶୋରୀ ମାନେ ତାଙ୍କ ଶରୀରର ଗଠନ ପାଇଁ ମାନସିକ ସ୍ତରରେ ଏବଂ ଶାରୀରିକ ସ୍ତରରେ ସେମାନେ ସୁସ୍ଥ ହେବା ପାଇଁ ବୋଲି ସେମାନଙ୍କୁ ଆଉ କଣ କଣ ସବୁ ଖାଦ୍ୟ ଖାଇବା ଉଚିତ?
1: ଠିକ କଥା କହିଲେ। ମୂଳ ଜିନିଷ ଯଦି ମୁଁ କହିବି ଏଜ୍ ଏ ଡାଇଟିସିଆନ, ସେ ପ୍ରଥମେ ଆମେ ଯାହା ବି ଖାଇବା ନା ଖୁସି ମନରେ ଖାଇବା କି ଏଇଟା ଖାଇଦେଲି କଣ ହେଇଯିବ, ପ୍ରଥମେ ସେ ଭୟଟା ମନରୁ କାଢିଦେବା, ତା ସାଙ୍ଗରେ ଡାଏଟ୍ ଟା ପ୍ରୋଭାଇଡ କରିବା। ଯଦି ଯାହାକୁ ବି ରୋଗ ହେଇଛି କି କିଛି ସେମାନଙ୍କ ପାଇଁ କହୁଛି, ଯଦି ନର୍ମାଲ ହ୍ୟୁମାନ ବିଙ୍କ ପାଇଁ ନାହିଁ, ତ ଆମେ ଏମିତି ଖାଦ୍ୟ ଖାଇପାରିବା, ଆମେ ବିଟ୍ ହେଲା, ହଁ ଡାଳିମ୍ବ ହେଲା, ଫଳରେ ବିଭିନ୍ନ ପ୍ରକାର ଫଳ, ଗୋଟେ ସିଜନାଲ ଫୁଡ୍ ଖାଇବା, ମୂଳ ଜିନିଷ ସେଇଟା। ମାନେ ଆଜି ସିଜନ ଅନୁସାରେ କଣ ମିଳୁଛି, ମ୍ୟାଙ୍ଗୋ ମିଳେ, ଅଙ୍ଗୁର ଆଜି ସିଜନ ଏଇ ସିଜନରେ ମିଳେ, ପୁଣି ସେ ଜାତୀୟ ଆମକୁ ମିଳେ ଯୋଉ ଜ୍ୟାକଫ୍ରୁଟ ମିଳେ, ପଣସ ମିଳେ, ପାଇନାପଲ ମିଳେ, ତ ସିଜନାଲ ଫୁଡ୍କୁ ଆମେ ମାଣ୍ଡେଟୋରୀ କରିବା ହେଲା। ତ ତା ସାଙ୍ଗରେ ଆମେ ପୁଣି ମୂଳ ଜିନିଷ ଖାଇବା ହଉଛି ଡାଳିମ୍ବ, ଗୋଟେ ଅନାର ଡେଲି ଖାଇବେ କିଶୋର କିଶୋରୀ, ଯଦି ସେମାନଙ୍କ ଆଇରନ ମାଣ୍ଡିଆଟା ଡେଲି ପିଇବେ, ତାପରେ ବିଟ୍ରୁଟ୍ ଜୁସ୍ଟା ପିଇବେ, ପୁଣି କ୍ୟାଲସିୟମ କ୍ଷୀର, ଗୁଡ଼ାଏ କ୍ୱାଣ୍ଟିଟିର ଖାଇବା ଅଛି, ସେଗୁଡା ସେ ଅନୁସାରେ ଖାଇଲେ ସେମାନଙ୍କର ପୁଣି କ୍ଷୀର ହେଲା, ଆମର

0: ଚିନାବାଦାମ ହେଲା, ପୁଣି ଅଲଗା ଜାତୀୟ ବାଜରା, ଗୁଡ଼ାଏ ଗୁଡ଼ାଏ ଅଲଗା ଅଲଗା ଅଛି, ବାର୍ଲି, ଏଗୁଡ଼ା ଖାଇବା ଖାଇଲେ ସେମାନଙ୍କର ଆଇରନ୍ ମିଳିବା ସାଙ୍ଗରେ ଗୁଡ଼ାଏ ଅଲଗା ଭିଟାମିନ୍ ମିନେରାଲ୍ସ ବି ମିଳିଯିବ।
1: भूख लगे तभी ही खाना और हेल्दी हो वही।

0: ଆମେ ଦେଖୁଛୁ ଯେ ବର୍ତ୍ତମାନ ସମୟରେ ମିଲେଟ୍ର ଚାହିଦା ମଧ୍ୟ ବୃଦ୍ଧି ପାଇଛି, ଯେମିତି ହେଲା ମାଣ୍ଡିଆ ହେଲା, ବାଜରା ହେଲା, ଗହମ ହେଲା, ଏସବୁ ଯୋଉ ମିଲେଟ୍ର ଖାଦ୍ୟକୁ ମଧ୍ୟ ଆମେ ଅଧିକ ପରିମାଣରେ ଖାଇବା ଉଚିତ। ତ ତା ସହିତ ମଧ୍ୟ ପିଲାମାନେ ଦେଖିବାକୁ ମିଳୁଛି ଯେ ସେଇ ମିଲେଟ୍ର ଖାଦ୍ୟ ବି ସେମାନେ ବାହାରୁ ହିଁ କିଣିକି ଖାଇବା ପାଇଁ ପସନ୍ଦ କରନ୍ତି, କିନ୍ତୁ ଘରେ ବନେଇଲେ କଣ ଅସୁବିଧା ହୁଏ ଯାହାଫଳରେ ସେମାନେ ସେଇ ଖାଦ୍ୟକୁ ଗ୍ରହଣ କରିପାରୁନାହାନ୍ତି?
1: ଭେରି ନାଇସ୍ କ୍ୱେଶ୍ଚିନ୍। ମାନେ ଦେଖନ୍ତୁ, ପିଲାମାନଙ୍କର ନା ଗୋଟେ ସାଇକୋଲୋଜି, ଆମେ ଯାହା ବି ଆମେ ଚେଷ୍ଟା କରିବା ଖାଇବା କି ଯାହା କରିବା, ସାଇକୋଲୋଜିକାଲି ପ୍ରଥମେ ଖୁସି ହେବାର ଅଛି, ଦେନ୍ ଇଟ୍ କମ୍ ଟୁ ଫିଜିକାଲି, ବୁଝୁଛନ୍ତି ନା? ମାନେ ସେମାନେ ପ୍ରଥମରୁ ଭାବି ନେଇଛନ୍ତି ମାମା ଏଇଟା ଭଲ ବନେଇ ପାରିବେନି, ବାହାରେ ବିକା ହଉଛି ମାନେ ଦାଟ ଇଜ ଟେଷ୍ଟି, ହ୍ୱାଟ ଏଭର ଇଟ୍ ମେ ବି, ତାଠୁ ଟେଷ୍ଟି ଆପଣ ଘରେ ବି ବନାନ୍ତୁ, ସେ କହିବେ ନାଇଁ ନାଇଁ ସେଇଟା ହିଁ ଟେଷ୍ଟି। ହଁ ନା ନାଇଁ କହିନେ? ତ କଣ ଆମେ ମାଣ୍ଡିଆ ଖାଇବା ହଉ, ତ ତାକୁ ଆମେ କଣ କରିବା, ଛୁଆମାନଙ୍କର ଆମେ ସିଚୁଏସନକୁ ଟିକେ ରଖିବା, ତାଙ୍କ ଜାଗାରେ ରହିବା, କୋଉ ଭଳିଆ ଖାଇବା ମୋ ଛୁଆ ଖାଏ, ଯେମିତି ପ୍ରତ୍ୟେକ ପରିବାର ନିଜେ ନିଜେ ନିଜେ ଶୁଣି ମାନେ ଦୃଢ ହବାର ଅଛି କି ମୋ ଘରକୁ ମୁଁ ଆପଣେଇବି, ମୋ ଘରର ଲୋକଙ୍କୁ ମୁଁ ସୁସ୍ଥ ରଖିବି, ପୁଣି ଏଜ ଏ ପର୍ସନ ମୁଁ ନିଜେ ସୁସ୍ଥ ରହିବି। ଯେତେବେଳେ ଏମିତି ଜଣେ ଚିନ୍ତାଧାରା ଆଣିଲା, ତ ମୁଁ ଯାହା ଖାଇବା ପାଇଁ ପ୍ରୋଭାଇଡ କରିବି ସେମାନେ ଘରେ ରାନ୍ଧି ପାରିବେ ଆଉ ଗୋଟେ ଭଲ ସୁସ୍ଥମୟ ଜୀବନଯାପନ ଆପଣ କରିପାରିବେ ହେଲା। ତ ଯୋଉ ମାଣ୍ଡିଆ ଖାଇଲେ ବନେଇଲେ ତାପରେ ଟିକେ ଛୁଆ ମୋର ଖାଇବ, ମାନେ ଲଙ୍କା ରାଗ ଭଲ ଲାଗୁଛି ତାକୁ, ମାଣ୍ଡିଆଟା ବନେଇଦେଲ, ଟିକେ ଲେମ୍ବୁ ଦେଇଦେଲ, ଟିକେ ଲଙ୍କା ଦେଇଦେଲ, କଞ୍ଚା ଲଙ୍କା ଦେଇଦେଲ, ତାକୁ ଟିକେ ସଲ୍ଟ ଦେଇଦେଲ, ଗୋଲମରିଚ ଟିକେ ଦେଇଦେଲ, ଟେଷ୍ଟି ବନେଇ ମାଣ୍ଡିଆ ବନେଇକି ତାକୁ ଦେଇଦେଲ, ସେ ଖାଇଦେଲା। ସିଏ କହୁଛି ନାଇଁ ମତେ ଟିକେ ମିଠା ଦରକାର, ସେ ଟିକେ ଗୁଡ ପକେଇଦେଲ, ଦହି ପକେଇଦେଲ, ଦେହ ପାଇଁ ମାଣ୍ଡିଆଟା ଜରୁରୀ, ଗୁଡଟା ଭଲ।
0: ଆଜ୍ଞା,
1: ଆମେ ପୁଣି ଆହୁରି କରିପାରିବା, ମାଣ୍ଡିଆରେ ବିସ୍କେଟ ନ ବନେଇ ପାରିଲେ ମାଣ୍ଡିଆ ପିଠା ଟିକେ କେବେ ବନେଇଦବା, ଫେସ୍ ପକେଇଦବା, ନଡ଼ିଆ କୁର ପକେଇଦବା, ଗୁଡ ପକେଇଦବା, ତ ଆଉ କେବେ ଯଦି ଆଉ କିଛି ଦରକାର ଅଛି ଗୋଟେ ମାଣ୍ଡିଆର କେକ୍ ବନେଇଦବା, ଛୁଆ ଯଦି ଖାଇବ ତାକୁ ଦରକାର ମାମା ମୁଁ କେକ୍ ଖାଇବି, ତ ଆଜିକାଲି ଚିଜ୍ ବଗେରା ଠୁ ଆରମ୍ଭ କରି ସବୁକିଛି ଆଭେଲେବଲ। ତ ଆମେ ଖାଲି ଆଣିକି ଆମେ ପ୍ରଥମ କଥା ଯୋଉ କହିଲି ସାଇକୋଲୋଜିକାଲି ଆମେ ନିଜକୁ ମାନେ କାଉନ୍ସିଲିଂ କରିବାକୁ ପଡିବ କି ମୁଁ ମୋ ଛୁଆକୁ ଦଉଛି ମାନେ ସେ ପ୍ରେମର ଭାବ, ଏଇଟା ତ ଅଲଗା ଲୋକ ତ ଦେଇକି ତମ ଛୁଆକୁ ଟାଣି ନେବେ, ଯାହା ବି ତିଆରି କରିବାକୁ ଦେବେ ସେମାନେ ଟାଣି ନେବେ, କିନ୍ତୁ ମୋ ଛୁଆ ତ ମୋର ନା, ଯଦି ମୋ ଛୁଆକୁ ମତେ ନିଜରେ ଠିକ କହିବାର ଅଛି ମାନେ ମୁଁ ନିଜେ ନିଜକୁ ସେମିତି ଭାବରେ ପ୍ରସ୍ତୁତ କରିବି ଆଉ ଖାଇବାଟା ଦେବି, ତ ଦେଟ୍ ମୋ ଛୁଆ ଟିକେ ସମୟ ଲାଗିବ ଏସବୁ ଜିନିଷରେ, କିନ୍ତୁ ଏଫେକ୍ଟ ଟା ବହୁତ ଭଲ ଆସିବ।

0: ଆଜ୍ଞା, ପୁଣି ବେଳେ ବେଳେ ଦେଖାଯାଏ ଯେ ମାନସିକ ସ୍ତରରେ ଆପଣ ଯୋଉଟା କହିଲେ ମେଣ୍ଟାଲି ସେଟ୍ ହବା ଦରକାର, ବେଳେ ବେଳେ ମା ମାନେ ଅଭିଯୋଗ କରନ୍ତି ଯେ ପିଲା ପାଇଁ ଆମେ ଯେତେ ପ୍ରକାରର ରାନ୍ଧିକି ଦେଲେ ସେ ଖାଉନି, ଆଉ ବେଳେ ବେଳେ ପିଲାମାନେ ଅଭିଯୋଗ କରନ୍ତି ମା ମାନେ ଠିକସେ କରିପାରୁନାହାନ୍ତି ତେଣୁ ଆମେ ବାହାରୁ ଖାଦ୍ୟ ଖାଉଛୁ। ପୁଣି ଦେଖାଯାଉଛି ଯେ ପିଲାମାନେ ୱାର୍କ ପ୍ରେସର ମାନେ କଣ, ତାଙ୍କର ପାଠ ପଢିବାର ବୟସ ଯେହେତୁ ଏବେ ସେମାନେ ବହୁତ ସମୟ ପାଠରେ ଦିଅନ୍ତି, ମେଣ୍ଟାଲି ସେମାନେ ପ୍ରେସର ରୁହନ୍ତି ବା ଫିଜିକାଲି ବି ପ୍ରେସରାଇଜ ରୁହନ୍ତି, ଯାହାଫଳରେ କି ସେମାନେ କଣ କରନ୍ତି ବାହାରୁ ଟିକେ ଖାଦ୍ୟ ମଗେଇଦେଲେ ମତେ ଟିକେ ଭଲ ଲାଗିଲା, ଜଙ୍କ ଫୁଡ୍ ଭିତରେ ନୁଡୁଲ୍ସ କୁ ତାଙ୍କେ ବହୁତ ପସନ୍ଦ କରନ୍ତି, କିମ୍ବା କୌଣସି ବାହାରୁ ଖାଦ୍ୟ ଟିକେ ମଗେଇଦେଲେ ତାଙ୍କୁ ଟିକେ ଫ୍ରେଶ ଲାଗେ। ତ ଏଇଭଳିଆ ମେଣ୍ଟାଲିଟିକୁ ପରିବର୍ତ୍ତନ କରିବା ପାଇଁ ବୋଲି ମା ମାନେ ଆଉ ପିଲାମାନେ କଣ କରିବା ଦରକାର?
1: ଏଇଟା ଗୋଟେ ବଢିଆ ସୁନ୍ଦର କ୍ୱେଶ୍ଚିନ ଆପଣଙ୍କର। ଏଇଠି ବି ଗୋଟେ କଥା ଯଦି କହିବି, ଆପଣ ବିସ୍ମୟ ହେବେ କି କଣ, ଟିକେ ଆଶ୍ଚର୍ଯ୍ୟ ବି ହେଇପାରନ୍ତି, ବଟ୍ ଏଜ୍ ଏ ପର୍ସନ୍ ମୁଁ ଏଇଟା ନିଜେ ଫିଲ୍ କରେ କି ଏଇଠି ବି ଆମେ ସେ ସ୍ନେହଟାକୁ ଆଣିଦବା, ଯଦି ଜଣେ ଆମେ ଭଲ ପାଇବାକୁ ସେଠି ଆଣିଲେ ଦି ଜଣ ଯାକ ସେଟ୍ ହେଇଯିବେ କି ବୁଝିପାରିବେ। ମାନେ କଣ, ମା ଚାହୁଁଛି ଛୁଆଟା ଭଲ ରହୁ, ଛୁଆ ବି ଚାହୁଁଛି ସେ ଜାଣିପାରୁନି ୱାର୍କ ପ୍ରେସରରେ ତାର କଣ ଖାଉଛି କଣ ନାହିଁ, ତାର ସେଇ ଉପରେ ତାର ଧ୍ୟାନ ନାହିଁ, କେବଳ ସେ ତା ୱାର୍କ ପ୍ରେସର ତାର ଫୋକସ୍ ଅନ୍ ଷ୍ଟଡିରେ ଅଛି। ତ ସେଇ ଜାଗାରେ ତା ପାଇଁ ସେ ଯେହେତୁ ସମୟ ଦେଇପାରୁନି, ତା ପାଖରେ ଯିଏ ପ୍ୟାରେଣ୍ଟସ୍ ଅଛନ୍ତି ଟିକେ ତାକୁ କାଇଁ ଗେଲରେ କଥା ହେଇଯିବା, ସେ ଖାଇବ ସବୁ ଆଣିବା ଦବା, ହେଲ୍ଦି ଫୁଡ୍ ଦବା, ସବୁ କରିବା।

0: କି ଗୋଟେ 2 ମିନିଟ କି 1 ମିନିଟର ଆମେ ସାଇକୋଲୋଜିକାଲି କନେକ୍ଟେଡ ହେଇଯିବା ତାଙ୍କ ସାଙ୍ଗରେ କି ବାବା ଏଇଟା ଏମିତି ହେଲା, ଏଇଟା ଏମିତି ହେଇଥିଲା, ଏଇଟା ପାଇଁ ଭଲ ଲାଗୁଛି, ଟିକେ ସ୍ମୁଥଲି କଥା ହେଲେ ନା ସେ ଖାଇବାର ପ୍ରଭାବଟା ତାଙ୍କ ଉପରେ ଭଲ ପଡିବ।
1: ନିଶ୍ଚିତ ଭାବରେ ଯୋଉ କଥାଟା କହିଲେ ସମ୍ପୂର୍ଣ୍ଣ ରୂପେ ସତ କଥା, କାରଣ ବେଳେବେଳେ ପିଲାମାନଙ୍କୁ ଖୁଏଇଲା ବେଳେ ମା ମାନେ କଣ ଖୁଏଇ ଦିଅନ୍ତି ଗେଲରେ ପିଲାମାନେ ଜାଣିବି ପାରନ୍ତିନି।
0: ହଁ
1: ନିଜେ ଯେତେବେଳେ ହାତରେ ଖାଇବେ ସବୁ କିଛିକୁ ବାଛିବେ, ଯେମିତି ଶାଗ ହେଲା, କଲରା ହେଲା, କିମ୍ବା କୌଣସି ଡାଲମା ହେଲା, ଅମୃତଭଣ୍ଡାର ତରକାରୀ ହେଲା, ସେମାନେ ଖାଆନ୍ତିନି। କିନ୍ତୁ ଯେତେବେଳେ ମା ମାନେ ଗେଲରେ ବସିକି ଟିକେ ଖୁଏଇ ଦିଅନ୍ତି ପିଲାମାନଙ୍କୁ, ସେତେବେଳେ ସବୁତକ ପନିପରିବା ଖାଆନ୍ତି, ଶାଗ କଲରା ସବୁ କିଛି ଖାଆନ୍ତି। ତ ସେଇ ଅନୁସାରେ ପୁଣି ଥରେ ଆମେ ଜାଣିବା ପାଇଁ ଚାହୁଁଛୁ ଆପଣଙ୍କ ଠାରୁ ଯେ ଆମିଷର ମାତ୍ରା କେତେ ପରିମାଣରେ ଗୋଟେ କିଶୋର ବା କିଶୋରୀ ପାଇଁ ଆବଶ୍ୟକ।
0: ଆଚ୍ଛା, ଆମିଷର ମାତ୍ରା ମାନେ ମୁଁ କହିବି କି ଅଣ୍ଡାଟା ଆମେ ସପ୍ତାହକୁ 2-4 ଦିନ ଆମେ ଖାଇପାରିବା ଏଜ୍ ଏ ଆଡଲ୍ଟ। ମସଲ ମାସ ପାଇଁ ଗୋଟେ କିଶୋରଙ୍କ ପାଇଁ ମାନେ ଯଦି ସେ ବଡି ଏଭ୍ରିୱାନ୍ ମାନେ କିଶୋର କିଶୋରୀ 2 ଜଣଙ୍କ ପାଇଁ କହିବି, ଏଗ୍ ଇଜ୍ ଦ କମ୍ପ୍ଲିଟ୍ ପ୍ରୋଟିନ। ଏଗ୍ ଟା ବହୁତ ଭଲ ଦେହ ପାଇଁ, ମାଛଟା ଭଲ, ଚିକେନଟା ଭଲ, ଚିଙ୍ଗୁଡ଼ିଟା ଭଲ, ମଟନଟା ବିଲକୁଲ ଭଲ ନାହିଁ, ମଟନ କେହି ବି ନ ଖାଇବା ଭଲ, ଯଦି ଖାଉଛନ୍ତି ବି ବହୁତ କମ୍, ନ ଖାଇଲେ ବହୁତ ଭଲ। ମାନେ ମୁଁ କହୁଛି ଆଜି ମୋର ନନଭେଜ ଡେ ଅଛି, ମାନେ ସପ୍ତାହରେ 3 ଦିନ ନନଭେଜ ପ୍ରାୟତଃ ଖାଆନ୍ତି କି 4 ଦିନ ଖାଆନ୍ତି, ହେଲା ନନଭେଜ ଡେ ହିସାବରେ ଆମକୁ ଡେଲି ଫ୍ରୁଟ୍ସ ଖାଇବାକୁ ପଡିବ। ହଁ, ଡେଲି ଆମକୁ ଡ୍ରାଇ ଫ୍ରୁଟ୍ସ ଖାଇବାକୁ ପଡିବ, ଅଧିକ ମାତ୍ରାରେ ଭେଜିଟେବଲ୍ସ ଖାଇବାକୁ ପଡିବ। ଏତିକି ହିଁ ଗୋଟେ ମଣିଷର ଡେଲି ରୁଟିନ୍ର ତାର ଭେଜ୍ ହଉ ନନଭେଜ୍ ହଉ ସେତିକି ପରିମାଣରେ ହିଁ ଖାଇବ।
1: ବେଳେବେଳେ ଦେଖାଯାଏ କିଶୋର ଆଉ କିଶୋରୀ ମାନେ କଣ କରନ୍ତି ନା, ନିଜକୁ ସ୍ଲିମ୍ କରିବା ପାଇଁ ସେମାନେ ଖାଦ୍ୟକୁ ଛାଡି ଦିଅନ୍ତି, ତା ଫଳରେ କଣ ହୁଏ ଶରୀର ତାଙ୍କର ଅସୁସ୍ଥ ହୁଏ, କିମ୍ବା ସେମାନେ ଧୀରେ ଧୀରେ ଡିପ୍ରେସନକୁ ଆସନ୍ତି, ବହୁତ ଗୋଟେ ପ୍ରୋବ୍ଲେମ୍ ଆସେ ଦେଖାଯାଏ। ତ ସେମାନେ କୋଉ ଭଳିଆ ଖାଦ୍ୟ ଖାଇବା ଦରକାର ତାକି ସେମାନେ ସ୍ଲିମ୍ ଦେଖାଯିବେ ବା ସୁନ୍ଦର ଦେଖାଯିବେ?
0: ଏଇଟା ବି ଆଉ ଗୋଟେ ବଢିଆ କ୍ୱେଶ୍ଚନ। ସ୍ଲିମ୍ ଦେଖାଯିବା ପାଇଁ କେବଳ ଖାଦ୍ୟ ବନ୍ଦ କରିଦେଲେ ସ୍ଲିମ୍ ହବା, ଏଇଟା ଗୋଟେ ଭୁଲ କଥା। ସ୍ଲିମ୍ ହବା ପାଇଁ ଏକ୍ସରସାଇଜ ସାଙ୍ଗରେ ଖାଦ୍ୟର ମୋଡିଫିକେସନ କରିବାର ଅଛି, ବନ୍ଦ କରିବାର ନାହିଁ। ଯିଏ ଖାଇବା ବନ୍ଦ କରିକି ସ୍ଲିମ୍ ହୁଏ ସିଏ ମେଣ୍ଟାଲି ଡିପ୍ରେସଡ ହବ, ଦେହଟା ଖରାପ ହବ, ସେ ସବୁକିଛି ବିଗିଡ଼ିଯିବ। ଖାଦ୍ୟକୁ ବନ୍ଦ କରିବାର ନାହିଁ, ଚେଞ୍ଜ ଅଫ୍ ଫୁଡ୍, ଖାଇବାଟା ବଦଳେଇବାର ଅଛି, ନିଜ ମନରେ ନେବାର ଅଛି ମୁଁ ଏତିକି ଖାଇଲି ମାନେ ଏତିକି ଏକ୍ସରସାଇଜ କରିବି। ଏମିତି ନାହିଁ କି ମୋତେ ବାଧ୍ୟ ହେଇକି ସବୁ ଜିନିଷ କରିବି, ସେଇ ଜିନିଷ ପରେ କହିବି ମୁଁ ଏକ୍ସରସାଇଜ କଲି ଅଧା ଘଣ୍ଟା, କ୍ୟାଲୋରି କମ୍ ଖାଇବେ, ଯେତିକି ଦରକାର ପ୍ରୋଟିନ୍ଟା ଅଧିକା ଖାଇବେ, ଫାଇବର ଅଧିକା ଖାଇବେ। ଯୋଉ କ୍ୟାଲୋରି ଯୋଉ ବଢେ, ମୁଁ କହେ 1600 କିଲୋ କ୍ୟାଲୋରି ଜାଗାରେ ତାଙ୍କୁ କରିଦେବା ଆମେ 1000 କିଲୋ କ୍ୟାଲୋରି, 1000 କିଲୋ କ୍ୟାଲୋରିରୁ ଆମେ ପ୍ରୋଟିନ୍ ଦେବା 50 ଗ୍ରାମ। ଆଉ ଯୋଉ ଫାଇବର ମୁଁ କହୁଛି ଆପଣଙ୍କୁ, ଫାଇବର ହଉଛି ଆମର ଭେଜିଟେବୁଲରୁ ମିଳେ, ମାନେ ବିଭିନ୍ନ ଜାତୀୟ ପରିବା, ସିଜନାଲ ପରିବା। ଆଜି ସିଜନରେ କଣ ମିଳେ, ଆମର ସମର ସିଜନରେ ବେସିକାଲି ମିଳେ ଆମକୁ ଭେଣ୍ଡି ମିଳେ, ପୋଟଳ ମିଳେ, ହଁ ଆଳୁ ମିଳେ, ଡାଲମା କରିଦେଲ, ଗୁଡ଼ାଏ ପରିବା ସନ୍ତୁଳା କରିଦେଲ, ସେ ସନ୍ତୁଳାକୁ ଖାଅ, ହେଲା। ମୋତେ ଆଜି ଭଲ ଲାଗୁନି, ମୁଁ ମୋତେ ଘାଣ୍ଟ ତରକାରୀ ଭଲ ଲାଗିଲାନି, ହଁ ମୁଁ ଘାଣ୍ଟ ତରକାରୀ ଯେହେତୁ ମିକ୍ସ ଫ୍ରାଏ ବନେଇଦେଲି, ଟେଷ୍ଟି ବନେଇଦେଲି ଟିକେ, ହେଲା। ନାଇଁ ମୋତେ ଆଜି ସବୁଦିନ ଘାଣ୍ଟ ସନ୍ତୁଳା କେତେ ଖାଇବି, ତରକାରୀ କେତେ ଖାଇବି, ମୋତେ ତାକୁ ଟିକେ ଟିକେ ବନେଇ ଦିଅ, ଟିକେ ପେସେନ୍ସ ରଖ, ଟିକେ ସମୟ ଦରକାର ତାକୁ, କମ୍ ତେଲରେ କରିବ ଯଦି ଦେହ ସୁସ୍ଥ ହବ ଟିକେ। ତ କିଛି
1: ପନିପରିବା ମିଶିକି ଆମେ ବେଳେବେଳେ ସୁପ୍ ବି ବନେଇ ପାରିବା, କିମ୍ବା କୌଣସି ଡାଲମା ବନେଇ ପାରିବା,
0: କିମ୍ବା
1: ତରକାରୀ ବନେଇ ପାରିବା,
0: ଏକ୍ଜାକ୍ଟଲି। ତ ସେମିତି କରିକି ଆମେ ଖାଇପାରିବା। ତା ସାଙ୍ଗରେ କଣ କରିବା, ବଳ ଆସିବା ପାଇଁ କ୍ଷୀର କଦଳୀ ଗୋଟେ ପିଇଦବା। ଖାଇବା ଛାଡିଦେଲେ ଯେ ଆମର ଦେହଟା ଶୁଖିଯିବ ସେଟା ପୁରା ଭୁଲ ଧାରଣା, ଖାଇକିରି ଏକ୍ସରସାଇଜ କରିବାର ଅଛି, ଏକ୍ସରସାଇଜ କରିକି ଖାଇକି ଶୁଖିବାର ଅଛି, ବୁଝିଲେ? ତ ଏସବୁ ଜିନିଷ ପରେ ଆଉ ଗୋଟେ କଥା କହିବି କି ମୁଁ କରିବି, ମତେ କରିବାର ଅଛି ହେଲେ ମୁଣ୍ଡରେ ଜୋର ଜବରଦସ୍ତି କରିବାଠୁ ଭଲ ଏଇ କାମଟା ମତେ ଏନ୍ଜୟ କରିକରି କଲେ ସେ ତାର ଦେହଟା ବି ଶୀଘ୍ର ଭଲ ହବ, ସେ ଶୁଖିବ ବି ମଧ୍ୟ। ମାନେ ଏଟା କରୁଛି ଯେ ଫୋର୍ସଫୁଲି ମୁଁ କରୁନି, ମତେ ଏଇଟା ଭଲ ଲାଗୁଛି ମୁଁ କରୁଛି।
1: ଆଜ୍ଞା, ଠିକ କଥା କହିଲେ। ତ ଶେଷରେ କିଶୋର ଆଉ କିଶୋରୀ ମାନଙ୍କୁ ଆପଣ କଣ କହିବା ପାଇଁ ଚାହିଁବେ ଯେ ଜଙ୍କ ଫୁଡ୍ ବନାମ ଘରୋଇ ଖାଦ୍ୟ, ଯେ ଆମେ କୋଉ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେବା ଆଉ କାହିଁକି ଗୁରୁତ୍ୱ ଦେବା?
0: ଜଙ୍କ ଫୁଡ୍ ତ ଗୋଟେ ଆମର ହେଲ୍ଥ କିଲର, ସେଇଟା ଜଙ୍କ ଫୁଡ୍ ଇଜ୍ ନଥିଙ୍ଗ ବଟ୍ ଇଟ୍ ଇଜ୍ ଏ ପଏଜନ୍, ଏଇଟା ଗୋଟେ ବିଷ ଯିଏ ଆମ ଜୀବନକୁ ମାରିଦବ। ତ ମୁଁ ଏତିକି ହିଁ କହିବି ଆମର ସମାଜ ପାଇଁ, ଜଙ୍କ ଫୁଡ୍ ବର୍ଜନୀୟ କରନ୍ତୁ, ଆମର ଘରୋଇ ଖାଦ୍ୟ ଖାଆନ୍ତୁ। ଘରୋଇ ଖାଦ୍ୟଠୁ ଭଲ ଖାଦ୍ୟ ଆଉ କିଛି ନାହିଁ। ଯଦି ଜଣେ ଆମେ ଭଲରେ ଆମେ ବି ଯୁବକ ଅଛେ, ନିଜକୁ ପ୍ରତିଷ୍ଠା କରିବା, ତ ପ୍ରଥମେ ଖାଦ୍ୟରୁ ହିଁ ଆମେ ଆରମ୍ଭ କରିବା, ଦେହ ହିଁ ଆମର କାର୍ଯ୍ୟ କରିବ। ଯଦି ଦେହ ବିଗିଡ଼ିଯିବ କାର୍ଯ୍ୟ ଆମେ କେମିତି କରିବା, ସେ ଯୋଗୁଁ ଆମେ ଘରୋଇ ଖାଦ୍ୟକୁ ହିଁ ଆମେ ପ୍ରଥମ ପ୍ରାୟୋରିଟି ଦେବା।
1: ବହୁତ ବଢିଆ କଥା ମ୍ୟାଡମ୍, ଆପଣଙ୍କର ବ୍ୟସ୍ତବହୁଳ ଜୀବନ ଭିତରୁ ସମୟ ବାହାର କରିକି ଆମ ପାଇଁ କିଛି କଥା କହିଲେ ଯେ ଜଙ୍କ ଫୁଡ୍ ଆମ ପାଇଁ କେତେ ପଏଜନ୍ ବା ସ୍ଲୋ ପଏଜନ୍, ଆଉ ଘରୋଇ ଖାଦ୍ୟ ହେଉଛି ଆମ ପାଇଁ ଅମୃତ ସମାନ। ତିଆରି ଖାଦ୍ୟ ନିଶ୍ଚୟ ଆପଣଙ୍କର କଥା ଶୁଣିଲା ପରେ ପିଲାମାନେ ଗ୍ରହଣ କରିବେ। ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।

ପିଲାଏ ଏବେ ଚାଲ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଜାଣିବା ଲୋହିତ ଗ୍ରହ ମଙ୍ଗଳ ବିଷୟରେ। ଏହା ସୌରଜଗତର ଏକ ଅଂଶବିଶେଷ। ଦୂରତା କ୍ରମରେ ସୂର୍ଯ୍ୟଠାରୁ ଏହା ଚତୁର୍ଥ ଗ୍ରହ। ପୃଥିବୀ କକ୍ଷପଥ ବାହାରେ ଏହା ପ୍ରଥମ ସୌରଗ୍ରହ। ଏହାର ପୃଷ୍ଠଦେଶ ଲାଲ ରଙ୍ଗର ପଥର ଓ ବାଲିରେ ଗଠିତ। ବାୟୁମଣ୍ଡଳ ପତଳା କାର୍ବନ ଡାଇଅକ୍ସାଇଡ୍ରେ ପରିପୂର୍ଣ୍ଣ। ରାତି ଆକାଶରେ ଆମକୁ ଏହାର ରଙ୍ଗ ଲାଲ ଦେଖାଯାଏ। ପୃଥିବୀ ସହିତ ଏହାର ଅନେକ ସାମଞ୍ଜସ୍ୟ ଅଛି। ପୃଥିବୀ ଓ ମଙ୍ଗଳ ଗ୍ରହରେ ଗୋଟିଏ ଦିନର ଅବଧି ପ୍ରାୟ ସମାନ। ମଙ୍ଗଳର ଅକ୍ଷ ତାର କକ୍ଷତଳ ସହ ପ୍ରାୟ 23.98 ଡିଗ୍ରୀ

ସେଗୁଡ଼ିକ ହେଲା ଫୋବସ୍ ଓ ଡାଇମୋସ୍। ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ ସୌରଜଗତର ଗଠନ ସମୟରେ ସୂର୍ଯ୍ୟକୁ ପରିକ୍ରମା କରୁଥିବା ପ୍ଲାଟୋ ପ୍ଲାନେଟାରୀ ଡିସ୍କରୁ ବସ୍ତୁଗୁଡ଼ିକର ଏକ ଅନିୟମିତ ପ୍ରକ୍ରିୟାର ପରିଣାମ ସ୍ୱରୂପ ମଙ୍ଗଳ ଗ୍ରହ ସୃଷ୍ଟି ହୋଇଥିଲା। ସୌରଜଗତର ମଙ୍ଗଳ ଗ୍ରହର ନିର୍ଦ୍ଦିଷ୍ଟ ସ୍ଥିତି ହେତୁ ଭିନ୍ନ ଭିନ୍ନ ରାସାୟନିକ ବୈଶିଷ୍ଟ୍ୟ ଅଛି। ଉପରିଭାଗ ଲାଲ ହୋଇଥିବାରୁ ଏହାକୁ ଲୋହିତ ଗ୍ରହ କୁହାଯାଏ। ମଙ୍ଗଳ ପୃଷ୍ଠରେ ଥିବା ଆଇରନ୍ ଅକ୍ସାଇଡ୍ର ଯୋଗୁଁ ଏହା ଲାଲ ରଙ୍ଗର ଦେଖାଯାଏ। ଏହା ସୂର୍ଯ୍ୟଠାରୁ 142 ନିୟୁତ ମାଇଲ ଦୂରରେ ଅବସ୍ଥିତ। ଏହା ପୃଥିବୀ ଆକାରର ଏକ ଷଷ୍ଠାଂଶ ଅଟେ। ଏହାର 2 ଉପଗ୍ରହ ରହିଛି, ସେଗୁଡ଼ିକ ହେଲା ଡିମସ୍ ଓ ଫୋବସ୍। ମଙ୍ଗଳର ଆବର୍ତ୍ତନ ସମୟ ଓ ଋତୁଚକ୍ର ପୃଥିବୀ ସହ ପାଖାପାଖି ସମାନ। ଏବେ ଜାଣିବା ସବୁଠାରୁ ହାଲୁକା ଗ୍ୟାସ୍ ହାଇଡ୍ରୋଜେନ୍। ହାଇଡ୍ରୋଜେନ୍ ପୃଥିବୀର ସବୁଠାରୁ ହାଲୁକା ଓ ସରଳ ଗ୍ୟାସ୍ ଅଟେ। ଏହା ରଙ୍ଗହୀନ, ଗନ୍ଧହୀନ ଓ ସ୍ୱାଦହୀନ ଗ୍ୟାସ୍। ଏହାର ରାସାୟନିକ ଚିହ୍ନ ଏଚ୍ ଏବଂ ପରମାଣୁ କ୍ରମାଙ୍କ 1। ସମସ୍ତ ମୌଳିକ ପଦାର୍ଥମାନଙ୍କ ମଧ୍ୟରୁ ହାଇଡ୍ରୋଜେନ୍ ସବୁଠାରୁ ହାଲୁକା ଅଟେ। ହାଇଡ୍ରୋଜେନ୍ ଗ୍ୟାସ୍କୁ ବିଜ୍ଞାନୀ ହେନ୍ରି କାଭେଣ୍ଡିସ୍ 1766 ଆବିଷ୍କାର କରିଥିଲେ। ହାଇଡ୍ରୋର ଅର୍ଥ ଜଳ ଓ ଜେନ୍ର ଅର୍ଥ ସୃଷ୍ଟିକାରୀ। ହାଇଡ୍ରୋଜେନ୍ର ଗୁଣ ହେଉଛି ଏହା ସବୁଠାରୁ ହାଲୁକା ଗ୍ୟାସ୍, ଏହା ଜ୍ୱଳନଶୀଳ ଅଟେ, ଏହା ରଙ୍ଗ ଓ ଗନ୍ଧହୀନ, ଏହା ବାୟୁଠାରୁ ହାଲୁକା, ଅକ୍ସିଜେନ୍ ସହ ମିଶିଲେ ଜଳ ତିଆରି କରେ। ପ୍ରାକୃତିକ ଅବସ୍ଥିତି ହେଉଛି ହାଇଡ୍ରୋଜେନ୍ ପୃଥିବୀରେ ମୁକ୍ତ ଅବସ୍ଥାରେ କମ୍ ମିଳେ, କିନ୍ତୁ ଜଳ, ଉଦ୍ଭିଦ, ପେଟ୍ରୋଲିୟମ୍ ଏବଂ ଅନ୍ୟ ଯୌଗିକରେ ଏହା ଥାଏ। ସୂର୍ଯ୍ୟ ଓ ତାରାମାନଙ୍କରେ ହାଇଡ୍ରୋଜେନ୍ ବହୁତ ପରିମାଣରେ ରହିଛି। ଏହାକୁ ବ୍ୟବହାର କରାଯାଏ ସାର ତିଆରିରେ, ରକେଟ୍ ଇନ୍ଧନ ଭାବରେ, ବ୍ୟାଲୁନ୍ ଭରିବାରେ, ତେଲ ଶୋଧନ କାର୍ଯ୍ୟରେ, ବିଦ୍ୟୁତ୍ ଉତ୍ପାଦନରେ, ଫ୍ୟୁଏଲ୍ ସେଲ୍ରେ। ହାଇଡ୍ରୋଜେନ୍ ପରିବେଶ ବନ୍ଧନ ଇନ୍ଧନ ଭାବେ ଭବିଷ୍ୟତରେ ବହୁତ ଗୁରୁତ୍ୱ ରଖିବ। ଏହା ଜଳିଲେ ପ୍ରଦୂଷଣ କମ୍ ସୃଷ୍ଟି କରେ। ହାଇଡ୍ରୋଜେନ୍ ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଗ୍ୟାସ୍। ଏହା ବିଜ୍ଞାନ, ଶିଳ୍ପ ଓ ଅନ୍ତରୀକ୍ଷ ଗବେଷଣାରେ ବହୁତ ଉପଯୋଗୀ। ଏହାର ଠିକ୍ ବ୍ୟବହାର ମାନବ ଜାତିର ଉନ୍ନତିରେ ସହାୟକ ହେବ। ପିଲାଏ, ଆଜିର କାର୍ଯ୍ୟକ୍ରମରେ ଅନେକ କଥା ଶୁଣିଲ, ସେସବୁକୁ ମନେ ରଖିବ, କାର୍ଯ୍ୟରେ ଲଗେଇବ, ସୁସ୍ଥ ରହିବାକୁ ଚେଷ୍ଟା କରିବ। ଆମ କାର୍ଯ୍ୟକ୍ରମରେ ଆଉ କ'ଣ ଶୁଣିବାକୁ ଚାହୁଁଛ, ମେସେଜ୍ ମାଧ୍ୟମରେ ମତାମତ ଦେବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଉଠିବା।

0: ଶୁଣିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ମିନତୀ ରାଣୀ ନନ୍ଦ, ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ଦିନ 2ଟାରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ

0: ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: श्री मोदी कहिछंती भारतीय माने 2047 सुद्धा विकसित भारत लक्ष्य हासिल लागि कार्य करुछंती एवं एथिलागि विभिन्न क्षेत्र रे देश निवेश करुछि।
1: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
0: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000 ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିଭିଭୂମି, ଡିଜିଟାଇଜେସନ୍, ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଂ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଗତ 10 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 99.51 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 92.49 ପଇସାକୁ ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି, ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣ୍ଡରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋର

0: କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର ତିନିଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ, ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ୍ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027ରେ ଲାଓସ୍ରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। ଡବ୍ଲ୍ୟଏଚ୍ଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧାନମ୍ ଘେବ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକାର ବିକାଶ କରିଛନ୍ତି। ଆସନ୍ତା 2-3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ, ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1,00,000 ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ newzoneaar.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi distributes over 51,000 appointment letters to new recruits in various government departments. Says India is partnering with various countries across the world to provide opportunities, employment and global exposure to youth. Bihar government to recruit 1,00,000 teachers in the state over next 5 years. CBSE extends last date for obtaining scanned photocopies of answer books for class 12 board examinations until tomorrow. US Secretary of State Marco Rubio to call on Prime Minister Modi in New Delhi today. WHO raises public health risk of Bundibugyo strain of Ebola in Congo from high to very high. And in IPL cricket, Lucknow Super Giants to take on Punjab Kings in Lucknow this evening. Prime Minister Narendra Modi today distributed more than 51,000 appointment letters to newly appointed youth in various government departments and organizations at the 19th Rose

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ପରମାଣୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଜ୍ୟୋତିକା ଟାଙ୍ଗ୍ରି ଏବଂ କୀର୍ତ୍ତି ସାଗଥିଆ। ଗୀତିକାର ବାୟୁ। ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର।

ଶେଷରେ ରାଜି ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ହର୍ଷଦୀପ କୌର ଏବଂ ଶଙ୍କର ମହାଦେବନ୍, ଗୀତିକାର ଗୁଲଜର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଇଶାନ ଲୟ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ସୂଚନା ବିରତି ପରେ।

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
2: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ ଗାଁରୁ ସହର

ସମ୍ୟଲପୁରର ପ୍ରସିଦ୍ଧ ଶୀତଳଷଷୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ 15 ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10 ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲ୍ସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29 ମାମଲାର ଶୁଣାଣି କରିଛନ୍ତି। 22 ମାମଲାର ତତ୍କାଳ ସମାଧାନ ସହିତ 7 ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 29ତମ ବରିଷ୍ଣ ଆଥ୍ଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।

ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତି ପତ୍ର ପ୍ରଦାନ। ଗ୍ରୀଷ୍ମ

ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ଦିନ 2:45। ଆସନ୍ତୁ ଜାଣିବା ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କାତାରେ ଶୁଣିବେ ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ପରେ ଜାଣିବା କଥାରେ ଶୁଣିବେ ସାତକୋଶିଆ ଗଣ୍ଡ କ୍ରିକେଟ୍ ଖେଳାଳି ଦେବାଶିଷ ମହାନ୍ତିଙ୍କ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫିଷ୍ଟୁଲା ରୋଗ ବୋଇଲେ କାଇଟା ସମ୍ପର୍କରେ ଡାକ୍ତର ସୁଦର୍ଶନ ଗୌଡ଼ଙ୍କ ସହ ଭେଟ୍ଘାଟ୍। ପରେ ଖାରାଦିନେ ଗାଈଗୋରୁ ଛେଳି ମେଣ୍ଢାର ଯତ୍ନ ସମ୍ପର୍କରେ ପ୍ରମୋଦ କୁମାର ଦାସଙ୍କ ସହ ସାକ୍ଷାତକାର। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ ଭାଗବତ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜିର ପ୍ରସଙ୍ଗ

6:55 ରାତି 7:25 ଜିଲ୍ଲା ହଲଚଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ବନ୍ୟାନୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ

ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଜଣ୍ଡିସ୍ ବା କାମଳ ରୋଗର ଲକ୍ଷଣ ସମ୍ପର୍କରେ। ଡାକ୍ତର ପରମେଶ୍ୱର ପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ପରେ ସୁଷମ ଖାଦ୍ୟ ସମ୍ପର୍କରେ ସୂଚନା ଶୁଣିବେ। ରାଗ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:25। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆଜି ଅପରାହ୍ନ 5:00 ଆମର ସାନ୍ଧ୍ୟ ଅଧିବେଶନରେ। ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ। ନମସ୍କାର।

पाखे पसारे समय है मन क्यों क्यों रूठे किनारे।

0: ଦିଦି କଣ ହେଲା ଏମିତି ଆସିଲା ବେଳକୁ ଏତେ ହାଲିଆ ହେଇଯାଉଛ?
1: ହଇ ସ୍ମୃତି, ବାହାରେ ଏତେ ଖରା ଯେ ହେଲେ ବି ମତେ ଆଜି ଚାଲିକି ଆସିବାକୁ ପଡିଲା।
0: କେମିତି, କିଛି ଅଟୋ କି ଗାଡି କିଛି ମିଳିଲା ନାଇଁ ଦିଦି?
1: ହଁ, ଅଟୋ ବି ନଥିଲା ଜାଣିଛ ନା।
0: ଓହୋ, ହେଲେ ଦିଦି ତମେ ଖରାରେ ଆସିଲ ଯେ, ଛତା କି ପାଣି ବଟଲ କିଛି ଆଣିନ କି?
1: ହଁ, ଛତା ନେଇକି ନା ଆସିଲି ଯେ, ପାଣି ବଟଲ ଆଣିବାଟା ଭୁଲି ଗଲି ସ୍ମୃତି।
0: ଦେଖ ଦିଦି, ଏତେ ଖରା ହଉଛି, ତମେ ଆସିଲା ବେଳକୁ ଯଦି କିଛି ଅସୁବିଧା ହେଇଯାଇଥାନ୍ତା ରାସ୍ତାରେ କେମିତି କରିଥାନ୍ତ?
1: ହଁ, ସେଇଟା ସତ କଥା ଯେ।
0: ଦେଖ ଦିଦି, ଏବେ ନେଇକି କେତେ ଟାଣ ଖରା ହଉଛି, 2 ବର୍ଷ ପରେ ନେଇକି ଆମେ ଯେତେବେଳେ ପାଠ ପଢୁଥିଲୁ ସେତେବେଳକୁ ନେଇକି ଏତେ ଖରା ହଉନଥିଲା, ମାତ୍ରକୁ ନେଇକି ଏବେ ଦେଖ ସନ୍ଧ୍ୟା 5ଟା ହେଇଗଲାଣି ସିନା ବାହାରକୁ ଯାଇ ହଉନି, ଏତେ ଖରା ହଉଛି, ଖାଲି ଘରେ ଏକା ଥାଅ ବୋଲା ପରେ ଲାଗୁଛି ଦିଦି।
1: ହଇ, 2 ବର୍ଷ ତଳେ ନେଇକି କେତେ ଗୁଡ଼ିଏ ଜଙ୍ଗଲ ମାନେ ଥିଲା, ମାତ୍ର ଆଜିକାଲି ଲୋକେ ଗଛ ସବୁ କାଟି ଦେଉଛନ୍ତି, ଆଉ ଗଛ କାଟିବା ଦ୍ଵାରା ଠିକସେ ବର୍ଷା ମିଶା ହେଉନାହିଁ, ଯାହାଫଳରେ ବେଶୀ ଖରା ହେଉଛି, ଆଉ ଲୋକମାନେ ଅଂଶୁଘାତ ଭଳି ବିଭିନ୍ନ ଅସୁବିଧାରେ ମଧ୍ୟ ପଡୁଛନ୍ତି।
0: ହଇ ଦିଦି, ସତ କଥା କହିଲ, ଏବେ ନେଇକି 2 ଦିନ ତଳେ ନେଇକି ମୁଁ ଯାଉଥିଲି ରାସ୍ତାରେ ଚାଲି ଚାଲି, ମତେ ନେଇକି ଖରାକୁ କେମିତି ମୁହଁ ବୁଲେଇଲା, ହେଲେ ମୁଁ ସେତେବେଳକୁ ନେଇକି ଛତା ଧରିନଥିଲି କି ପାଣି ବଟଲ ଧରିନଥିଲି କି କିଛି ଧରିନଥିଲି, ଘର ପାଖରେ ତ ବୋଲିକି ଏମିତି ଯିବି ବୋଲି କହିଲା ବେଳକୁ ନେଇକି ବେଶୀ ମୁହଁ ବୁଲେଇଲା, ଆଉ ଥରେ ସାଙ୍ଗେ ସାଙ୍ଗେ ନେଇକି ସେଠି ବସି ପଡ଼ିଲି, ଗୋଟେ ସାଇଡ୍ରେ ଗୋଟେ ଦୋକାନ ଥିଲା ସେଠୁ ନେଇକି ପାଣି ବଟଲ ଗୋଟେ କିଣିଲି, ଆହୁରି ପିଇଲି, ଆଉ ଥରେ ନେଇକି ଘରକୁ ଚାଲି ଚାଲି ଆସିଲି।
1: ହଉ ହଉ, ଏଥର ନେଇକି ମୁଁ ଆସିଲା ବେଳେ ପାଣି ବଟଲ ଛତା ନେଇକି ନା ଏକା ଆସିବି।
0: ହଇ ଦିଦି,
1: ହେଲେ ସ୍ମୃତି, ଖାଲି କଥା ଏକା ହଉଥିବା କି ଆଜିର କାର୍ଯ୍ୟକ୍ରମ ଆରମ୍ଭ କରିବା?
0: ହଁ ଦିଦି, କାର୍ଯ୍ୟକ୍ରମ ଆରମ୍ଭ କରିବା। ହେଲେ ଭାଇ ଭଉଣୀ ମନ, ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ଵାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରେ ମୁଇଁ ଲକ୍ଷ୍ମୀ ଦାସୀ ନାୟ।
0: ଜୁହାର।
2: ଉଦିଆ ଜଲର ପାରା ଚମକି ଗଲୁ

0: ହେଲେ ସ୍ମୃତି, ନୂଆ ଗାଡି ଗୋଟେ ଆଣିଲ କି?
1: ହଇ ଦିଦି, ବ୍ୟାଟେରୀ ଗାଡି ନୂଆଟା କିଣିଲି ଏବେ।
0: ଓହୋ, ସେ ପେଟ୍ରୋଲ ପକାଇବାଟା ଥିଲା ଯେ।
1: ହଇ, ସେ ପେଟ୍ରୋଲ ଗାଡି ଘରେ ଅଛି, ଏବେ ନୂଆରେ ଗୋଟେ କିଣିଲି। ଆଉ ବ୍ୟାଟେରୀ ସ୍କୁଟି କେମିତି ଅଛି କଲର?
0: ବଢିଆ ଅଛି, ବାଃ, ଝାକାସ କଲର ଗୋଟେ ଆଣିଲ ତ। ହେଲେ ପେଟ୍ରୋଲ ଗାଡି କଣ ପାଇଁ ଯେ ରଖିଦେଲ, ଏଇଟା ଆଣିଲ ଯେ?
1: ପେଟ୍ରୋଲ ଗାଡି କଣ ପାଇଁ ରଖିଦେଲି ବୋଲି ନାଇଁ ଦିଦି, ଦେଖ ଏବେ ତ ଯେମିତି ପେଟ୍ରୋଲ ସମସ୍ୟା ହେଇଗଲାଣି, ଯୁଆଡେ ଗଲେ ମିଶା, ଯୋଉ ପେଟ୍ରୋଲ ପମ୍ପ କୁ ଗଲେ ମିଶା ପେଟ୍ରୋଲ ଦଉନାହାନ୍ତି।
0: ହଇ, ପୁରା ଲମ୍ବା ଲାଇନ ଲାଗିଥାଉଛି।
1: ହଇ, ବେଶୀ ରେଟ୍ ହେଇଯାଉଛି ଏବେ ପେଟ୍ରୋଲ ତ, ନେଇକି କୁଆଡେ ଯିବା ପାଇଁ ମିଶା ମତେ ଅସୁବିଧା ହଉଛି ବେଶୀ।
0: ହେଲେ ତମର ଘର ପାଖରେ କାମ ଥିଲେ ମିଶା ଗାଡି ଧରିକି ନାକା ଯାଉଛ କି?
1: ହଇ ଦିଦି, ଏବେ ତ ଦେଖୁଛୁ ଏତେ ଖରା, ଚାଲି ଚାଲି ଗଲେ ଆହୁରି ବେଶୀ ହାଲିଆ ଲାଗିବ, ସିବା ପାଇଁ ବୋଲିକି ଘର ପାଖରେ କାମ ଥିଲେ ମିଶା ନେଇକି ମୁଁ ଗାଡି ଧରିକି ନାକା ଯାଉଛି।
0: ତାଠୁ ଭଲ ସାଇକେଲ ଚଲାଇବାଟା, ହଁ କି ନାଇଁ?
1: ହଇ ଦିଦି, ସତ କଥା କହିଲ, ଦେଖ ମତେ ସେତିକି ଆଇଡିଆ ନାହିଁ, ଘର ପାଖକୁ ଗଲେ ନାଇଁ କି ସାଇକେଲ ଧରିକି ନା ଏକା ଯିବାର, ଦେଖ ଆମର ଏକ୍ସରସାଇଜ ମିଶା ହେଇଯିବ କି ନାଇଁ, ଆହୁରି ଆମର ପେଟ୍ରୋଲ ମିଶା ବଞ୍ଚିବ।
0: ହଇ, ଏବେ ଯେମିତି ଦିନକୁ ଦିନ ଏଇ ପେଟ୍ରୋଲ ମାନର ସମସ୍ୟା ଦେଖିବାକୁ ମିଳୁଛି, ତୁଇ ନିକି ଏଥର ସ୍ମୃତି କୋଉଠି ଗଲେ ବି ଚାଲି ଚାଲି ଯା, ସେଇଟା ବି ସନ୍ଧ୍ୟା ଟାଇମ୍ରେ, ନହେଲେ ଅଧିକ କାମ ଥିବ ବୋଲେ ସାଇକେଲ ଧରିକି ଯା।
1: ହଇ ଦିଦି, ସତ କଥା କହିଲ ଆକା, ମୁଇଁ ନେଇକି ଏଥରକ କୁଆଡେ ଗଲେ ମିଶା ନେଇକି ଆଉ ଗାଡି ନେବି ନାହିଁ, ଏଥରକ ଚାଲି ଚାଲି ଯିବି, ନହେଲେ ନେଇକି ସାଇକେଲ ଧରିକି ନା ଆକା ଯିବି। ହେଲେ ଭାଇ ଭଉଣୀ ମାନେ, ତମମାନେ ମିଶା ନେଇକି ଯଦି ଦୂର ଜାଗାକୁ କାମ ଅଛି କହିଲେ ନେଇକି ଗାଡି ଧରିକି ନା ଯାଅ, ଆଉ ଯଦି ପାଖରେ ଯଦି କାମ ଅଛି କହିଲେ ସାଇକେଲ ନହେଲେ ଚାଲି ଚାଲି ଯାଅ। ଆଉ ସାଇକେଲରେ ଯିବା ଦ୍ଵାରା ନେଇକି ଆମର ଏକ୍ସରସାଇଜ ମିଶା ହେଇଯିବ, ଆଉ ଆମର ପେଟ୍ରୋଲ ମିଶା ବଞ୍ଚିବ। ହେଲେ ଦିଦି,
0: ହଁ ସ୍ମୃତି, କିଷ୍ଟା
1: ତମେ କୁଆଡେ ଯାଇଥିଲ ନା କଣ? ଖରାରେ ବେଶୀ ବୁଲୁଛ ପରା, ଟିକେ କାଳିଆ କାଳିଆ ଦୁଶ୍ଚ।
0: ହଇ କଣ କରିବି, ମୁଁ ବି ଶୁଖି ଯାଇଛି ଦେଖୁନ।
1: ହଇ କଣ ହେଲା ଯେ, ଦେହ ଭଲ ନାଇଁ ଦିଦି?
0: ନାଇଁ ଭଲ ଅଛି। କଣ ହେଲା ବୋଲେ, ଆମର ଘରେ କାଲି ଗ୍ୟାସ ସରିଗଲା, ଆଉ ମୁଁ ସେ ଗ୍ୟାସ ଅଫିସ ଯାଇଥିଲି ଯେ, ବାପରେ ଏତେ ଲମ୍ବା ଲାଇନ, ଆଉ କୁହନ ସେଠି ଜଗି ଜଗି ଆକା 2-3 ଘଣ୍ଟା ହେଇଗଲା ସ୍ମୃତି।
1: ହଇ ଦିଦି, ସତ କଥା କହିଲ, ଗ୍ୟାସ ମଧ୍ୟ ଏବେ ମିଳୁନାହିଁ, ଲୋକମାନେ ସକାଳଠୁ ଯାଇଥାଉଛନ୍ତି ଯେ, ଜଗି ଜଗି ସନ୍ଧ୍ୟା ହେଇଯାଉଛି।
0: ହଇ ପରା, କଣ କରିବା,
1: ଏବେ ଦେଖ ଏବେ ଗ୍ୟାସ ମିଳୁଛି ବୋଲି ଗ୍ୟାସରେ ରାନ୍ଧିଦେଲୁ, ଦେଖିଲା ବେଳକୁ ଏବେ ଗ୍ୟାସର ମିଶା ଅସୁବିଧା ହେଇଗଲାଣି, ଏସବୁ କାରଣ ଲାଗି ନେଇକି ଆମେ ଏକା ଦାୟୀ ହଉଛୁ। ଏବେ ଯେମିତିକି ପେଟ୍ରୋଲ ମିଶା ମିଳୁନାହିଁ, ଘର ପାଖରେ କାମ ଥିଲେ ମିଶା ନେଇକି ଆମେ ଗାଡି ଧରିକିନା ଏକା ଯାଉଛୁ, ସୁବିଧା ହେଇଗଲା, ଆଉ ସାଇକେଲ ଚଲଉନୁ, ସେଟା ପାଇଁ ବୋଲି ଏବେ ପେଟ୍ରୋଲର ମିଶା ଅସୁବିଧା ଦେଖା ଦଉଛି ଆମକୁ।
0: ହଇ ସତ କଥା।
1: ହଇ ଦିଦି, ସେଟା ପାଇଁ ବୋଲିକିନା ନେଇକି ଏବେ ଗ୍ୟାସକୁ ଯଦି ବଞ୍ଚାଇବାର ଅଛି ବୋଲି କହିଲେ ନେଇକି ଦିଦି, କାଠ ଚୁଲିରେ ରାନ୍ଧିବାର ଅଛି।
0: ହଁ, ନଥିଲେ ଆଉ କାଠ ଚୁଲି ମିଶା, ଆହୁରି କାଠ ବି ମିଳୁଛି କି ସ୍ମୃତି କୁହ ତ? ଗାଁ ଗହଳି ମାନେ ଏକା ମିଳୁନି ଏତେ, ଆଉ ଆମ ଟାଉନରେ ମିଳିବ କି?
1: ହଇ ସତ କଥା କହିଲ ବାକି ଦିଦି, ମାତ୍ର ଏବେ ଗ୍ୟାସ ଠୁ ଭଲ ବୋଲି କହିଲେ ନେଇକି ଦିଦି କାଠ ଚୁଲିରେ ରାନ୍ଧିବାଟା, ଆମକୁ ଗ୍ୟାସ ମଧ୍ୟ ବଞ୍ଚିଯିବ।
0: ସ୍ମୃତି,
1: ହଁ କିଷ୍ଟା ଦିଦି,
0: ତମର ଗୋଟେ ସାନ ଭଉଣୀ ଅଛି ପରା?
1: ହଇ।
0: ସେ ଏକ୍ଜାମ ଦବ ନା କଣ ବୋଲି କହୁଥିଲ, ଏ ମଝିରେ ତ ରେଜଲ୍ଟ ବାହାରିଲା ପ୍ଲସ ଟୁ ର, କଣ ହେଲା ତାର?
1: ହଇ ଦିଦି, ପ୍ଲସ ଟୁ ପରୀକ୍ଷା ଦେଇଥିଲା ଯେ, ଟିକେ କମ ମାର୍କ ପଳେଇ ଆସିଲା। ଆଉ
0: କେମିତି
1: କେମିତି ବୋଲି କହିଲେ, ସେ ଏତେ ପାଠ ପଢୁ ନଥିଲା ଦିଦି, ଖାଲି ଯେତେବେଳେ ଦେଖିଲେ ନେଇକି ଫୋନ ଆଉ ଟିଭି ଦେଖି ଦେଖିକା ବସିଥିଲା, ସମୟକୁ ବେଶୀ ନଷ୍ଟ କରିବାର। ହେଲେ ଆଜିକାଲିର ପିଲାମାନେ ତ ଦେଖୁଛ ଦିଦି, ସମୟକୁ ନଷ୍ଟ କରିକିନା ନେଇକି ଖାଲି ଫୋନ ଟିଭିରେ ଏକା ବ୍ୟସ୍ତ ରହୁଛନ୍ତି।
0: ହଇ ପରା, ସେଟା ଗୋଟେ ବଡ଼ ସମସ୍ୟା ନିକି ସ୍ମୃତି?
1: ହଇ ଦିଦି, ମୁଁ ତାକୁ ମଝିରେ କହିଲି, ସମୟ ନଷ୍ଟ କର ନା, ପାଠ ପଢେ, ଯଦି ସେ ମୋର କଥା ଶୁଣିଥାନ୍ତା ବୋଲି କହିଲେ ଏବେ କେତେ ସୁନ୍ଦର ମାର୍କ ଆଣିଥାନ୍ତା ଦିଦି।
0: ହଇ ଆଜିକାଲିର ପିଲାମାନେ ତ ସେମିତି ଆକା।
1: ସେ ନେଇକି ଦିଦି ବର୍ଷ ଯାକ ପାଠ ପଢୁନଥିଲା, ସମାନ ପରୀକ୍ଷା ଏବାର 2-3 ଦିନ ଆଗରୁ ନେଇକି ବସିକି ପାଠ ପଢିଲା, ସେମିତି କେବେ ହବ କି ଦିଦି?
0: ଏଇଟା ଗୋଟେ ବଡ଼ ସମସ୍ୟା ଆକା ନିକି। ଶୁଣ ସ୍ମୃତି, ଆଜିର କାର୍ଯ୍ୟକ୍ରମରେ ନିକି ଏ ସମୟକୁ ନେଇକି ନା ଗୋଟେ ମୁଇଁ ବଢିଆ ସାକ୍ଷାତକାର ଗୋଟେ ଭଉଣୀ ସହିତ ନେଇଛି, ଆଜି ଶୁଣିବା।

0: ହଁ ଦିଦି ଶୁଣିବା।
1: ନମସ୍କାର ମ୍ୟାଡ଼ାମ।
2: ନମସ୍କାର।
1: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ନେହଭରା ସ୍ୱାଗତ ମ୍ୟାଡ଼ାମ।
2: ଆକାଶବାଣୀ ତରଫରୁ ମୋତେ କହିବାକୁ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ତେବେ ମ୍ୟାଡ଼ାମ, ଆଜିର ବିଷୟବସ୍ତୁ ଅନୁସାରେ ଆଜିର ଯୁବପିଢ଼ି ସମୟ ପ୍ରତି କେତେ ସଚେତନ?
2: ଆଜିର ଯୁବପିଢ଼ି ପୂର୍ବ ଅପେକ୍ଷା ସମୟର ମୂଲ୍ୟ ଅଧିକ ବୁଝୁଛନ୍ତି। ସେମାନେ ଜାଣିଛନ୍ତି ଯେ ସମୟ ହେଉଛି ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ। ଆଜିର ପ୍ରତିଯୋଗିତାମୂଳକ ଯୁଗରେ ଯଦି ସମୟକୁ ସଠିକ୍ ଭାବେ ବ୍ୟବହାର କରାଯିବ ନାହିଁ, ତେବେ ସଫଳତା ପାଇବା ବହୁତ କଷ୍ଟକର। ଅନେକ ଯୁବକ ଯୁବତୀ ନିଜର ପଢ଼ା, ଚାକିରି, ଅନଲାଇନ୍ କୋର୍ସ, ଅନ୍ୟ କାମ ପାଇଁ ସମୟକୁ ଭଲ ଭାବେ ବଣ୍ଟନ କରୁଛନ୍ତି, କିନ୍ତୁ କିଛି ଯୁବକ ଅବଶ୍ୟ ମୋବାଇଲ୍ ଆଉ ସୋସିଆଲ୍ ମିଡିଆରେ ଅଧିକ ସମୟ ନଷ୍ଟ କରୁଛନ୍ତି।
1: ତେବେ ମ୍ୟାଡାମ, ଯୁବପିଢ଼ି ସମୟ ନଷ୍ଟ କରିବାର ମୁଖ୍ୟ କାରଣ କ'ଣ?
2: ସମୟ ନଷ୍ଟ କରିବାର ମୁଖ୍ୟ କାରଣ ହେଉଛି ମୋବାଇଲ୍ ଫୋନ୍, ସୋସିଆଲ୍ ମିଡିଆ, ଅନଲାଇନ୍ ଗେମ୍ ଆଉ ଅନାବଶ୍ୟକ ମନୋରଞ୍ଜନ। ଆଜିର ଯୁବପିଢ଼ି ଅଧିକ ସମୟ ଫେସବୁକ୍, ଇନଷ୍ଟାଗ୍ରାମ୍, ୟୁଟ୍ୟୁବ୍, ରିଲ୍ସ ଦେଖିବାରେ ବ୍ୟତୀତ କରୁଛନ୍ତି। ଏହା ସହିତ ଠିକ୍ ଯୋଜନାର ଅଭାବ ଓ ଆଳସ୍ୟ ମଧ୍ୟ ସମୟ ଅପଚୟର କାରଣ। ଯଦି ଜଣେ ବ୍ୟକ୍ତି ନିଜ ଦୈନିକ କାର୍ଯ୍ୟକୁ ଯୋଜନାମୂଳକ ଭାବେ କରିବେ, ତେବେ ସେ ସମୟର ସଦ୍ବ୍ୟବହାର କରିପାରିବେ।
1: ଆଚ୍ଛା, ତେବେ ସମୟ ପ୍ରତି ସଚେତନତା ଜୀବନରେ କାହିଁକି ଦରକାର ମ୍ୟାଡାମ?
2: ସମୟ ପ୍ରତି ସଚେତନତା ଜୀବନର ସଫଳତା ପାଇବା ପାଇଁ ବହୁତ ଦରକାର। ସମୟ ଏକଥର ଚାଲିଗଲେ ପୁଣି ଫେରି ଆସେ ନାହିଁ। ଯିଏ ସମୟର ମୂଲ୍ୟ ବୁଝି କାମ କରେ, ସେ ଜୀବନର ଉନ୍ନତି କରେ। ସମୟ ପ୍ରତି ସଚେତନ ବ୍ୟକ୍ତି ନିଜ କାମକୁ ଠିକ୍ ସମୟରେ ସମାପ୍ତ କରିପାରେ ଓ ତାଙ୍କ ଜୀବନର ଶୃଙ୍ଖଳା ରହେ। ଏହା ମନୋଚାପ କମାଇ ଆତ୍ମବିଶ୍ୱାସ ବଢାଇଥାଏ।
1: ତେବେ ଆଜିର ଯୁବପିଢ଼ି କେମିତି ସମୟ ପରିଚାଳନା କରୁଛନ୍ତି?
2: ଆଜିର ଯୁବପିଢ଼ି ବିଭିନ୍ନ ଉପାୟରେ ସମୟ ପରିଚାଳନା କରୁଛନ୍ତି। ସେମାନେ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରି ପଢା, ବ୍ୟାୟାମ, ଖେଳ, ବିଶ୍ରାମ ଓ ଅନ୍ୟ କାମ ପାଇଁ ଅଲଗା ସମୟ ରଖୁଛନ୍ତି। କେହି କେହି ମୋବାଇଲ ଆପ୍, ଆଲାର୍ମ ଓ ରିମାଇଣ୍ଡର ବ୍ୟବହାର କରି ସମୟକୁ ନିୟନ୍ତ୍ରଣ କରୁଛନ୍ତି। ଏହା ସହିତ ସେମାନେ ଲକ୍ଷ୍ୟ ନିର୍ଦ୍ଧାରଣ କରି ସେହି ଅନୁଯାୟୀ କାମ କରୁଛନ୍ତି।
1: ଆଚ୍ଛା, ତେବେ ସମୟର ଅପବ୍ୟୟର କୁପ୍ରଭାବ କ'ଣ ମ୍ୟାଡାମ?
2: ସମୟର ଅପବ୍ୟୟ ଜୀବନରେ ଅନେକ କୁପ୍ରଭାବ ପକାଏ। ଏହା ଦ୍ୱାରା ପଢାରେ ପଛରେ ପଡିବା, ଲକ୍ଷ୍ୟରୁ ଦୂରେଇ ଯିବା ଓ ଆତ୍ମବିଶ୍ୱାସ କମିଯିବା ଭଳି ସମସ୍ୟା ହୁଏ। ସମୟ ନଷ୍ଟ କରୁଥିବା ବ୍ୟକ୍ତି ଅନେକ ସୁଯୋଗ ହରାଇଥାଏ, ପରେ ସେ ଅନୁତାପ କରିଥାଏ, କିନ୍ତୁ ହରାଇଥିବା ସମୟ ଫେରି ଆସେ ନାହିଁ।
1: ଠିକ କଥା। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସମୟର ମହତ୍ତ୍ୱ କ'ଣ ମ୍ୟାଡାମ?
2: ଛାତ୍ରଛାତ୍ରୀଙ୍କ ପାଇଁ ସମୟ ବହୁତ ମୂଲ୍ୟବାନ। ସଠିକ୍ ସମୟରେ ପଢା ଓ ପୁନରାବୃତ୍ତି କଲେ ଭଲ ଫଳାଫଳ ମିଳେ। ଯଦି ଛାତ୍ରଛାତ୍ରୀ ସମୟକୁ ନଷ୍ଟ କରିବେ, ତେବେ ପରୀକ୍ଷାରେ ଭଲ କରିପାରିବେ ନାହିଁ। ସମୟ ପରିଚାଳନା ଦ୍ୱାରା ସେମାନେ ପଢା ସହିତ ଅନ୍ୟ କାର୍ଯ୍ୟରେ ମଧ୍ୟ ସଫଳ ହୋଇପାରିବେ।
1: ବହୁତ ବଢିଆ କଥାଟିଏ କହିଲେ ମ୍ୟାଡାମ। ତେବେ ସୋସିଆଲ ମିଡିଆ ଯୁବପିଢ଼ିର ସମୟକୁ କିପରି ପ୍ରଭାବିତ କରୁଛି?
2: ସୋସିଆଲ ମିଡିଆ ଏକପଟେ ଜ୍ଞାନ ଓ ସୂଚନା ଦେଉଥିବା ବେଳେ ଅନ୍ୟପଟେ ସମୟ ନଷ୍ଟର ବି ମୁଖ୍ୟ କାରଣ ହୋଇଛି। ଅନେକ ଯୁବକ ଯୁବତୀ ଘଣ୍ଟା ଘଣ୍ଟା ଧରି ରିଲ୍ସ ଆଉ ଭିଡିଓ ଦେଖୁଛନ୍ତି। ଏହା ତାଙ୍କ ପଢା ଓ ଦୈନିକ କାର୍ଯ୍ୟରେ ଖରାପ ପ୍ରଭାବ ପକାଉଛି। ତେଣୁ ସୋସିଆଲ ମିଡିଆକୁ ସୀମିତ ଭାବେ ବ୍ୟବହାର କରିବା ଦରକାର।
1: ନିହାତି ମ୍ୟାଡାମ। ତେବେ ସମୟ ପ୍ରତି ସଚେତନ ହେବାର ଉପାୟ କ'ଣ?
2: ସମୟ ପ୍ରତି ସଚେତନ ହେବା ପାଇଁ ପ୍ରଥମେ ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଦରକାର। ଦୈନିକ କାର୍ଯ୍ୟର ଯୋଜନା କରିବା ଉଚିତ ଓ ଅନାବଶ୍ୟକ କାମକୁ ଏଡାଇବା ଦରକାର। ମୋବାଇଲ ଓ ଟିଭିର ବ୍ୟବହାର କମାଇ ଭଲ ଅଭ୍ୟାସ ଗଢିବା ଦ୍ୱାରା ସମୟର ସଦ୍ବ୍ୟବହାର କରାଯାଇପାରେ।
1: ତେବେ ଯୁବପିଢ଼ିର ସଫଳତାରେ ସମୟର ଭୂମିକା କ'ଣ ମ୍ୟାଡାମ?
2: ସଫଳତା ପାଇଁ ସମୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯିଏ ସମୟକୁ ମାନି କାମ କରେ, ସେ ନିଜ ଲକ୍ଷ୍ୟକୁ ସହଜ ପ୍ରାପ୍ତ କରିପାରେ। ସମୟ ନଷ୍ଟ ବ୍ୟକ୍ତି ଜୀବନରେ ଅଗ୍ରଗତି କରିଥାଏ ଓ ସମାଜରେ ବହୁତ ସମ୍ମାନ ପାଇଥାଏ।
1: ତେବେ ଆଳସ୍ୟ ସମୟ ପରିଚାଳନାକୁ କିପରି ପ୍ରଭାବିତ କରେ?
2: ଆଳସ୍ୟ ହେଉଛି ସମୟର ସବୁଠୁ ବଡ଼ ଶତ୍ରୁ। ଆଳସ୍ୟ କାରଣରୁ ଲୋକେ କାମକୁ ପଛକୁ ଟାଣନ୍ତି ଓ ପରେ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି। ଏହା ଦ୍ୱାରା କାମ ଅସମ୍ପୂର୍ଣ୍ଣ ରହିଥାଏ ଓ ଜୀବନରେ ବିଫଳତା ଆସିପାରେ।
1: ତେବେ ମ୍ୟାଡାମ, ପରିବାର ଯୁବପିଢ଼ିକୁ ସମୟର ମୂଲ୍ୟ କେମିତି ଶିଖାଇ ପାରିବ?
2: ପରିବାର ଶିଶୁମାନଙ୍କୁ ଛୋଟବେଳୁ ସମୟର ମୂଲ୍ୟ ଶିଖାଇ ପାରିବ। ଅଭିଭାବକ ମାନେ ନିଜେ ସମୟନିଷ୍ଠ ହୋଇ ଶିଶୁମାନଙ୍କୁ ଭଲ ଅଭ୍ୟାସ ଶିଖାଇବା ଦରକାର। ଠିକ୍ ସମୟରେ ପଢା, ଖାଇବା ଓ ଘୁମାଇବାର ଅଭ୍ୟାସ ଦେଲେ ଶିଶୁମାନେ ମଧ୍ୟ ସମୟ ପ୍ରତି ସଚେତନ ହେବେ।
1: ତେବେ ଶିକ୍ଷାନୁଷ୍ଠାନ ସମୟ ପ୍ରତି ସଚେତନତା ବଢାଇବାରେ କି

0: କିପରି ସାହାଯ୍ୟ କରେ?
1: ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କୁ ସମୟନିଷ୍ଠ ହେବା ଶିଖାଏ। ସମୟରେ କ୍ଲାସ ଆରମ୍ଭ, ପରୀକ୍ଷା ଓ ପ୍ରକଳ୍ପ କାମ ଦ୍ୱାରା ସେମାନଙ୍କ ମଧ୍ୟରେ ଶୃଙ୍ଖଳା ଗଢି ଉଠେ। ଏହା ତାଙ୍କ ଭବିଷ୍ୟତ ଜୀବନକୁ ମଧ୍ୟ ସୁସଂଗଠିତ କରେ।
0: ତେବେ ଗ୍ରାମ ଓ ସହରର ଯୁବପିଢ଼ିରେ ସମୟ ସଚେତନତାର ପାର୍ଥକ୍ୟ ଅଛି କି ମ୍ୟାଡମ୍?
1: ହଁ, କିଛି ପର୍ଯ୍ୟନ୍ତ ପାର୍ଥକ୍ୟ ଦେଖାଯାଏ। ସହରର ଯୁବପିଢ଼ି ଅଧିକ ପ୍ରତିଯୋଗିତା ଓ ବ୍ୟସ୍ତତାରେ ଥିବାରୁ ସମୟ ପ୍ରତି ଅଧିକ ସଚେତନ ହୁଅନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଏବେ ଯୁବମାନେ ଶିକ୍ଷା ଓ ପ୍ରଯୁକ୍ତିର ଉନ୍ନତି ଦ୍ୱାରା ସମୟର ମୂଲ୍ୟ ବୁଝୁଛନ୍ତି।
0: ଆଚ୍ଛା, ତେବେ ସମୟର ସଦ୍ବ୍ୟବହାର ଦେଶର ଉନ୍ନତିରେ କିପରି ସାହାଯ୍ୟ କରେ?
1: ଯୁବପିଢ଼ି ଯଦି ସମୟର ସଠିକ୍ ବ୍ୟବହାର କରିବେ, ତେବେ ସେମାନେ ଶିକ୍ଷା, ଚାକିରି, ବ୍ୟବସାୟ ଓ ସମାଜ ସେବାରେ ଭଲ କାମ କରିପାରିବେ। ଏହା ଦେଶର ଉନ୍ନତିକୁ ତ୍ୱରାନ୍ୱିତ କରିବ। ସମୟନିଷ୍ଠ ନାଗରିକ ଦେଶକୁ ଶକ୍ତିଶାଳୀ ଓ ଉନ୍ନତ କରନ୍ତି।
0: ତେବେ ଆଜି ଆପଣଙ୍କ ପାଇଁ ଶେଷ ପ୍ରଶ୍ନଟି ମ୍ୟାଡମ୍, ଏହି ବିଷୟରେ ଆପଣଙ୍କର ନିଜସ୍ୱ ମତ କ'ଣ?
1: ମୋ ମତରେ ଆଜିର ଯୁବପିଢ଼ି ଧୀରେ ଧୀରେ ସମୟର ମୂଲ୍ୟ ବୁଝୁଛନ୍ତି, କିନ୍ତୁ ସୋସିଆଲ ମିଡିଆ ଓ ଅନାବଶ୍ୟକ ମନୋରଞ୍ଜନରୁ ଦୂରେଇ ଅଧିକ ସଚେତନ ହେବା ଦରକାର। ସମୟକୁ ସଠିକ୍ ଭାବେ ବ୍ୟବହାର କଲେ ଯୁବପିଢ଼ି ନିଜ ଭବିଷ୍ୟତକୁ ଉଜ୍ଜଳ କରିପାରିବେ ଓ ଦେଶର ଉନ୍ନତିରେ ବଡ଼ ଅବଦାନ ଦେଇପାରିବେ।
0: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆଜି ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା, ଧନ୍ୟବାଦ।
2: ହେଲେ ଦିଦି,
3: ହଁ କଣ ହେଲା?
2: ହେଲେ ଏଇ କଳ୍ପନା ଦିଦି ବଢିଆ ବଢିଆ କଥା ଯାକ କହିଲେ ତ ଦିଦି,
3: ହଏ
2: ଆମେ ନେଇକି ସମୟକୁ କେମିତି ସଦୁପଯୋଗ କରିବା, ଏକ୍ସାମ୍ ଆଗରୁ ଆମେ କେମିତି ପଢିବା, ଏସବୁ ବିଷୟରେ ବଢିଆ ବଢିଆ କଥା ଯାକ କହିଲେ ମାତ୍ର କ
3: ହଇ ସ୍ମୃତି, କଳ୍ପନା ନିକି ଗୋଟେ ଥର ଇଣ୍ଡିଆ କା ପାଠ ନ ପଢିକିନା ଫେଲ ହେଇଯାଇଥିଲା, ଗୋଟେ ପେପରରେ ତାର ବେକ୍ ଲାଗିଥିଲା, ତ ସିଏ ସେବେଠୁ ଜାଣିଲା ଆଉ ଦିନ ରାତି ପାଠ ପଢିଲା ଆଉ ଭଲ ମାର୍କ ଆଣିଲା।
2: ହେଲେ ଦିଦି, ଏତେ ତ କଥା ହେଲୁ, ଗୀତ ଗୋଟେ ଶୁଣିବା କି?
3: ହଉ ଚାଲ ଶୁଣିବା।

0: ହେଲେ ଦିଦି ଗୀତ ତ ଶୁଣିଲୁ, ଜାଣିବା କଥା ଉପରେ କିଛି ଶୁଣିବା ନା?
1: ଚାଲ
0: ଦିଦି, ତମେ ସାତକୋଶିଆ ଗୁଣ୍ଡ ବିଷୟରେ କଣ ଜାଣିଛ କି?
1: ସେଇଟା ଭଲ ଅର୍କେଷ୍ଟ୍ରା
0: ମୁଁ କହୁଛି, ଶୁଣ।
1: ହଁ କୁହ।
0: ସାତକୋଶିଆ ଗଣ୍ଡ ହଉଛି ଆମର ଓଡ଼ିଶାର ନେଇକି ଗୋଟେ ପ୍ରସିଦ୍ଧ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ। ଏଇ ଗଣ୍ଡ ନେଇକି ମହାନଦୀ ଉପରେ ଅଛି, ଆଉ ନେଇକି ଅନୁଗୁଳ, ନୟାଗଡ଼, କଟକ ଆଉ ବୌଦ୍ଧ ଜିଲ୍ଲାର କିଛି ଅଂଶରେ ନେଇକି ଏହି ସାତକୋଶିଆ ଗଣ୍ଡ ରହିଛି।
1: ସାତକୋଶ ଗଣ୍ଡ ବୋଲେ ବାହ, ଭୟଙ୍କର ନା ଆକା, ଟେନସନ ଲାଗଲା। ହେଲେ ଏଇ ନା କୋଠୁ ଆସିଛି?
0: ଏ ସାତକୋଶିଆ ଶବ୍ଦଟା ନେଇକି ଦିଦି ସାତକୋଶରୁ ଆସିଛି। ଏ ଗଣ୍ଡର ଲମ୍ବା ନେଇକି ପ୍ରାୟ ସାତ କୋଶ ହେଇଥିବାରୁ ନେଇକି ଏ ଗଣ୍ଡର ନା ସାତକୋଶିଆ ଗଣ୍ଡ ବୋଲିକି କୁହାଯାଏ। ଏଟା ନେଇକି ମହାନଦୀର ନେଇକି ଦୁଇ ପାହାଡ଼ରୁ ବାହାରିକି ସୁନ୍ଦର ଗଣ୍ଡ ଗୋଟେ ସୃଷ୍ଟି କରିଛି।
1: ଓହୋ, ଏମିତି ଆହୁରି କି?
0: ହଇ, ଆଉ ନେଇକି ଦିଦି ଏ ସାତକୋଶିଆ ଗଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ନେଇକି ଦେଖିବାକୁ ବଢିଆ ଲାଗିବ। ଏ ଗଣ୍ଡ ଚାରିପାଖରେ ନେଇ ଘନ ସବୁଜ ଜଙ୍ଗଲ ରହିଛି, ଆହୁରି ବଡ ବଡ ପାହାଡ ଅଛି, ଆଉ ନେଇକି ନଦୀର ସଫା ପାଣି, ଆହୁରି ପକ୍ଷୀମାନଙ୍କର କୁ କୁ ଶବ୍ଦ ଏ ସାତକୋଶିଆ ଗଣ୍ଡକୁ ବେଶୀ ଆକର୍ଷିତ କରିଥାଏ।
1: ହେଲେ ପ୍ରକୃତି ପ୍ରେମୀ ଆଉ ପର୍ଯ୍ୟଟକ ମାନଙ୍କ ପାଇଁ ଏଟା ଗୋଟେ ସ୍ୱର୍ଗ ସହିତ ସମାନ ନେଇକି?
0: ହଇ ଦିଦି, ଆହୁରି ନେଇକି ଶୀତ ଋତୁରେ ଗଣ୍ଡକୁ ଦେଖିବାକୁ ନେଇକି ବାହାରୁ ବାହାରୁ ଲୋକମାନେ ମଧ୍ୟ ଆସିଥାନ୍ତି। ଏ ସାତକୋଶିଆ ଗଣ୍ଡରେ ନେଇକି ଦିଦି ବାଘ, ହାତୀ, ଚିତା, ହରିଣ, ଭାଲୁ, ଏମିତି

0: ପଶୁ ନେଇକି ଦେଖିବାକୁ ମିଳିବ। ଆହୁରି ଏଠି ନେଇକି ବିଭିନ୍ନ ପ୍ରକାର ପକ୍ଷୀ ମାନଙ୍କୁ ମଧ୍ୟ ଦେଖିପାରିବ ତମେ।
1: ମୁଁ ଭାବୁଥିଲି ସାତକୋଶିଆ ଗୁଣ୍ଡ ବୋଲେ ଗୋଟେ ପଶୁ ବୋଲିକିନା, ମୁଁ ଆଜି ଜାଣିଲି ଯେ ଏଟା ଗୋଟେ ପର୍ଯ୍ୟଟନ ସ୍ଥଳୀ ବୋଲି।
0: ନାଇଁ ଦିଦି, ଏଠି ନେଇକି ବନ୍ୟଜନ୍ତୁ ଆଉ ପ୍ରାକୃତିକ ପରିବେଶ ସୁରକ୍ଷା ପାଇଁ ବୋଲିକିନା ନେଇକି ସରକାର ନେଇକି ଏଟାକୁ ସାତକୋଶିଆ ବନ୍ୟଜନ୍ତୁ ଅଭୟାରଣ୍ୟ ବୋଲି ଘୋଷଣା କରିଛନ୍ତି।
1: ଓହୋ ଓହୋ, ଆଜି ଏକା ଜାଣିଲି ସ୍ମୃତି, କେତେ କଥା ଜାଣିଛ।
0: ଆହୁରି ମିଶା ଜାଣିଛି ଦିଦି, ଶୁଣ, ଏଠିକୁ ନେଇକି ପର୍ଯ୍ୟଟକ ମାନଙ୍କ ପାଇଁ ବୋଲିକିନା ନେଇକି ନୌକା ବିହାର ଅଛି, ଆଉ ପକ୍ଷୀ ଦର୍ଶନ ମାନେ ମିଶା ଅଛି।
1: ଓହୋ, ବଢିଆ ତ ହେଲେ ନେଇକି।
0: ହଇ, ଆହୁରି ନେଇକି ଦିଦି, ସେ ସାତକୋଶିଆ ଗଣ୍ଡରେ ତମେ ଯେତେବେଳେ ଯିବ, ସେ ବୋଟରେ ଯାଉଥିବ କି ନାଇଁ ଦିଦି, ସେତେବେଳକୁ ନେଇକି ସୂର୍ଯ୍ୟ ଉଦୟ ହବାର ଦୃଶ୍ୟ ଆହୁରି ସୂର୍ଯ୍ୟ ଅସ୍ତ ହବାର ଦୃଶ୍ୟ ତମେ ଯଦି ଦେଖିବ ବୋଲେ ନାଇଁକି ଦିଦି,
1: ବାଃ ବଢିଆ ହେଲେ ନେଇକି, ଭାବିଲେ ଏକା ପୁରା ମସ୍ତ ଲାଗୁଛି।
0: ହଇ ଦିଦି, ବଢିଆ ଲାଗିବ। ଏ ସାତକୋଶିଆ ଗଣ୍ଡ ନେଇକି ଦିଦି ଖାଲି ପ୍ରାକୃତିକ ସୌନ୍ଦର୍ଯ୍ୟର ଭଣ୍ଡାର ନାହିଁ, ଆଇରେ ନେଇକି ପରିବେଶ ସୁରକ୍ଷା ଆଉ ବନ୍ୟଜନ୍ତୁ ମାନଙ୍କର ସଂରକ୍ଷଣ ମଧ୍ୟ ଗୋଟେ ଅଛି।
1: ଓହୋ, ବଢିଆ ହେଲେ, ସରକାର ବି ଭଲ ଭଲ ଯୋଜନା ସବୁ କରିକି ଏଡ଼ା ମାନଙ୍କୁ ସୁରକ୍ଷା କରୁଛି ନାଇକି।
0: ହଇ ଦିଦି,
1: ହେଲେ ସ୍ମୃତି, ଦେବାଶିଷ ମହାନ୍ତି କିଏ ଜାଣିଛ କି?
0: ଦେବାଶିଷ ମହାନ୍ତି ବୋଲେ ମୁଁ ସ୍କୁଲ ପଢିଲା ବେଳକୁ ଆମର ଗୋଟେ ଟିଚର ଥିଲେ ତାଙ୍କେ, ତାଙ୍କେ କି ଦିଦି?
1: ଆରେ ନାଇଁ ରେ, ସିଏ ହେଉଛନ୍ତି ଜଣେ କ୍ରିକେଟର।
0: ଓହୋ, ନାଇଁ ଜାଣିନାଇ ଦିଦି ମୁଇଁ ତାଙ୍କୁ, ହେଲେ
1: ମୁଇଁ କହିବି ନା, ଶୁଣିବୁ?
0: ହଁ ଦିଦି କୁହ।
1: ଦେବାଶିଷ ମହାନ୍ତି ନିକି ଭାରତର ଜଣେ କ୍ରିକେଟର ପ୍ରତିନିଧି ଭାବରେ ପରିଚିତ, ଆଉ ସିଏ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିବା ପ୍ରଥମ ଓଡ଼ିଆ ଖେଳାଳି। ତାଙ୍କର ପୁରା ନାଁ ନିକି ଦେବାଶିଷ ସର୍ବେଶ୍ୱର ମହାନ୍ତି। ସିଏ 1976 ମସିହାରେ ଜୁଲାଇ 20 ତାରିଖରେ ନିକି ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ଆଉ ଦେବାଶିଷ ମହାନ୍ତି 1991 ମସିହାରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ, ଆଉ ତାପରେ ସେ ଭୁବନେଶ୍ୱର, ଓଡ଼ିଶା ଆଉ ପୂର୍ବାଞ୍ଚଳ ପାଇଁ ମଧ୍ୟ ଖେଳିଥିଲେ। 1997 ସେ ବଙ୍ଗଳାଦେଶରେ ଅନୁଷ୍ଠିତ ହୋଇଥିବା ସାର୍କ ଟୁର୍ଣ୍ଣାମେଣ୍ଟରେ ତାଙ୍କର ବୋଲିଂରେ ନିକି ପ୍ରଭାବିତ ହୋଇ ତତ୍କାଳୀନ ଭାରତ ଦଳର ପ୍ରଶିକ୍ଷକ ଭାରତୀୟ ଦଳ ପାଇଁ ତାଙ୍କର ନାମ ସୁପାରିଶ କରିଥିଲେ, ଆଉ 1997 ମସିହାରେ ଶ୍ରୀଲଙ୍କା ବିରୋଧରେ ସେ ପ୍ରଥମ କରି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଆଉ ଜାଣିଛୁ, ଏହି ମ୍ୟାଚରେ ନିକି ପ୍ରଥମ ଇନିଂସରେ ସେ 20.4 ଓଭର ବୋଲିଂ କରି 4 ୱିକେଟ ନେବାରେ ମଧ୍ୟ ସଫଳ ହୋଇଥିଲେ। 1999 ବିଶ୍ୱକପରେ ସେ ସମୁଦାୟ 6 ମ୍ୟାଚ ଖେଳିକିନା 10 ୱିକେଟ ନେଇଥିଲେ, ଆଉ ଭାରତ ତରଫରୁ ସେ ଦ୍ୱିତୀୟ ସର୍ବାଧିକ ୱିକେଟ ଅର୍ଜନ କରିଥିଲେ।
0: ହଇ ଦିଦି, ମୁଁ ନେଇକି ଗୋଟେ କଥା ଶୁଣିଥିଲି ଯେ 1998 ମସିହାରେ ନେଇକି ତାଙ୍କୁ ଏକଲବ୍ୟ ପୁରସ୍କାର ମଧ୍ୟ ଦିଆଯାଇଥିଲା।
1: ହଁ, ସତ କଥା କହିଲ।

0: ହେଲେ ସ୍ମୃତି, ତୁ କୁଆଡେ ଯାଇଥିଲୁ ବୋଧେ, ଦିଶୁନଥିଲୁ।
1: ହଇ ଦିଦି, ଏବେ ତ ଛୁଟି ହେଇଛି କଲେଜ, ସେଟା ପାଇଁ ବୋଲିକି ନା ଭୁବନେଶ୍ୱର କୋଣାର୍କ ଏମିତି ଟିକେ ବୁଲିକି ଆସିଲି ଆଉ।
0: ଓହୋ, କୋଣାର୍କ ଯାଇଥିଲୁ?
1: ହଇ ଦିଦି।
0: କେମିତି ଲାଗିଲା?
1: ବଢିଆ ଲାଗିଲା।
0: ହେଲେ କଣ କଣ ସବୁ ଦେଖିଲୁ ଏ କୋଣାର୍କ ବିଷୟରେ ଟିକେ କହୁନୁ।
1: ଶୁଣ, କହୁଛି, ଏ କୋଣାର୍କ ସୂର୍ଯ୍ୟ ମନ୍ଦିର ନେଇକି ଦିଦି 1300 ଶତାବ୍ଦୀରେ ନିର୍ମିତ ହେଇଥିଲା। ଆଉ ଏ କୋଣାର୍କ ମନ୍ଦିରରେ ନେଇକି ସୂର୍ଯ୍ୟ ଦେବତାଙ୍କୁ ପୁଣି ପୂଜା କରାଯାଉଛି। ଏ କୋଣାର୍କ ମନ୍ଦିର ନେଇକି 1250 ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ଵାରା ନେଇକି ଏ ମନ୍ଦିର ତୋଳା ଯାଇଥିଲା। ଆଉ ଏ ମନ୍ଦିରଟା ନେଇକି ଗୋଟେ ରଥ ଆକାରର ହେଇଛି ଦିଦି।
0: ରଥ ଆକାରର? କେମିତି?
1: ହଇ ଦିଦି, ସେ ମନ୍ଦିରଟା ନେଇକି ଦେଖିବାକୁ ରଥ ଆକାରର ହେଇଛି, ଆହୁରି ନେଇକି ତାହିଁରେ ନେଇକି ଘୋଡ଼ା ଯାକ ଏମିତି ସବୁ ଲାଗିଛି ଦିଦି।
0: ବାଃ, ବଡ ମଜା ମନ୍ଦିର ହେଲେ।
1: ଆହୁରି ନେଇକି ଦିଦି, ଏଇଟା ନେଇକି ଗୋଟେ ବିଶ୍ୱ ଐତିହ୍ୟସ୍ଥଳୀ ବୋଲିକିନା ପୁଣି କୁହାଯାଉଥିଲା। ଏ ମନ୍ଦିରର ଚଟାଣ ଚାରିପଟେ ନେଇକି ଦିଦି 9 ଫୁଟ ଆଉ 9 ଇଞ୍ଚ ଉଚ୍ଚରେ ନେଇକି 24ଟା ଚକ ଲାଗିଛି।

0: ନେଇକି ଦିଦି ସେ ମନ୍ଦିରର ଚାରିପାଖରେ ନେଇକି କାଜୁ ଶିଶୁ ଆହୁରି ଏମିତି କେତେ ଯାକ ଗଛ ସବୁ ଲାଗିଛି, ମାତ୍ର ସେ ଭିତରେ ଏତେ ବଢିଆ ଲାଗୁଛି ଦିଦି ଗଲେ।
1: ଫଟୋ ଫଟୋ ନେଲ ନା ନାଇଁ ହେଲେ?
0: ହଁ ଦିଦି ନେଲି।
1: ଆଉ କଣ କଣ ଦେଖିଲୁ?
0: ଆହୁରି ନେଇକି ଦିଦି ଏ ମନ୍ଦିରର ଚାରିପାଖରେ ନେଇକି ବିଭିନ୍ନ ପ୍ରକାର ଦେବାଦେବୀ ଆହୁରି ନର ସଙ୍ଗୀତ ଶିଳ୍ପ ନଟ ନଟି ପ୍ରେମୀ ଯୁଗଳ ଇତ୍ୟାଦି ବିଭିନ୍ନ ଚିତ୍ର ଯାକ ମଧ୍ୟ ସେଠି ଦେଖିବାକୁ ମିଳୁଥିଲା।
1: ଓହୋ ବଢିଆ। ତାହେଲେ ହେଲେ ଆମର ଓଡିଶାର ଐତିହ୍ୟକୁ ନେଇକି ନମିଶା ଏଇ ମନ୍ଦିର ଗଲେ ବହୁତ କିଛି ଜାଣିହବ ନା ସ୍ମୃତି?
0: ହଁ ଦିଦି। 1984 ନେଇକି ଦିଦି ୟୁନେସ୍କୋ ନେଇକି ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବରେ ଘୋଷଣା କରିଥିଲେ। ଏ କୋଣାର୍କ ସୂର୍ଯ୍ୟ ମନ୍ଦିର ନେଇକି ଓଡିଶାର ଗର୍ବ ଆଉ ଭାରତର ଏକ ଅମୂଲ୍ୟ ସମ୍ପଦ ବୋଲିକିନା ମଧ୍ୟ କୁହାଯାଏ। ପ୍ରତିବର୍ଷ ନେଇକି ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ନେଇକି ଏହି ଐତିହାସିକ ସ୍ଥାନକୁ ବୁଲିବାକୁ ଆସିଥାନ୍ତି। ଏହି ମନ୍ଦିର ନେଇକି ଆମର ପ୍ରାଚୀନ କଳା ସଂସ୍କୃତି ଆଉ ସ୍ଥାପତ୍ୟର ଗୌରବକୁ ପ୍ରକାଶ କରିଥାଏ।
1: ଯା ହଉ ବଢିଆ ବଢିଆ ବୁଲିକିନା ଆସିଛୁ ହେଲେ।
0: ହଁ ଦିଦି ବଢିଆ ଲାଗିଲା ମାତ୍ର କ।
1: ହେଲେ ସ୍ମୃତି, ଆଜି ଆମେ ଆଉ ଜଣଙ୍କ ବିଷୟରେ ଜାଣିବା।
0: କିଏ ଦିଦି ତାଙ୍କେ?
1: ତାଙ୍କ ନାଁ ହଉଛି ପ୍ରମୋଦ ଭଗତ। ପ୍ରମୋଦ ଭଗତ ପଦ୍ମଶ୍ରୀ ଆଉ ଅର୍ଜୁନ ପୁରସ୍କାରରେ ସମ୍ମାନିତ ଜଣେ ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି, ଆଉ ସେ ଜଣେ ଦିବ୍ୟାଙ୍ଗ କ୍ରୀଡ଼ାବିତ ଭାବରେ ଅର୍ଜୁନ ପୁରସ୍କାର ମଧ୍ୟ ଲାଭ କରିଥିଲେ। ସେ ପ୍ରଥମ ଓଡ଼ିଆ ଖେଳାଳି ଯେ କି 2020 ଟୋକିଓ ପାରା ଅଲମ୍ପିକ୍ସର ଏକକ ପ୍ରତିଯୋଗିତାରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଉ ସେ 2002 ସାଙ୍ଗମାନଙ୍କ ସହିତ ମିଶିକି ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ। ତାଙ୍କୁ ପାରା ବ୍ୟାଡମିଣ୍ଟନ ପାଇଁ 2022 ପଦ୍ମଶ୍ରୀ ଆଉ 2019 ଅର୍ଜୁନ ପୁରସ୍କାର ମଧ୍ୟ ଦିଆଯାଇଥିଲା। ପ୍ରମୋଦ ଜାତୀୟ ସ୍ତରରେ ମଧ୍ୟ 30 ସ୍ୱର୍ଣ୍ଣ ଆଉ 14 ରୂପା ଆଉ 2 କଂସାର ପଦକ ମଧ୍ୟ ଜିତିଥିଲେ। 2019 ଅଗଷ୍ଟ ମାସ ସୁଦ୍ଧା ଅନ୍ତର୍ଜାତୀୟ ସ୍ତରରେ 18 ସୁନା 7 ରୂପା ଆଉ 13 କଂସା ପଦକ ଜିତି ସାରିଥିଲେ। 2019 ଅଗଷ୍ଟ ମାସର ସମସାମୟିକରେ ବିଶ୍ୱର 1 ନମ୍ବର ଖେଳାଳି ଥିଲେ। ଆଉ 2019 ସେ ଅଗଷ୍ଟ ମାସ ପର୍ଯ୍ୟନ୍ତ 5 ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ଲାଭ କରିସାରିଥିଲେ।
0: ହେଲେ ଦିଦି।
1: ହଁ ସ୍ମୃତି,
0: ଟାଇମ୍ ତ ହେଇଗଲା, ଚାଲ ଯିବା।
1: ହେଲେ ଯିବା ଯେ ଆଗାମୀକାଲିର ଆକର୍ଷଣ ବିଷୟରେ ଜାଣିବା ନାଇଁ କି?
0: ହଁ ଦିଦି।
1: ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ପରିବେଶ ସୁରକ୍ଷା ପ୍ରତି ଯୁବ ସମାଜର କର୍ତ୍ତବ୍ୟ ବିଷୟରେ, ଆଉ ଆମର ଶ୍ରୋତା ଭାଇ ଭଉଣୀମାନଙ୍କ ଦ୍ୱାରା ଦିଆଯାଇଥିବା ମେସେଜ ଆଉ ତାର ପ୍ରତ୍ୟୁତ୍ତର, ଆଉ ଶୁଣିବେ ଗୋଟେ ହସ ପସରା, ଶେଷରେ ଶୁଣିବେ କିଛି ଜାଣିବା କଥା।
0: ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମ ତୁମମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବାକୁ ଯେମିତି ଭୁଲିବ ନାହିଁ। ଆମର ପାଖକୁ ମେସେଜ ଆରି ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ନମ୍ବରଟି ହେଉଛି
1: 9438268568।
0: ଆଉ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମର ମେଲ୍ ଆଇଡିଟି ହେଉଛି
1: airjaipur@gmail.com।

0: ହେଲେ ଭାଇ ଭଉଣୀମାନେ, ଆଜି ତ ସମୟ ହେଇଗଲାଣି। ଆଜିର ଜୁଆନ କଥା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମ ଦୁଇଟା। ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରେ ମୁଇଁ ଲକ୍ଷ୍ମୀ ଦାସୀ ନାୟକ।
0: ଜୁହାର।

0: ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ଭେଟି ଆଜିର ଯୁବବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ। ଉପସ୍ଥାପନା କରିଛନ୍ତି ସନ୍ଧ୍ୟାରାଣୀ ପଟ୍ଟନାୟକ ଏବଂ ଜୟରାମ ମୋର୍ଜା।

0: ମଳଦ୍ୱାର ପାଖରେ ସେଟା ଗୋଟେ ଆମର ଯୋଉ ଏନସ୍ ର ମଳଦ୍ୱାର ନାଡି ସବୁ ରହୁଛି, ସେ ନାଡିର ଗ୍ରନ୍ଥିରେ ଫୁଲିକି ଏଟା ଫିସ୍ଟୁଲା ହବ, ବୁଝିଲେ
1: ହଲେ
0: କି?
1: ହଲେ ହଁ
0: ସେଟା
1: ହଲେ
0: ଭିତରୁ ଗୋଟେ କନେକ୍ସନ୍ ଥିବ, ଗୋଟେ ନାଡିର ଇଏ ରହୁଛି, ଯୋଉଟା କି ଆମର ମଳଦ୍ୱାରକୁ ଟିକେ ଛାଡିକି ସେଟା ଗୋଟେ ପଥ ଟାଇପ୍ ର କରିକି ତାକୁ ଫଟେଇ ଦବ,
1: ହଲେ
0: ବୁଝିଲେ କି? ଫଟ
1: ହଲେ
0: ଫଟେଇ ଦେଲେ ତାକୁ ସେ ଭିତରୁ ପସ ହେଇଯିବ, ଟକ ଟକ ହେଇକି ବଥା ହବ, ଆଉ ତାପରେ ତା ଦେହରୁ ଯେତେବେଳେ ପଚିଯିବ ସେ ଭିତରୁ ପୁଜ ବାହାରିବ। ବହୁତ କଷ୍ଟଦାୟକ ରୋଗ ଏଟା, ଆକୁ ଯେମିତି ନ ହବ ତା ପାଇଁ ପ୍ରତିକାର କରିବା ଦରକାର, ହେଲା ପରେ ଆକୁ ବହୁତ କଷ୍ଟ ଆକୁ ଟ୍ରିଟମେଣ୍ଟ କରିବାଟା, ବୁଝିଲେ କି?
1: ହେଲେ ହେଲେ ହେଲେ ଇଲେ ଏଇଟା କା କେଇସି ବାବୁ, ଏବେ ତମେ ଯେମିତି କହିଲ ବୋଲେ ବୁଢା ବୁଢୀ ଲୋକ କେଇସି କି ସାନ ପିଲା ଟକି ଭେଣ୍ଡିଆ ଲୋକ କେ କା କେ ଜବର ହେଇପାରୁଛି ଏମିତି?
0: ପ୍ରାୟ ବୟସ ବଢିବା ସାଙ୍ଗରେ ଖାଦ୍ୟପେୟର ଯେମିତି ଅସନ୍ତୁଳନ ହବ, ତାପରେ ଆମର ଯେମିତି ଆମିଷ ଯୋଉମାନେ ବେଶୀ ଭକ୍ଷଣ କରୁଛନ୍ତି, ମଦ୍ୟପାନ କରୁଛନ୍ତି, କି ଯେମାନଙ୍କୁ କି ଲେଟ୍ରିନ୍ ସଫା ହଉନି, ଆଉ ସେ ମଳଦ୍ୱାର ନହେଲେ ମଳଦ୍ୱାର ସେ ନାଡି ଉପରେ ପ୍ରେସର ପଡିକି ସେଠି ଗୋଟେ ଅର୍ବୁଦ ସୃଷ୍ଟି ହବ, ବୁଝିଲେ କି? ଆଉ ଯୋଉମାନେ ଜର୍ନି ବେଶୀ କରନ୍ତି ଗାଡିରେ, ଆଉ ଯୋଉମାନେ ପାଣି ଫାଣି ପିଅନ୍ତିନି, କମ୍ ପିଅନ୍ତି, ମେନଲି ଏ ଲୋକମାନଙ୍କୁ ଏ ରୋଗଟା ବେଶୀ ହବାର ଆଶଙ୍କା ରହିଛି।
1: ଏବେ ଆମେ ଯେମିତି ଏବେ ଖାଦି ଖାଇବା ବୋଲେ ଜିନ ନେଲା ପରା ଖାଦି ଖାଇବାର ଅଛେ ନେଇକି ଡାକ୍ତର
0: ହଁ
1: ବାବୁ?
0: ହଁ ହଁ ହଁ ନେଲା ଭଳିଆ ଖାଦ୍ୟ ଖାଇଲେ ସେ ମଳଦ୍ୱାର ଉପରେ ଯଦି ପ୍ରେସର ନ ପଡିବ, ମଳଦ୍ୱାର ଗ୍ରନ୍ଥି ଗୁଡାକ ଉପରେ ଯଦି ପ୍ରେସର ଚାପ ନ ପଡିବ ତାହେଲେ କିଛି ଅସୁବିଧା ହବନି। ହବା ଦ୍ୱାରା ହିଁ ସେ ଗ୍ରନ୍ଥି ଗୁଡାକ ଫୁଲିକି ତା ଦ୍ୱାରା ସେ ଗୋଟେ ମଳଦ୍ୱାରକୁ ଗୋଟେ ସାମାନ୍ୟ ଗୋଟେ ଆଙ୍ଗୁଲ ପରିମାଣ ଛାଡିକି ସେଠି ଗୋଟେ ଏଇ ଯୋଉ ଇଏଟା ବାହାରି ପଡିବ, ସେଠୁ ଗୋଟେ ଛୋଟିଆ
1: ମାଉସ ଗୁଲା ପରାଟା କାଟା ବାହାରୁଛି କି?
0: ହଁ ମାଉସ ଗୋଳା ଗୋଟେ ଘା ଭଳିଆ ହବ, ଘା ଭଳିଆ ଟିକେ ଫଟେଇ ଦବ,
1: ଆଲେ ଆଲେ
0: ଫଟେଇ ଦେଲେ କଣ ହବ, ତା ଦେହରୁ ଯୋଉ ପୁଜ ରକ୍ତ ବାହାରିବ ସେଟା ଡ୍ରେସ ରେ ଲାଗିବ, ତାକୁ ପେଣ୍ଟ ପିନ୍ଧିବାକୁ ପଡିବ, ତାକୁ ମାନେ ବହୁତ କଷ୍ଟ ହେଇ ହୁଏ ସେଟା ଯେତେବେଳେ ହବ।
1: ଓହୋ, ଏଇ ଗଲା ବୋଲେ ବଡ କଷ୍ଟ ହେଲେ ସେଟା। ଏବେ ଦେଖା ତମେ ଯେମିତି କହିଲା ସ୍ମଲ କଣ୍ଟ ଗୋଟେ ଗାଛେ ଆରି ଇଟା ଗୋଟେ ଗାଛେ ଆରି ଗୋଟେ ବୋଲି, ହେଲେ ଇଟା ମଲ କଣ୍ଟ ହେଲା ଅଛେ କି ଫିସ୍ଟୁଲା ହେଲା ଅଛେ କି ଆର କାଇଟା ହେଲା ଅଛେ ବୋଲି ସେଟା ଆମେ କେମିତି ଜାଣିବୁ ବାବୁ?
0: ନାଇଁ ସେଟା ହସ୍ପିଟାଲ କୁ ଯାଇକି ଡାକ୍ତରଙ୍କୁ ଦେଖେଇବାକୁ ପଡିବ, ସର୍ଜରୀ ବିଭାଗ ଡାକ୍ତର ଦେଖେଇବାକୁ ପଡିବ, ନହେଲେ ଭଲ କିଏ ଯିଏ କି ଆୟୁର୍ବେଦ ଡାକ୍ତରକୁ ଦେଖେଇବେ, କି ନାଇଁ ତ ଭଲ ସର୍ଜରୀ ଡାକ୍ତରକୁ ବି ଦେଖେଇକି ତାକୁ ଅପରେସନ କରିପାରିବେ। ଆମର ଇଏରେ ଯୋଉଟା ଅପରେସନ ହଉଛି ଆୟୁର୍ବେଦିକ ପଦ୍ଧତିରେ ହଉଛି ଗୋଟେ କ୍ଷାରସୂତ୍ର ବୋଲି ଗୋଟେ ଇଏ ହଉଛି, ବୁଝିଲେ କି? ନାଇଁ ସେ କ୍ଷାରସୂତ୍ର ମାନେ ତାକୁ ଗୋଟେ ଏ ଯୋଉ ପାଟ ସୂତା ଯୋଉଟା ଆସୁଛି ତା ଦେହରେ ଆମର ବିଭିନ୍ନ ପ୍ରକାର ତାକୁ ଏ ଯୋଉ ହରଡ଼ା ଆଉ କିଛି ଅପମାର୍ଗ ଏସବୁ ଲଗେଇକି ତାକୁ ସେ ସୂତ୍ରଟା ତିଆରି କରାହଉଛି,
1: ଆଲେ
0: କରେଇକି ସେ ଭିତରେ ତାକୁ ଦେଇକିରି କଲେ ଗୋଟେ ମାନେ ଯିଏକି ଜଣେ ଭଲ ଡାକ୍ତର ଥିବ ସିଏ ହିଁ କରିପାରିବେ, ଯିଏ କ୍ଷାର ସୂତ୍ର ଟ୍ରେନିଂ ନେଇଥିବେ ସିଏ ହିଁ କରିପାରିବେ।
1: ବୋଲେ ଏଇଟା ଆମର ଆୟୁର୍ବେଦିକ ଭିତରେ ମିଶା ଆର ଉପଚାର ଅଛି ନେଇକି ବାବୁ?
0: ହଁ ଅଛି ଅଛି। ଆଉ ଏଲୋପାଥିକ ରେ ଗଲେ ତାକୁ କଣ ଏଇ ଯୋଉ ଆମର ବଡ ବଡ ମେଡିକାଲ ଗୁଡାକରେ ସର୍ଜରୀ କରିକି କାଟି ଦିଆଯାଏ, ସଫା ସଫା କରିଦେଲେ ସେ ହେଇଯିବ, ଠିକ ହେଇଯିବ। ଆଉ ଆହୁରି ଲେଜର ପଦ୍ଧତି ଯୋଉଟା ଅଛି ଅତ୍ୟାଧୁନିକ ଇଏରେ, ସେଟା ବି ତାକୁ ଲେଜର ପଦ୍ଧତିରେ କଲେ ଅତି କଷ୍ଟ କମ ହୁଏ ତାକୁ, ଆଉ ଟିକେ ଖର୍ଚ୍ଚାନ୍ତ ହୁଏ କିନ୍ତୁ କଷ୍ଟ କମ ହୁଏ।
1: ଗଲେ ସେଟା ଅପରେସନ କଲେ ଇ ରୋଗ ଭଲ ଦିଶି ଗଲା ଆରି?
0: ହଁ ହଁ ଭଲ
1: ହଁ, ଡାବୁ
0: କିନ୍ତୁ
1: ପତର ହାତର ଜବର ସରିଛି ନେଇ କି ଡାକ୍ତର
0: ନାଇଁ
1: ବାବୁ?
0: ନାଇଁ ଟିକେ ଟିକେ ସରିବ, ଟିକେ ଅଧିକା ସରିବ,
1: ହଁ
0: କିନ୍ତୁ ଆଉ ଗୋଟେ ଜିନିଷ କଣ, ଆରମ୍ଭରୁ ଯଦି ଆ ପାଇଁ ନ ଖାଇବା ପାଇଁ ସମସ୍ତଙ୍କୁ କୁହାହଉଛି, ସବୁଦିନ ଆମର ଶାଗ ସାଲାଡ ଏ ଯୋଉ ଦଲିଆ ବୁଟ ଚୁଡା ଏସବୁ ଜିନିଷ ଖାଇବେ ମାନେ ତାର ଇଏଟା ଟିକେ କମିଯିବ, ମାନେ ହବାର ଚାନ୍ସ ବହୁତ କମ ରହିବ। ସବୁଦିନ ଦେଖିବେ ଝାଡା ଯେମିତି ସଫା ହବ, ବହୁତ ଲୋକଙ୍କୁ ଆମ ଜୟପୁର ଭଳିଆ ସହରରେ ବହୁତ ଲୋକଙ୍କୁ ପ୍ରାୟ 70% ଲୋକଙ୍କୁ ଝାଡା ଠିକ ରେ ହଉନି, ବୁଝିଲେ
1: ସତ କଥା କହିଲା ବାବୁ,
0: ପାଣି
1: ମାନେ
0: ପିଇବାର
1: ନା
0: କମୁଛି, ସେଥିପାଇଁ ସମସ୍ତେ ଅସୁବିଧା ହଉଛନ୍ତି। ଆଉ ଯଦି ମେଡିସିନ କହିଲେ ଆମର ଆସୁଛି ଆୟୁର୍ବେଦିକ ରେ ସପ୍ତବିଂଶତି କୁକୁଳ, ତାପରେ ଗଲେ ଯୋଉ ପାଇକ୍ୟୁରୁଲ ଗୋଟେ ମେଡିସିନ ଆସୁଛି, ଆଉ କାଶିସାଦି ତେଲ,
1: ଆଲେ
0: ଆଉ ପାଇକ୍ୟୁର ଅଏଣ୍ଟମେଣ୍ଟ ଅଛି, ଏମିତି ବହୁତ ବହୁତ କମ୍ପାନୀର ବହୁତ ମେଡିସିନ ଅଛି ଯୋଉଟାକି ସାଙ୍ଗେ ସାଙ୍ଗେ ତାକୁ ଦେଲେ ଆରମ୍ଭ ହବା ପୂର୍ବରୁ ତାକୁ ଦେଇଦେଲେ କମିଯିବ। ଲୋକ ଜାଣିକି ବହୁତ ବିଳମ୍ବ କରିବା ଦ୍ୱାରା ତାକୁ ଅପରେସନ ପର୍ଯ୍ୟନ୍ତ ଯିବାକୁ ପଡୁଛି, କିନ୍ତୁ ଷ୍ଟାର୍ଟିଂ ହବା ପୂର୍ବରୁ ଦେଇଦେଲେ ଏତେ ଅସୁବିଧା ହବନି।
1: ହଁ, ଭଲ କଥା କହିଲା ବାବୁ। ହେଲେ ଏବେ ଆମେ ପଡ଼ତୁମ ନେଇକି କାଇଟା ବୋଲେ ଔଷଧ ଦେଖାଇ ଦବା ପଡ଼ତୁମ କାଇଟା ବୋଲେ ରୋଗ ଚିହ୍ନି କରି ଜାନବାର ଅଛେ ଡାକ୍ତର ବାବୁ, ତମର ଲଗେ ଏବେ ଯାଇକିରି ଜାନବାର ଅଛେ ଯେ ସେଟା

0: କାହିଁ ତାହେଲେ ଲାଗୁଛେ ଆମକେ ପ୍ରଥମ ପଛେ ଔଷଧ ଖାଇ ଦେବାର ଅଛେ ହଁ ନାଇଁ ବୋଲେ
1: ହଁ
0: ଜବର ଯଦି ହେଲା କରଲୁ ବୋଲେ ସେଟା ଆରି ଜବର କେ ଯାଇସି ଆରି ନେଇକି
1: ହଁ ହଁ ଠିକ ଆଗରୁ ସମସ୍ତଙ୍କୁ କହୁଛୁ ଯେମିତି ନ ହବ ତା ପାଇଁ ବ୍ୟବସ୍ଥା କରିବେ। ଏ ପ୍ରାଣାୟାମ ପ୍ରାଣାୟାମ କପାଳଭାତି ଏସବୁ କଲେ ବି ସେଟା କପାଳଭାତି ଅନୁଲୋମ ବିଲୋମ କଲେ କଣ ହବ, ମଳଦ୍ୱାର ସଂକୋଚନ ପ୍ରସାରଣ ହେଲେ ବି ସେ ହଠାତ ସେଠି ହବନି। ଆଉ ପ୍ରତିଦିନ ଯଦି ଚାଲିବ ବି ତାର ପ୍ରଭାବ ରହିବ, ସେ ମଳଦ୍ୱାର ଉପରେ ପ୍ରେସର ରହିବନି। ତାପରେ ବିଭିନ୍ନ ପ୍ରକାର ଆସନ ଫାସନ କଲେ ବି ତାର ପ୍ରଭାବ ଅଛି, ଯୋଉଟା କି ହବନି ଆକୁ
0: ଆଲେ
1: ହବ
0: ଆଲେ
1: ନା।
0: ହଁ ଭଲ କଥା କହିଲାସ ବାବୁ। ଏବେ ଦେଖା ଖାଦ୍ୟ ଭିତରେ କଣ ରକମର ଖାଦ୍ୟ ଖାଇଲେ ଆମକେ ସବୁଦିନେ ଝାଡା ବୋଲେଇସି ବୋଲେ
1: ହଁ
0: ତୁ
1: ହଁ ସବୁ
0: ଏଇଟା କହିଲା।
1: ପରିବା
0: ହଁ ପରିବା ରି ଶାଗ ଶୁଗା
1: ସବୁ
0: ବାବୁ
1: ପରିବା ଶାଗ ଡାଲି ଏସବୁ ଖାଦ୍ୟ ଖାଇଲେ ହବନି, ଆମିଷ ଯେମିତି ଖାଇବେନି ହେଲା ପରେ ବୁଝିଲେ କି। ଆମିଷ ତେଲ ରାଗ ମସଲା ମଇଦା ଆଉ ଏସବୁ ଜିନିଷ ଯାକ ପିଜା ବର୍ଗର ଏଗୁଡାକ ଆଦୌ ଖାଇବେନି, ପ୍ୟାକେଟ ଫୁଡ ଏସବୁ ଖାଇବେନି।
0: ଆଜିକାଲିର ପିଲାମାନେ ତ ଜବର ସେଟା ଏକା ଖାଇଲାନି ଡାକ୍ତର ବାବୁ ସତେ ଏଟା
1: ହଁ
0: ମାନେ ଖାଇକିରି ତ ଏମିତି ଅସୁବିଧା ମାନେ ହେଲାନି ନେଇ କି। ହଁ ସେଟା ଆୟା ବୁଆ ମାନେ ଜାଣବାର ଅଛେ ଆରି ଏମିତିଟା ମାନେ ଆଗକେ ନ ହଉ ବୋଲିକିରି ସେରକମ ରହିବାର ଅଛେ। ହେଲେ ଶାଗ ମାନେ ଏମିତି ଖାଇବାର ଅଛେ ଆରି ଗୋଟେ ଖାଇ କହିଲାସ ତମେ ବ୍ୟାୟାମ ବୋଲାସ ବୋଲେ ଏକ୍ସରସାଇଜ ବୋଲାସ
1: ପ୍ରାଣାୟାମ କରିବେ, ପ୍ରାଣାୟାମ
0: ହଁ
1: କରିବେ,
0: ହଁ
1: ବ୍ୟାୟାମ କରିବେ, ଏଟା କଲେ ସେ ଯୋଉ ଯୋଉ ଜାଗାରେ ହଉଛି ସେର ସଂକୋଚନ ହେଇକି ରକ୍ତ ପ୍ରସାରଣ ହେଇକି ସେଟା ହବନି ବୁଝିଲେ
0: ହଏ
1: କି।
0: ହଏ ହଏ ସେମିତି ଆରି ତ ଯାହାକେ ହେଇସି ବୋଲେ ଯିଏ ଜବର ବେଶୀ ସମୟ ବସିକରି ରହିସି କି ଜର୍ନି ଏମିତି ଡ୍ରାଇଭର ଲୋକ ମନ କି ନହେଲେ ସବୁଦିନ
1: ହଁ
0: ଦିନ
1: ହଁ
0: କେ
1: ହଁ
0: ଯିବା ଆସିବା ଯେନ କରଲାଇନି ସେମାନଙ୍କେ ମିଶା ଏଇଟା ହେଇପାରସି ବୋଲାସ।
1: ହଁ
0: ହଁ ହଁ ଜନ ଲୋକ ମନ ମଦ ମାନେ ଖାଇଲାଇନି ସେମାନେ ମିଶା ଜାଣିଦେବାର ଅଛି ଯେ ମଦ ଖାଇକିରି ଓମକା ସେ ଆଇ କିଡନୀ ପରଟା ନାଇଁ ଆରି ଏଇଟା ମିଶା ଅସୁବିଧା ହେଇସି ଏକା ଏଇ
1: ନାଇଁ ନାଇଁ
0: ସିଚୁଏସନ।
1: ଯେକୌଣସି ଅଖାଦ୍ୟ ଖାଇଲେ ସେ ଜୀର୍ଣ୍ଣ ନ ହେଇକି ତାକୁ ଯୋଉ କୋଷ୍ଠବଦ୍ଧତା କୁହାଯାଉଛି, ଯୋଉଟା ଝାଡା ହଉନି ସେ ରୋଗଟା ହବ। ହେଲେ ଅଟୋମେଟିକ ସବୁ ରୋଗ ମଳଦ୍ୱାର ସମ୍ବନ୍ଧ ସବୁ ଅର୍ଶ ଭଗନ୍ଧର ଏ ଯୋଉ ଇଏ କୁହାଯାଉଛି ଫିସର ସବୁ ରୋଗ ହବ ବୁଝିଲେ କି।
0: ଆଲେ ଆଲେ ଆଲେ ହଁ ହଁ ସବୁଠାରୁ ମୂଳ କାରଣ ହେଲାଣି ଆମର ଖାଦି ଭଲ ଖାଦି ଖାଇବାର
1: ଖାଦ୍ୟପେୟ
0: ଅଛେ ଆରି
1: ଖାଦ୍ୟପେୟ
0: ସେଟା
1: ଇଏ
0: ହଜମ ହବାର ଅଛେ।
1: ହଁ ଖାଦ୍ୟପେୟ ପ୍ରାଣାୟାମ ପାଣି ସବୁ ଯାକୁ ପାଣି ବି ଯଦି ପିଉ ନାହାନ୍ତି, ବହୁତ ସ୍ତ୍ରୀ ଲୋକ ଦେଖିବେ ପାଣି ପିଉ ନାହାନ୍ତି, ସେମାନଙ୍କ ପାଣି ପିଇବା ଲିଟରଟେ ବି ପାଣି ପିଉ ନାହାନ୍ତି ଦିନ ଜାଗାରେ, କେମିତି ହବ ହଜମ କେମିତି ହବ।
0: ପାଣି ଜବର ଖାଇବାର ଅଛେ ଭଲ ହେଲା ଡାକ୍ତର ବାବୁ ଆମକେ ଏ ରୋଗ ବିଷୟରେ ଖଣ୍ଡେ କହିଦେଲା ଆମର ଭାଇ ବହିନୀ ମାନେ ଜାଣବା ଏବର ହେଲେ ଖାଦି ଖଣ୍ଡେ ଭଲ ଖାଇକିରି ଆମର ମାଇଜି ଟୋକି ମାନେ ଯୋଉ ନାଚ ଶୁଣିଲାଇନି ଆଜି ସେମାନେ ପାଣି ଜମର ଖଣ୍ଡେ ଖାଇଲେ ଆରି ଏମିତି ରୋଗ ମାନେ ଆରି ନହେ ଆମକେ ତମେ ଏତିକି ବିଷୟ ବୁଝେଇ ଦେଲା ତମକେ ଧନ୍ୟବାଦ ଲାଗ ଡାକ୍ତର ବାବୁ ଜୁହାର ଲାଗ।
2: ବାବୁକେ ଗୋଟେ ଗୀତ ବନେଇ ଶୁଣେଇ ଦଉ
3: ଶୁଣାଓ କାଇ ଆଲେ ବଜା ଦେବି
2: ବାଜା।

0: ହେଲେ
1: ରାତି ବେଲେ ଗାଈ ଗୋରୁ ମାନକେ ଗୋରୁ ଶାଲ ମାନେ ଲୋକ କେନ୍ତା ଯତ୍ନ କରବାର ଅଛି ଆଜି
0: ପାଣି ପିଇବାକୁ ଦେବାର ଅଛି, ସଫିସିଏଣ୍ଟ ପାଣି ଦାନା ଖାଇବାକୁ ଦେବାର ଅଛି, ବୁଝାଇକି ହବ।
1: ଏବେ ଦେଖା ବାହାରେ ବାନ୍ଧିଲେ ଅଛି କି ନାଇଁ ବାବୁ? ଆଜିକାଲି
0: ଖରାଦିନେ
1: ବାନ୍ଧିଲେ ଖାଇ ଅସୁବିଧା ନାହିଁ କି?
0: ବାହାରେ ବାନ୍ଧିଲେ ଖରା ହଠାତ୍ ଦିନ, ଆଜିକାଲି ତ କାଳ ବୈଶାଖ ସୁବିଧା ହବ, ଖରା ଘରେ ଥିବ କେତେ ଘଡ଼ଘଡ଼ି ଚଡ଼ଚଡ଼ି ମାରିବ, ବର୍ଷା ଜୋର ହବ, ସୁବିଧା ହେବେ ତା ଦେହ ଖରାପ ହେବେ, ବାହାରେ ବାନ୍ଧିବାକୁ ହବ ନାହିଁ, ଗୁଣ୍ଡତଳ ଭିତରେ ବନ୍ଧା ବାନ୍ଧିବା ଠିକ ଏଟା।
1: ଫ୍ୟାନ
0: ଲଗେଇଲେ ବି ସୁବିଧା ରହିବ, ସନ୍ଧ୍ୟାବେଳେ ସକାଳୁ ଗଲା ବେଳକୁ ପାଣି ପିଆଇକି ନବ, ଆଉ 10 ଘରକୁ ଗଲା ବେଳକୁ ପାଣି ପିଆଇବ, ପାଣି ପିଇବାର ବ୍ୟବସ୍ଥା କରିବାର, ପାଣି ପିଆଇକି ନବାର ଅଛି, ନହେଲେ ପାଣି ପିଇବାର। ଏବେ ମାତ୍ର ବାହାରେ କୋଉଠି ପାଣି ପିଇବାର ନାହିଁ, ଯୋଉଠି ଆଜିକାଲି ଅଳ୍ପ ଟିକେ ଟିକେ ପାଣି ଥାଉଛି, କିଡ଼ନୀ କିଡ଼ନୀ ନେଇକି ବୁଡ଼େଇ ଦଉଛନ୍ତି, ସେ ପାଣି ଭିତରେ କିଛି କିଛି ଯାଇକି ପହଡ଼ ପରେ ବିଭିନ୍ନ ପ୍ରକାର ଦୁଧି ବଡ଼ କଣ ଇଏପରେ ସେଠି ବ୍ୟାକ୍ଟେରିଆ ହେଇଯାଉଛନ୍ତି, ଯୋଉଟା ଖାଇଲେ କି ତାଙ୍କର ଦେହ ଖରାପ ହବ। ସେଟା ପାଇଁ ସବୁବେଳେ ଚେଷ୍ଟା କରିବା ସଫା ପାଣି ଆମେ ପିଇବାକୁ, ଘରେ ଆଣିକିରି ପାଣି ଆଣିକିରି କି ଆମର ସପ୍ଲାଇ ପାଣି ଆସୁଛି ତା ପାଇଁ ରଖିକିରି କୁଣ୍ଡକୁ ସଫା କରି ତାପରେ ପାଣି ଦେବା ପାଇଁ ଚେଷ୍ଟା। ବାହାରେ ଯୋଉ ଛୋଟ ଛୋଟ ବନ୍ଧ କି ଖାଲରେ ପାଣି ରହୁଛି, ସେ ପାଣି ନ ପିଆଇଲେ ଭଲ, ସେ ପାଣି ପିଆଇଲେ ପାଣିଟା ଖରାପ ହେଇକିରି ଥିବ, ଅଳ୍ପ ପାଣି ଥିବ, ତା ଭିତରେ କିଏ ଯାଇକିରି ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ ଇଟା ସିଟା କି କୋଉ ମଇଁଷି ଯାଇକିରି ଭିତରେ ଶୋଇଥିବେ ହଗିଥିବେ ଗୋବର ଇଏ କରିକି ସେ ପାଣି ପୁରା ଖରାପ ହେଇକି ଥିବ, ସେ ପାଣି ବି ପିଇଲେ ସେମାନେ ଅସୁସ୍ଥ ହେବେ, ଝାଡ଼ା ହବ। ଆମେ ସବୁବେଳେ ଚେଷ୍ଟା କରିବା ଯେ ଆମର ଘରେ ଆମର ବୋରିଂରୁ ପାଣି ଆଣିକିରି ଆମେ ସଫା ପାଣି ପିଆଇବା ବୋଲିକିରି, ବାକି ସକାଳ ମାନଙ୍କର ଖାଇଛି ସେଟାକୁ ରଖିକିରି ଆମେ ଉପରଓଳି ଯାଇଲେ ସେଟାକୁ ଖୁଆଇ ଦେବା, ସେମିତି କରିବା ନାହିଁ, ସେମିତି କଲେ କି ଆମ୍ବିଳି ହେଇଯାଇଥିବ, ସେଟା ଖାଇଲେ ପେଟ ଫୁଲେଇବ, ତାଙ୍କର ଝାଡ଼ା ହବ, ସେଟା ପାଇଁ ସେ ଯାହା ଖାଦ୍ୟ ନ ଖାଇଲେ ତାକୁ ଫୋପାଡ଼ି ଦେଇକିରି ନୂଆ ଖାଦ୍ୟ ଦେବାକୁ ଚେଷ୍ଟା କର, ପାଣିରେ ଗୋଳେଇକି ଦେଲେ ସୁସ୍ଥ ରହିବେ।
1: ପାଣି ଖୁଆଇବାର ନାହିଁ,
0: ନା ଏଣେ ତେଣେ ପାଣି ବୋଲେ ନଦୀର ପାଣି, ଆଜିକାଲି ନଦୀ ପିଛା ଶୁଖିକିରି ଆସେ, କୁହନ୍ତି ଟିକେ ଟିକେ କୁଣ୍ଡ ପରା ଆସେ, ସେ କୁଣ୍ଡରେ ଯାଇକି କିଏ ଯାଇକିରି କପଡ଼ା ଧୋଉଛନ୍ତି, କିଏ ଯାଇକିରି ଚିକିତ୍ସା କରୁଛନ୍ତି, କିଏ ଗାଧୋଇ ଏମିତି ହେଇକିରି ସେ ପାଣି ଅପରିଷ୍କାର ହେଇଯାଉଛି, ପାଣି ମାନେ ପିଇଲେ ସେମାନେ ଅସୁସ୍ଥ ହେବେ। ସବୁବେଳେ ଚେଷ୍ଟା କରିବା ଘରେ ଆମେ ପାଣି ପିଆଇକିରି ଛାଡ଼ିବା, ସନ୍ଧ୍ୟାବେଳେ କି ଆମେ 10-11 ବେଳେ ଯେତେବେଳେ ଆମେ ରାତିରୁ ଆଣୁ ସରେଇକିରି ସେତେବେଳେ ଆମେ ଘରେ ଆଣିଲେ ସଫା ପାଣି ପିଇବା, ଯୋଉଟାକି ସେ ଯୋଉ କୁଣ୍ଡ ଦେଉଛନ୍ତି କୁଣ୍ଡକୁ ସବୁବେଳେ ଧୁଆ ପୋଛା କରିକିରି ସେ କୁଣ୍ଡରେ ଥିବ ତାକୁ ଇଏ ଖାଇଦେବେ, କୁକୁର ଆସି ଖାଉଥିବେ, ମାଙ୍କଡ଼ ସବୁବେଳେ ଆମେ କୁଣ୍ଡକୁ ସଫା ସୁଫି କରିକି ଆମେ ଖାଇବାକୁ ସେମାନେ ସୁସ୍ଥ ରହିବେ।
1: ସେଟା କୁଣ୍ଡ କେମିତି ନିତରେ ସଫା କରିବାର ଅଛି,
0: ହଁ ସଫା ସୁଫି କରିକିରି ତାକୁ ରଖିଲେ ଧୀରେ ଧୀରେ ଖାଇବାକୁ ଦେଲେ ଭଲ ହୁଁ।
1: ହେଲେ ବାବୁ ଗୋଟେ ନିମାନ କଥା କହିଲା, ଏନ୍ତାର ଆମେ ଗାଈ ଗୋରୁ କିଏ ଛେଲି ମେଣ୍ଢା କର ନିକ ଜାଗ୍ରତ କରି ନିକ ଖାଇବାଟା ପିଇବାଟା ଦେଲେନି କରେଇବା। ହେଲେ ବାବୁ ବେଶୀ ବେଶୀ ଧନ୍ୟବାଦ ଦେଲେନି, ବଡ଼ ନିମାନ କଥା ଖାଇଲା, ଆରେ ଆଇବା ଦିନ ମନକେ ଯଦି କେବେ ଏନ୍ତାର ବେଡ୍ ଗାର୍ଡ କଲେ ନିମାନ ଏମିତି ଖାତା କରିଦେବା ରହିନି ତେବେ ବାବୁ ଜୁହାର।
2: ଏ ଦେଖିଲୁ କି ଖରା ଦିନେ ଯେମିତି ଆମର ଗାଗଡ କେ ଯତ୍ନ ଲୋଡା, ସେମିତି ଗାଈ ଗୋରୁ ମନ ମିଶା ଲୋଡା କି ନାଇଁ? ହେଲେ ସେମାନଙ୍କେ କେମିତି ଖାଦ୍ୟ ଦେବାର ଅଛି, କେମିତି ପାଣି ଦେବାର ଅଛି, କେମିତି ଅସ ସେମାନଙ୍କର କାଇ କାଇ ରୋଗ ମନ ଖେଡେ ନିକ ମାନେ ବୁଝେଇ ଦେଲା ଦେଖିନି।
3: ଏବେ ତ ଲକ ବୋଲି ନା ପା ସବୁ ତୁଇ ଗଲା ପରେ ସବୁ କେସେ ଅଲପ ଜାଗ୍ରତ ରହିକରି ସେମାନେ ଯତ୍ନ କରବା, ସେମାନେ ତ ନା ଜାଣତ ନା କଥା କହି ମୋତେ ଖରା ଲାଗଲା କି ମୋତେ ସସ୍ ଲାଗଲା ନି କି ମୋତେ ଭୋକ ଲାଗଲା ନି କହିବା, ସେମାନେ ଆମେ ଜାଣିକରି ସେ ବେଲା ଦେଖି କରି କହିବାର ଅଛି। ଏବେ ବାବୁ କହିଲା ପରେ ବେଲା ଦେଖି ନେବାର ଅଛି,
2: ନିମାନ ଲାଗଲା ଇଲେ କାତା ତ ଏବେ ଜବର ଅଛେ, ମାତ୍ର ଆମ ଲଗେ ବେଲ ନାହିଁ। ଏବେ ଭାଇ ଭଉଣୀ ମନ ସେ ଶୁଣିକରି କହିବା ଯେ ଆମର ବେଟଗାର୍ଡ କେମିତି ଲାଗଲା, ଗୀତ ନାଟ ମନ କେମିତି ଲାଗଲା, ଆମେ ତ ରକମବାରି ଶୁଣେଲୁ ନି ନାଇଁ ହେଲେ ସେ ମଙ୍ଗଳବାର ଦିନ କେ ସେ ଜାଗି ରହୁ ଭାଇ ଭଉଣୀ ମନ କହିବା ଯେ ଆମର କାର୍ଯ୍ୟକ୍ରମ କେମିତି ଲାଗଲା ବୋଲି ଆଲେ ଯୁବେ ତେବେ ଆଲେ ଗଲୁନି ଭାଇ ଭଉଣୀ ମନ ଜୁଆର ଜୁଆର।

ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସମ୍ପର୍କରେ ଏହି ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା। ଏ ସମ୍ପର୍କରେ ଆପଣ ମଇ ମାସ 24 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣିଥରେ କହି ରଖୁଛୁ, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ପ୍ରଚାରିତ ହେବ ଆସନ୍ତାକାଲି ଅପରାହ୍ନ 5:30 ମଧ୍ୟରେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବର୍ତ୍ତମାନ ଆସନ୍ତୁ ଶୁଣିବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ରାତି 7ଟାରେ ପୁଣି ଥରେ ରାତି 8ଟାରେ ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ।

ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ଜଣ୍ଡିସ୍ ବା କାମଳ ରୋଗର ଲକ୍ଷଣ ସମ୍ପର୍କରେ ଡାକ୍ତର ପରମେଶ୍ୱର ପାତ୍ରଙ୍କ ସହ ସାକ୍ଷାତକାର। ପରେ ସୁଷମ ଖାଦ୍ୟ ସମ୍ପର୍କରେ ସୂଚନା ଶୁଣିବେ। ରାଗ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ, ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଥିଲା ସଲାମି ଚଳଚ୍ଚିତ୍ରରୁ। ମଦନ ପାଲଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଆଶା ଭୋସଲେ ଏବଂ କୁମାର ସାନୁ। ସଙ୍ଗୀତ ପରିଚାଳନା କରିଥିଲେ ନାଦିମ ଶ୍ରବଣ। ଶେଷରେ ସମୀରଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ। ଚଳଚ୍ଚିତ୍ର ଜୋଶ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 89ତମ ଭାଗ।

ଜନନୀ ଦେବହୂତିଙ୍କ ଅନୁରୋଧ କ୍ରମେ ଭଗବାନ କପିଳଦେବ କହିଲେ ଯେ ଯିଏ ନିତ୍ୟ ନିରତ ହରିଚରିତ ଶୁଣେ ତାର ଆଉ କେହି ସମାନ ନୁହନ୍ତି। ଭକ୍ତଙ୍କୁ ସେ ରକ୍ଷା କରନ୍ତି। ଭକ୍ତର ସେ ଇଷ୍ଟ ବନ୍ଧୁ ଗୁରୁଦେବ, ତାଙ୍କ ବିନୁ ଅନ୍ୟ କୌଣସି ବନ୍ଧୁ ନାହାନ୍ତି। ତାଙ୍କୁ ଭୟ କରି ଯଥା ସମୟରେ ସୂର୍ଯ୍ୟ ଚନ୍ଦ୍ର ଉଦୟ ହୁଅନ୍ତି, ପବନ ବହେ, ଇନ୍ଦ୍ର ବର୍ଷା କରେ, ଯମ ଦଣ୍ଡ ଧାରଣ କରେ।

ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଧାରାବାହିକ ଶ୍ରୀମଦ୍ ଭାଗବତର 99ତମ ଭାଗ ଶୁଣିଲେ। ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଶିଳ୍ପୀଙ୍କ କଣ୍ଠରେ ମୀରାବାଈଙ୍କ ରଚନା।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ପୁଅ, ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝୀ ସରକାରଙ୍କ ବିଭିନ୍ନ ପ୍ରତିଶ୍ରତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝୀ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47 ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47 ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ କରି ଯେଉଁ 5 ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା, ସେଥିରେ ବିଭିନ୍ନ

0: କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତାର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ସେ ଚାକିରି ପାଇଲେ।
1: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9ରୁ 15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20 ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାର ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ତାରିଖ ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ତାରିଖଠାରୁ ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି "ମୁଁ କଇଁଛଙ୍କୁ ଭଲ ପାଏ"। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲାଣି।

0: ପାଣିପାଗ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳଭୂମିର ଉପକୂଳରେ ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ 7 ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିପ୍ରେଟ୍ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରେଟ୍ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିଭ୍ ଟ୍ରିଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସଂରକ୍ଷଣ, ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାର ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ଦଶକରେ ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ବିଶେଷ କରି ସାତଭୟା, ବାବୁବାଲି ଦ୍ୱୀପ, ନାସ 1-2 ଏବଂ ଅଗରନାସୀ, ହୁଇକିଟୋଲା ଦ୍ୱୀପ, ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳ କୁମ୍ଭୀରଙ୍କ ବଂଶବିସ୍ତାର ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡକ୍ଟର ବଷ୍ଟାର୍ଡ ଆମ ଦେଶର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ସାଥିରେ ଧରି ବିଷଧର ସରୀସୃପଙ୍କ ରହଣୀ ସ୍ଥଳ ଭିତରକନିକା ଗସ୍ତ କରିଥିଲେ। ଥରେ ସନ୍ଧ୍ୟାରେ ବଉଳା କୁମ୍ଭୀରମାନଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସମୟରେ ସାଗର ତଟବର୍ତ୍ତୀ ବାବୁବାଲି ଦ୍ୱୀପକୁ ଶୀତଦିନରେ ଦେଖିବାକୁ ଯାଇଥିଲେ। ଲକ୍ଷ ଲକ୍ଷ ଅଲିଭ୍ରିଲେ କଇଁଛ ସମୂହ ଅଣ୍ଡାଦାନ କରୁଥିବା ଦେଖିବାକୁ ପାଇଥିଲେ। ସେ ବିସ୍କିତ ହେବା ସହ ସମଗ୍ର ବିଶ୍ୱକୁ ବିରଳ କଇଁଛଙ୍କ ଏନ୍ତୁଳିଶାଳ ଭାବେ ଗହୀର ମଥାର ବାବୁବାଲି ଦ୍ୱୀପକୁ ଘୋଷଣା କରିଥିଲେ, ଫଳରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଦିଗନ୍ତର ପଥ ଉନ୍ମୋଚିତ ହୋଇଥିଲା। ଏଥିସହ ଡକ୍ଟର ବଷ୍ଟାର୍ଡ ଆମ ସମସ୍ତଙ୍କ ପାଇଁ କାଳ

0: ହୋଇଯାଇଛନ୍ତି। ସେବେଠାରୁ ଆଜି ଯାଏ ଆମର ଆଗନ୍ତୁକ ତଥା ସମୁଦ୍ର ପରିବେଶର ବନ୍ଧୁ ଅଲିଭ୍ ରିଡ୍ଲେ କଇଁଛ ଅତିଥି ସଦୃଶ ହୋଇଯାଇଛନ୍ତି। ଅତୀତରେ 2002-2017 ପର୍ଯ୍ୟନ୍ତ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୁଲିସ୍ ବାହିନୀର ମିଳିତ ସହଯୋଗରେ ଗହିରମଥା ସମୁଦ୍ରକୂଳଠାରୁ 20 କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା। ସମୁଦ୍ରରେ କଇଁଛମାନଙ୍କ ଆଗମନ, ପ୍ରଜନନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପର୍ଯ୍ୟନ୍ତ ସମୟକୁ ସୁରକ୍ଷିତ ରଖିବା ପାଇଁ ଟ୍ରଲର ଚଳପ୍ରଚଳକୁ ବନ୍ଦ ରଖାଯାଇଥାଏ। ସାମୁଦ୍ରିକ କଇଁଛ କେବଳ ଆମ ଓଡ଼ିଶାର ଗହିରମଥା, ଦେବୀ ମୁହାଣ, ଋଷିକୁଲ୍ୟା ବେଳାଭୂମି ଛଡ଼ା ଭାରତର ମହାରାଷ୍ଟ୍ର ନୀଳଗିରି ବେଳାଭୂମି, ବିଦେଶରେ କୋଷ୍ଟାରିକା ଉପକୂଳରେ ଦେଖିବାକୁ ମିଳିଥାନ୍ତି। ଶ୍ରୀଲଙ୍କାର ଜାଫରାନା ବେଳାଭୂମିର କେତେକାଂଶରେ ମଧ୍ୟ ଅଲିଭ୍ ରିଡ୍ଲେ କଇଁଛ ଦେଖିବାକୁ ମିଳନ୍ତି। କଇଁଛଙ୍କ ସୁରକ୍ଷା ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ଏବଂ ସଂରକ୍ଷଣ ଆମରି ଉପରେ ନିର୍ଭର କରୁଛି। ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ କଇଁଛଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ ଦିଗରେ କାର୍ଯ୍ୟ କରିପାରିଲେ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ତେଣୁ ମାନବ ସମାଜ ପାଇଁ ଅଲିଭ୍ ରିଡ୍ଲେ କଇଁଛ ପ୍ରକୃତିର ଅତୁଳନୀୟ ଦାନ ବୋଲି ଗ୍ରହଣ କରିବାକୁ ପଡ଼ିବ। ଆସନ୍ତୁ, ସାମୁଦ୍ରିକ ପରିବେଶର ସୁରକ୍ଷା କବଚ ଏହି କଇଁଛଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବା।
1: ପ୍ରଥମେ ଆଞ୍ଚଳିକ ସମ୍ବାଦ, ପରେ ଶୁଣିଲେ ଆଜିର ପ୍ରସଙ୍ଗ। ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ବର୍ତ୍ତମାନ ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ପ୍ରଥମ ଗୀତଟି ଥିଲା ଆଇ ଲଭ୍ ମାଇ ଇଣ୍ଡିଆ ଏହି ଚଳଚ୍ଚିତ୍ରରୁ। ବିଜୟ ମାଲ୍ୟଙ୍କ ରଚନାରେ ଶିଳ୍ପୀମାନେ ଥିଲେ ଇରା ମହାନ୍ତି ଏବଂ କୁମାର ପାପି। ସଙ୍ଗୀତ ପରିଚାଳନା କରିଥିଲେ ପ୍ରେମ ଆନନ୍ଦ। ଏଥର ନିଜାମଙ୍କ ରଚନାରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ହରିଓମ୍ ହରି।

ଶେଷରେ ନିଜାମଙ୍କ ଅନ୍ୟ ଏକ ରଚନାରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର। ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର। ଚଳଚ୍ଚିତ୍ର ଜବରଦସ୍ତ ପ୍ରେମିକ।

0: ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିବିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିଭିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ୍ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା

0: ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9ଟି ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ କଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
3: ଆମ ରାଜ୍ୟରେ ସ୍ୱେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହୋଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 ତାରିଖରୁ June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ ବିଏଲ୍ଓ ଯାହାକୁ ଆମେ କହୁଛେ, ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକି ଯିବେ, 2-2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମେରେସନ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର, ଯିଏ ସାଧାରଣତଃ ଭାବରେ ଆମର ଏଡିଏମ୍ ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ, ସେମାନେ ସବୁ ଅଛନ୍ତି ଆଡିସନାଲ ଆମର ଇଆର୍ଓଜ୍ ମାନେ, ତ ସେ ଇଆର୍ଓଜ୍ ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ ଯାହାକି September 6 ତାରିଖରେ। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
2: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036ରେ ବିକଶିତ ଓଡ଼ିଶା ଓ 2047ରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10ଟି ପୂଜା ମଣ୍ଡପକୁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ,

0: ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୂର୍ତ୍ତ ଗ୍ରାମ୍ୟ ଉନ୍ନୟନ ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗ ରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ।
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ ଆଉ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନ କାଳ ଭିତରେ।
0: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀର କିପରି ବିକାଶ ହୋଇପାରିବ, ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ଛଡା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
0: ଆଲୋଚନାର ବିଷୟ ହେଉଛି
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
2: ନମସ୍କାର।
1: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କ'ଣ ବୁଝାଯାଏ? ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କ'ଣ ବୁଝିବ?
2: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
1: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କ'ଣ ରହିଛି?
2: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳିପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ଜୈବ ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750 ଉର୍ଦ୍ଧ୍ୱ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି। ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି, ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
1: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କ'ଣ ଅଛି?
2: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର ଇକୋ ଟୁରିଜିମ୍ର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ୍ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ୍ ଟୁରିଜିମ୍ ବା ସଷ୍ଟେନେବୁଲ୍ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ
2: ରହୁଛନ୍ତି ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କ'ଣ ସବୁ ପଦକ୍ଷେପ ନେଉଛନ୍ତି?
2: ଓଡ଼ିଶାରେ ପ୍ରଥମେ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ

0: ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି, ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି। ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳିପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆ ନଈ ମ୍ୟାନ୍ଗ୍ରୁଭ, ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisa.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି, ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେହି ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି। ଏବଂ ଏଇ ଯୋଉ ଜୁନ୍ ମାସ 5 ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନ୍ରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି, ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ। ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ, ନହେଲେ ଆମର ଯୋଉ ଇକୋ ଟୁର୍ ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢ଼ିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହି ହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ ପରିବେଶ ବହୁତ ସୁନ୍ଦର।
0: ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି, କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ୍ ଅର୍କିଡ୍ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ୍ଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି,
0: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ୍ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ୍ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳିପାଳ, ସାତକୋଶିଆ ଏହିସବୁ ସ୍ଥାନମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ୍ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମ୍ଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମ୍ଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମଠାରେ, ତ ଶିମିଳିପାଳ ଆଉ ବି କେତେଗୁଡ଼େ ଆଦିବାସୀ ଅଞ୍ଚଳମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକାଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି ଅଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ ହୋର୍ଡିଂ ଆଉ ମାଗାଜିନ କ୍ୟାଲେଣ୍ଡର ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା। ଯାହା ହଉ, ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ

0: ନୂତନ ଭାବରେ ଯୋଜନା କରାଯାଉଛି ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀରେ।
1: ଯେମିତି ମୁଁ କହିଲି ଆମର ମାଇସ୍ ଟୁରିଜିମ୍ ହେଲା, ହୋମ୍ ଷ୍ଟେ ହେଲା ଇତ୍ୟାଦି।
0: ମାଇସ୍ ଟୁରିଜିମ୍ ଯୋଉ କହିଲେ ସେଇଟା କ'ଣ?
1: ମାଇସ୍ ଟୁରିଜିମ୍ ଆମର ସେଠି ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର ଦୁଇଟି ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା। ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର ତିନିଟା ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ୍ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମ୍ରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ। ଏବଂ ଆମର ଇକୋ ଟୁରିଜିମ୍ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମ୍ର କାମ ଗୁଡାକୁ କରିଆସୁଛୁ।
0: ଆଚ୍ଛା, ଆପଣ ଯୋଉ କହିଲେ ହୋମ୍ ଷ୍ଟେର ବ୍ୟବସ୍ଥା ରହିଛି, ଯୋଉ ହୋମ୍ ଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କ'ଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତାବନ୍ଧୁମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତାବନ୍ଧୁମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
1: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ୍ www.ecotourodisha.com ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
0: ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
1: ସେମାନଙ୍କ ଦ୍ୱାରା ହିଁ ବ୍ୟବସ୍ଥା କରାଯାଉଛି। ତ 80%ରୁ ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁ ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହେଉଛି ହୋମ୍ଷ୍ଟେ ଗୁଡିକ।
0: ବହୁତ ଭଲ କଥା। ତାହେଲେ 2025-26 ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
1: ସଂଖ୍ୟା ଆମର ପ୍ରାୟ ଥିଲା 2 ଲକ୍ଷ ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 କୋଟି ଟଙ୍କା ଆଦାୟ କରିଥିଲୁ।
0: ଯୋଉ ଆପଣ କହିଲେ 22 କୋଟି ଟଙ୍କା ଆଦାୟ କରିଥିଲେ, ତାମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
1: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ, ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି। ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମ୍ରେ ଗୋଟେ ଡାଟା 2022ରେ ଆମେ $26.01 million ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ $151.88 million ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମ୍ଟି।
0: ଆଚ୍ଛା, ବେଳେବେଳେ ଦେଖାଯାଏ ଯୋଉ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ୱାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କ'ଣ ସବୁ ପଦକ୍ଷେପ ନେଉଛି?
1: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
0: ଆଚ୍ଛା,
1: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ,
0: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା। ସେଥିପାଇଁ କ'ଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
1: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କ'ଣ ହବ। ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି।

0: ସେଥିପାଇଁ ବନ ବିଭାଗ ଏହା ପାଇଁ ବହୁତ ସଜାଗ ଅଛି।
1: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟା କି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି,
0: ସେମିତି ତ କୌଣସି ଇଏ ଆସିନି। ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳାଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ ତ ସେମାନେ ଚଢ଼େଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା, ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳାଯୋଡ଼ିରେ ତିଆରି ହେଲା ପରେ ସେଇଟା

0: ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ୍ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
1: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ। ବହୁତ ସୁନ୍ଦର କଥା, ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କ'ଣ?
0: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750ରୁ ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କ'ଣ ହବ କି ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱାର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ, ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
1: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ।
0: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦେବା ଆଉ କହିବା ଆମେ ବଞ୍ଚିବା ସେଇଟା କେବେ ହେଇ ହିଁ ପାରିବ,
1: ଜୈବ ବିବିଧତାରେ ତ ଅସୁବିଧା ହବ ନା।
0: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
1: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କ'ଣ କରିଥାଏ?
0: ଯେମିତି ଆମର ମୁଁ କହିଲି ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲିକି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା
0: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯେଉଁମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି। ତା ବାଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡ୍ଲି ଟ୍ରେନିଂ ଦବ। ତା ବାଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡ଼ମୂଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି 4ଟି ବଡ଼ ବଡ଼ ଏଇ ବର୍ଷ ପାଇଁ, ଶିମିଳିପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢ଼ିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମ୍ଷ୍ଟେ ରହିଲା, ଟ୍ରେକିଂ ଯୋଉ 5th June ଲଞ୍ଚ ହେବାର ଅଛି ସେ ବିଷୟରେ ରହିଲା, 3ଟା ପାଇପ୍ଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ୍ ହେବା,
1: 3ଟା ପାଇପ୍ଲାଇନ୍ ଯୋଉ କହିଲେ ସେଟା କ'ଣ?
0: 3ଟା ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନ୍ଗୋଇଂ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି। ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କ'ଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକମାନେ ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
0: ଆଜ୍ଞା,
1: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏହି ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କ'ଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟାକି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ।

0: କିନ୍ତୁ ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ। ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ, ସେ ସମ୍ପର୍କରେ ବହୁ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଆକାଶବାଣୀ ଆମ ମନର କଥା, ଜ୍ଞାନର କଥା, ଅନୁଚିନ୍ତାର କଥା, ସ୍ୱାସ୍ଥ୍ୟର କଥା, କୃଷିର କଥା ସବୁ କହିଥାଏ ବଖାଣୀ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅଠାରୁ ନାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ନେଇଥାଏ ସେ ଚିଣି। ସିଏ ଆଉ କେହି ନୁହଁ, ସିଏ ପରା ଆମ ଆକାଶବାଣୀ। ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛି, ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜଣେ ମନ୍ତ୍ରମୁଗ୍ଧ ଶ୍ରୋତା ଆକାଶବାଣୀକୁ ନେଇ କହନ୍ତି,
1: ମୁଁ ଉପେନ୍ଦ୍ରନାଥ ସ୍ୱାଇଁ, ଖମାର ସାହି, ଡାଙ୍ଗମାଳ, ଥାନା ରାଜନଗର, ଜିଲ୍ଲା କେନ୍ଦ୍ରାପଡ଼ା, ବୟସ 86। ମୋ ପିଲାଦିନର କଥା, 80 ବର୍ଷର ଉର୍ଦ୍ଧର କଥା, ଗାଁ ଗହଳିର ଦେଶର ଖବର ଶୁଣିବାକୁ ବ୍ୟଗ୍ର ମଣିଷ, ଗୀତ ନାଚ ଦେଖିବାକୁ ବ୍ୟାକୁଳ ମଣିଷ, କୃଷି କାର୍ଯ୍ୟ ଜାଣିବାକୁ ଇଚ୍ଛା ଥିବା ମଣିଷ, ଗପ ଶୁଣିବାକୁ ଆଗ୍ରହୀ ମଣିଷ, ରେଡିଓକୁ ସାହାରା କରୁଥିଲେ। ଗାଁ ଗହଳିରେ ଗୋଟିଏ ରେଡିଓ ଚାରିପାଖେ ଘେରି ବସନ୍ତି, ନୀରବରେ ଦେଖନ୍ତି, ଶୁଣନ୍ତି। ନଦିଆ ବିହାରୀ ମହାନ୍ତିଙ୍କ ଶିଶୁ ସଂସ୍ଥାର ଗପ ପିଲାଙ୍କୁ ଆମୋଦିତ କରିଥାଏ। ପରେ ପରେ କମ୍ୟୁନିଟି ରେଡିଓ ଆସେ, ସେଠାରେ ପ୍ରବଳ ଭିଡ଼ ହୁଏ। ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ, ଶୁଣିଲେ ତାହା ଆଈ ମା କାହାଣୀ ପରି ଲାଗେ। ଲୋକେ କହୁଥିଲେ ଆକାଶକୁ କିଏ ଏପରି କରୁଛି। ଲୋକେ ଏକାଠି ଶୁଣୁଥିଲେ, ଦୁଃଖ ସୁଖ ବାଣ୍ଟୁଥିଲେ, ଭାଗବତ ଶୁଣୁଥିଲେ। ସେ ସମୟଟା ଏହିଭଳି ଥିଲା, ସଙ୍ଗବଦ୍ଧ ଜୀବନ ଯାପନ କରୁଥିଲେ, ଶାନ୍ତିରେ ଚାଲୁଥିଲା, ସବୁକିଛି ଶାନ୍ତି ଥିଲା। କିନ୍ତୁ ଆଜିର ବ୍ୟସ୍ତ ମଣିଷ, ବ୍ୟସ୍ତ ଯୁବକ, ସମୟ ହେଉନି, ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି, ଏପରିକି ପାଠପଢା ମଧ୍ୟ। ରେଡିଓର ତୁଲ୍ୟ କେହି ହୁଏ ନାହିଁ। ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ହେଇ ଥାଇପାରେ, କିନ୍ତୁ ସଂଘବଦ୍ଧ ଆସିବ କୋଉଠି, କମ୍ୟୁନିଟି ଆସିବ କୋଉଠି, ଶୃଙ୍ଖଳିତ ଆସିବ କୋଉଠି। ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ, ପରେ ପରେ ଆକାଶବାଣୀ ନାମରେ ନାମିତ ହୁଏ। ଏହା ମୋର ଅନୁଭୂତି।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ

0: ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ।
1: ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିଲେ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଗୀତ ଓଡ଼ିଆ ଚଳଚ୍ଚିତ୍ରରୁ।

ପ୍ରଥମ ଗୀତଟି ଥିଲା ସୁନାପଞ୍ଜୁରୀ ଚଳଚ୍ଚିତ୍ରରୁ। ନିଜାମଙ୍କ ରଚନାରେ ଶିଳ୍ପୀମାନେ ଥିଲେ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତି। ସଙ୍ଗୀତ ପରିଚାଳନା କରିଥିଲେ ଅମରେନ୍ଦ୍ର ମହାନ୍ତି। ଶେଷରେ ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀମାନେ ହେଲେ ସୌରିନ ଭଟ୍ଟ ଏବଂ ନିବେଦିତା। ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ ଏବଂ ଭକ୍ତ ପ୍ରସାଦ। ଚଳଚ୍ଚିତ୍ର ଅଭିମନ୍ୟୁ।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ପାଇଁ ଏତିକିରେ ଶେଷ ହେଲା। ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ମଧ୍ୟ ଆମର ପ୍ରସାରଣ ଜାରି ରହିଛି। ବର୍ତ୍ତମାନ ଆରମ୍ଭ କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଉପସ୍ଥାପନା ନିଶାରାଣୀ ସାହୁ।

ନମସ୍କାର, ମୁଁ ନିଶାରାଣୀ ସାହୁ। ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ଆପଣମାନଙ୍କୁ ସ୍ୱାଗତ କରୁଛି।

ଶ୍ରୋତା ବନ୍ଧୁ, ଅବଷ୍ଟେଟ୍ରିକ୍ ଫିସ୍ତୁଲା ହେଉଛି ମହିଳାମାନଙ୍କର ଏକ ଗୁରୁତର ଏବଂ ବିୟୋଗଦାୟକ ସ୍ୱାସ୍ଥ୍ୟ ସମସ୍ୟା। ଏହା ସାଧାରଣତଃ ଦୀର୍ଘ ସମୟ ଧରି କଷ୍ଟଦାୟକ ପ୍ରସବ ହେବାରୁ ଘଟିଥାଏ। ପ୍ରସବ ସମୟରେ ଯଦି ଶିଶୁ ସଠିକ୍ ଭାବରେ ବାହାରିପାରେ ନାହିଁ ଏବଂ ଚିକିତ୍ସା ସୁବିଧା ସମୟରେ ମିଳେ ନାହିଁ, ତେବେ ଏହି ସମସ୍ୟା ସେମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଏହା ମହିଳାଙ୍କୁ ଶାରୀରିକ, ମାନସିକ, ସାମାଜିକ ତଥା ଆର୍ଥିକ ଭାବରେ ଅନେକ କଷ୍ଟ ଦେଇଥାଏ। ଏହି ରୋଗ ଅଧିକାଂଶ ଗ୍ରାମାଞ୍ଚଳ ଆଉ ଗରିବ ପରିବାରର ମହିଳାମାନଙ୍କ ମଧ୍ୟରେ ଦେଖାଦିଏ। ଚିକିତ୍ସା ସୁବିଧାର ଅଭାବ, ଅଜ୍ଞାନତା ଆଉ କମ୍ ବୟସରେ ବିବାହ ଏହାର ପ୍ରମୁଖ କାରଣ। ଅନେକ ସମୟରେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ନେବାରେ ବିଳମ୍ବ ହୋଇଥାଏ, ଫଳରେ ପ୍ରସବ ଦୀର୍ଘ ସମୟ ଚାଲିଥାଏ ଆଉ ତାହା ଶରୀରର ଭିତର ତନ୍ତୁକୁ କ୍ଷତି ପହଞ୍ଚାଇଥାଏ। ଏହାର ପରିଣାମରେ ଅବଷ୍ଟେଟ୍ରିକ୍ ଫିସ୍ତୁଲା ହୋଇଥାଏ। ଅବଷ୍ଟେଟ୍ରିକ୍ ଫିସ୍ତୁଲାର ସବୁଠାରୁ ମୁଖ୍ୟ ଲକ୍ଷଣ ହେଉଛି ପିସାବ ନିୟନ୍ତ୍ରଣ ବିନା ସବୁବେଳେ ବାହାରୁଥିବା, ଯାହାଦ୍ୱାରା ମହିଳାମାନେ ଲଜ୍ଜା ଆଉ ଅପମାନର ଭୟରେ ଘରୁ ବାହାରନ୍ତି ନାହିଁ। କେତେକ ସମୟରେ ସ୍ୱାମୀ ଆଉ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅବହେଳା କରନ୍ତି, ଯାହା ତାଙ୍କ ମନରେ ଦୁଃଖ, ଭୟ ଆଉ ହୀନମନ୍ୟତା ସୃଷ୍ଟି କରିଥାଏ। ଅବଷ୍ଟେଟ୍ରିକ୍ ଫିସ୍ତୁଲା ରୋଗର ଚିକିତ୍ସା ଅପରେସନ୍ ଦ୍ୱାରା ସମ୍ଭବ ହୋଇପାରୁଛି। ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଡାକ୍ତରମାନେ ଏହି ରୋଗର ଅପରେସନ୍ ମଧ୍ୟ କରିଥାନ୍ତି। ଯଦି ଠିକ୍ ସମୟରେ ଚିକିତ୍ସା ମିଳେ, ତେବେ ମହିଳା ସାଧାରଣ ଜୀବନକୁ ଫେରିପାରନ୍ତି। ଏଥିପାଇଁ ସରକାର ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ, ମାଗଣା ଚିକିତ୍ସା ଆଉ ସଚେତନତା କାର୍ଯ୍ୟକ୍ରମ ଚାଲୁ କରିଛନ୍ତି। ସାଧାରଣତଃ ଝିଅମାନଙ୍କୁ ଯଦି ଉଚିତ ଶିକ୍ଷା ଦେଇ ସଚେତନ କରାଇପାରିବା, ତାହେଲେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରିବେ। ପୌଷ୍ଟିକ ଖାଦ୍ୟ ଆଉ ସୁସ୍ଥ

ଜୀବନଶୈଳୀ ମଧ୍ୟ ଏହି ରୋଗକୁ ରୋକିବାରେ ସାହାଯ୍ୟ କରେ। ସରକାର ଏହି ସମସ୍ୟା ନିବାରଣ ପାଇଁ ବିଭିନ୍ନ ପଦକ୍ଷେପ ଆରମ୍ଭ କରିଛନ୍ତି, ଯେପରିକି ମାତୃ ସୁରକ୍ଷା ଯୋଜନା, ମାଗଣା ଆମ୍ବୁଲାନ୍ସ ସେବା, ଜନନୀ ସୁରକ୍ଷା ଯୋଜନା ସବୁ। ତା ସହିତ ଡାକ୍ତର ଆଉ ନର୍ସମାନଙ୍କୁ ମଧ୍ୟ ଗ୍ରାମାଞ୍ଚଳରେ ନିଯୁକ୍ତି କରାଯାଉଛି, ଯାହାଦ୍ୱାରା ମହିଳାମାନେ ଠିକ୍ ସମୟରେ ଠିକ୍ ଚିକିତ୍ସା ପାଇପାରିବେ। ଏହି ରୋଗ ମହିଳାଙ୍କ ଜୀବନରେ କେବଳ ଏକ ରୋଗ ନୁହଁ, ବରଂ ଗୋଟେ ଅଭିଶାପ ସଦୃଶ, ଯାହାକି ସେମାନଙ୍କର ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଥାଏ। ତେଣୁ ଏହାର ପ୍ରତିରୋଧ ଆଉ ଚିକିତ୍ସା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ। ତେଣୁ ଆମେ ସମସ୍ତେ ଏହି ରୋଗ ବିଷୟରେ ସଚେତନ ହୋଇ ଏକ ସୁସ୍ଥ ଆଉ ସୁରକ୍ଷିତ ସମାଜ ଗଠନ କରିବା ଉଚିତ।

0: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆମର ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ। ବର୍ତ୍ତମାନ ଜାଣିବା ଜଣ୍ଡିସ୍ ବା କାମଳ ରୋଗ ବିଷୟରେ। ଜଣ୍ଡିସ୍ ହେଉଛି ଏକ ସାଧାରଣ କିନ୍ତୁ ସଚେତନତା ଆବଶ୍ୟକ ଥିବା ରୋଗ। ଏହା ପ୍ରାୟତଃ ଯକୃତ ସମସ୍ୟା, ଦୂଷିତ ପାଣି ଆଉ ଦୂଷିତ ଖାଦ୍ୟ କାରଣରୁ ହୋଇଥାଏ। ଏହି ରୋଗରେ ଆଖି, ଚର୍ମ ଆଉ ପରିସ୍ରାର ରଙ୍ଗ ହଳଦିଆ ହୋଇଥାଏ। ଏହି ରୋଗରୁ ବଞ୍ଚିବା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଏବଂ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ସଚେତନତା ହିଁ ସୁସ୍ଥ ଜୀବନର ମୂଳ ମନ୍ତ୍ର। ତେବେ ଏହି ରୋଗ ବିଷୟରେ ଅଧିକ କିଛି ଜାଣିବା ଡାକ୍ତର ପରମେଶ୍ୱର ପାତ୍ରଙ୍କ ଠାରୁ।
1: ସାର୍ ନମସ୍କାର।
2: ନମସ୍କାର, ଜୟ ଜଗନ୍ନାଥ।
1: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।
2: ଧନ୍ୟବାଦ।
1: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁଙ୍କୁ ଦେବେ।
2: ମୋର ନାଁ କବିରାଜ ପରମେଶ୍ୱର ପାତ୍ର, ଆୟୁର୍ବେଦ ଚିକିତ୍ସକ, ଶ୍ରୀନିବାସ ଆୟୁର୍ବେଦ ଭବନ, ଦୈନିକ ବଜାର, ଜୟପୁର, କୋରାପୁଟ ଜିଲ୍ଲା।
1: ସାର୍ ଆପଣ ଯେହେତୁ ଜଣେ ଆୟୁର୍ବେଦିକ ଚିକିତ୍ସକ ଆଉ ତା ସହିତ କିଛି ଧାରଣା ମଧ୍ୟ ଆପଣଙ୍କର ରହିଛି ଆୟୁର୍ବେଦିକ ଉପରେ, ଆଜି ଆମ ଘର ଆମ ସଂସ୍ଥାର କାର୍ଯ୍ୟକ୍ରମରେ ଆମ ବିଷୟବସ୍ତୁ ରହିଛି କାମଳ ରୋଗ, ଯୋଉଟାକୁ ଆମେ ଜଣ୍ଡିସ ବୋଲି କହୁଛେ। ତ ଏଇ ଜଣ୍ଡିସ ରୋଗଟା କେମିତି ହୁଏ?
2: ଜଣ୍ଡିସ ରୋଗ ମାନେ ଇଏ ହଉଛି ଯକୃତ ସମ୍ବନ୍ଧୀୟ ରୋଗଟା, କମଳା ରୋଗ। ଆର ହେବାର କାରଣ ମାନେ ଜଣ୍ଡିସ ଏ ରୋଗ ଆଜିକାଲି ବହୁ ପରିମାଣରେ ହେଉଛି, କାରଣ ଆମର ଖାଦ୍ୟ ପଦାର୍ଥ, ଜଳବାୟୁ ସବୁକିଛି ଔଷଧ ଯୋଗୁଁ ଜଣ୍ଡିସ ହୁଏ। ଯତ୍କୃତ ଦୋଷ ରହିଲେ କମଳା ରୋଗ, ପାଣ୍ଡୁ ରୋଗ, ସୋତ ରୋଗ ହୁଏ। ଏଇଟା କାହିଁକି ହଉଛି ନା, ବାହାର ଯୋଉ ଆମେ ଖାଦ୍ୟ ପଦାର୍ଥ ଖାଉଛୁ ଯଥା ଫାଷ୍ଟ ଫୁଡ୍, ଏଇ ଯୋଉ ବିଭିନ୍ନ ପ୍ରକାର ତେଲ ମସଲା ଅଖାଦ୍ୟ ଏସବୁ ଖାଉଛନ୍ତି, ସେଟା ଯତ୍କୃତ ଦୋଷ। ଯତ୍କୃତ ମାନେ ତ ଲିଭର, ଲିଭର ହଉଛି ଆମ ଶରୀରର ବଡ଼ ଇଞ୍ଜିନ। ସିଏ ଯଦି ଖରାପ ହେଇଗଲା ବୋଲେ ଭୋକ ହବ ନାହିଁ, ଆଉ ଝାଡା ବି କ୍ଲିୟର ହବ ନାହିଁ, ଜୀର୍ଣ୍ଣ ବି ହବ ନାହିଁ, ଏସବୁ ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ। ଯତ୍କୃତ ରୋଗ ହେଲେ ଭୋକ ବି କମିଯାଏ, ଝାଡା ପରିଷ୍କାର ହୁଏ ନାହିଁ, ନଖ, ଆଖି, ପରିସ୍ରା ହଳଦିଆ ରଙ୍ଗ ହୋଇଯାଏ। ଯେଉଁମାନେ ବହୁ ପରିମାଣର ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟ ସେବନ କରନ୍ତି ସେମାନଙ୍କୁ ମଧ୍ୟ ଯତ୍କୃତ ରୋଗ ହୁଏ। ଏହି ରୋଗର ତୁଟୁକା ଶାସ୍ତ୍ରୀୟ ଆୟୁର୍ବେଦ ପଦ୍ଧତି ହେଲା ମଞ୍ଜୁଆତି ଚେର ଘୋଳ ଦହି ସହ ବାଟିକି ଖାଇଲେ ବହୁତ ଫଳପ୍ରଦ। ଆଉ ଗୋଟେ ହେଲା କୋଇଲେଖା ଗଛର ଚେର ବାଟି ମହୁ ସହ ବ୍ୟବହାର କରିଲେ ଅମୃତ ତୁଲ୍ୟ ଗୁଣ ଦିଏ। ଆରୋଗ୍ୟ ନିମନ୍ତେ ଆମେ ପଇଡ଼, ଆଖୁରସ, ଡାଳିମ୍ବ ରସ ଦିଆଯାଏ। ପୁନର୍ନବା ଚେର ଓ ମହୁ ସହ ବ୍ୟବହାର କଲେ ଭଲ ସୁଫଳ ମିଳେ। କାକଜଙ୍ଘା ବୋଲି ଗୋଟେ ଔଷଧ ଅଛି, ଚେରମୂଳିକା ଅଛି, ଜଣ୍ଡିସ ରୋଗର ଫଳପ୍ରଦ ଔଷଧ ଅଟେ। ଆଖୁରସ ଓ ସୀତାଫଳ ରସ ମଧ୍ୟ ଜଣ୍ଡିସ ରୋଗର ଅମୃତ ତୁଲ୍ୟ ଉପଚାର ଅଟେ। ଏ ରୋଗ ହେଲେ ଯଥେଷ୍ଟ ପରିମାଣରେ ପାଣି ପିଇବା ନିହାତି ଆବଶ୍ୟକ। ଆଉ ଆମର ଆୟୁର୍ବେଦର ମଧ୍ୟ ଶାସ୍ତ୍ରୀୟ ଔଷଧ ଅଛି ବହୁତ ଗୁଡ଼ିଏ, ସେଥିରୁ କେତୋଟି କହିଦେଉଛି ଯଥା ପୁନର୍ନବା ରିଷ୍ଟ, ନବାୟସ ଲୋଭ, ବୃହତ ଚନ୍ଦ୍ରୋଦୟ ମକର।

0: ଲୌହାସବ ସପ୍ତାମୃତ ରସ ଲି 52 ଏପରି ଅନେକ ଔଷଧ ଦିଆଯାଇପାରେ। ଆଉ ଏ ରୋଗ ନ ହେବା ପାଇଁ ବିଭିନ୍ନ ପ୍ରକାର ଆମେ ଖାଦ୍ୟ ପଦାର୍ଥ ପରିବର୍ତ୍ତନ କରିବାକୁ ପଡିବ, ଯଥେଷ୍ଟ ପାଣି ପିଇବାକୁ ପଡିବ, ଠିକ ସମୟରେ ଖାଇବା ପିଇବା ନିତ୍ୟକର୍ମ ଏସବୁ ପାଳନ କଲେ ମଣିଷ ବହୁତ ପରିମାଣରେ ଆରୋଗ୍ୟ ଲାଭ କରେ।
1: ସାର, ଏଇ ଯୋଉ ରୋଗଟା ଯଦି ହେଲା ଜଣେ ରୋଗୀକୁ ସୁସ୍ଥ ହେବା ପାଇଁ କେତେ ଦିନ ସମୟ ଲାଗିଥାଏ?
0: ମ୍ୟାଡାମ ଦେଖନ୍ତୁ, ଏ ରୋଗଟା ଯୋଉ ହଉଛି ଇଏ ତ ଟିକେ କ୍ରିଟିକାଲ ରୋଗଟା, ଏଣୁ ପ୍ରାୟ ମାସେ ଖଣ୍ଡେ ଲାଗିବ। ମାସରୁ ଦେଢ ମାସ ଔଷଧ ଖାଇଲେ ବହୁତ ଭଲ ରହିବ। ଆଉ ଯୋଉକି ଦେଶୀ ଉପଚାର କରିଲେ ଦେହରୁ ମୂଳୋତ୍ପାଟନ ହବ, ମାନେ ଯୋଉଟାକି ଆମେ ରୁଟ୍ ଆଉଟ୍ କହିବା, ରୁଟ୍ ଆଉଟ୍ ହେଇଯାଇପାରେ। ତେଣୁକରି ଆମେ ସବୁବେଳେ ପ୍ରାକୃତିକ ଔଷଧ ମାନେ ଆୟୁର୍ବେଦ ପଦ୍ଧତିର ତୁଟୁକା ଔଷଧଟା ଭଲ ଫଳପ୍ରଦ ହୁଏ।
1: ତ ସାର, ଏ ଯୋଉ ଚିକିତ୍ସା ସମୟରେ ଆମକୁ କୋଉ କୋଉ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ହବ, କୋଉଟା ନିଷେଧ କୋଉଟା ଖାଇବା, ଏସବୁ କଣ ରହିଛି କି ସେମିତି?
0: ଏ ରୋଗ ଯଦି ହେଇଛି ଔଷଧ ଯାହା ଯାହା କହିଲି ସେସବୁ ବ୍ୟବହାର କରିବା ସମୟରେ ବିଭିନ୍ନ ପ୍ରକାର ତେଲ ମସଲା ଆମିଷ ଅଣ୍ଡା ଚିକେନ ଶୁଖୁଆ ଏସବୁ ପରିତ୍ୟାଗ କରିବାକୁ ପଡିବ, ଗୋଟେ ନିଷେଧ କରିବାକୁ ପଡିବ, ଯଥେଷ୍ଟ ପାଣି ପିଇବାକୁ ପଡିବ, ଦହି ପଖାଳ ଖାଇଲେ ଆହୁରି ବହୁତ ଫଳପ୍ରଦ, ମାଟି ହାଣ୍ଡିର ଥଣ୍ଡା ପାଣି ପିଇବା ଦ୍ୱାରା ବହୁତ ଉପକାର ହୁଏ। ଏସବୁ ଯାକ ପାଳନ କରିବା ନିହାତି ଆବଶ୍ୟକ।
1: ତ ସାର, ଆମେ ବେଳେ ବେଳେ ଏମିତି ବି ଦେଖିଥାଉ ଯେ ରୋଗ ଗୋଟେ ଥର ହେଇଥିବ, ମେଡିସିନ ଖାଇଲା ପରେ କମି ଯାଇଥାଏ, ପୁଣି ଥରେ ବି ରିଟର୍ନ ହେଇଥାଏ, ତ ଏଇ କ୍ଷେତ୍ରରେ ଆମେ କେମିତି ସାବଧାନତା ଅବଲମ୍ବନ କରିବା?
0: ଔଷଧ ଖାଇଲେ ରୋଗୀ ତ ନିଶ୍ଚିତ ଆରୋଗ୍ୟ ହେଇଯାଉଛନ୍ତି, କିନ୍ତୁ ତା ପରବର୍ତ୍ତୀ ସମୟରେ ଯଦି ବା ସେ ଖାଇବା ପିଇବା ଏପଟେ ସେପଟେ ଏସବୁ କରିଦବ, ଅଖାଦ୍ୟ ପୁଣି ଖାଇବେ, ପୁଣି ସେ ତେଲ ମସଲା ଏସବୁ ଖାଇବେ, ପୁନର୍ବାର ସେଟା ଓଲଟି ଯିବ, ନହେଲେ ଓଲଟିବାର ଚାନ୍ସ ନାହିଁ, ସମ୍ଭାବନା ବି ନାହିଁ। ଆମେ ଯଦି ଅଖାଦ୍ୟ ଖାଇଦବା, ଠିକ ନୀତି ନିୟମ ମାନିବା ନାହିଁ, ବୋଲେ ପୁଣି ସେ ରୋଗଟା ଲେଉଟି ଯାଇପାରେ, ଆଉ ଲେଉଟିଲେ ତାକୁ ଧରିକିରି ଆଉ ଟିକେ ଦୀର୍ଘ ସମୟ ଚିକିତ୍ସା କରିବାକୁ ପଡିବ।
1: ପ୍ରାୟତଃ ଆମେ ଆୟୁର୍ବେଦିକ ଚିକିତ୍ସା କରୁ କରୁ ମଧ୍ୟ ଯଦି ଅଧିକ ପରିମାଣରେ ରୋଗୀ ଅସୁସ୍ଥ ଅନୁଭବ କରେ, ତ ସେଇ କ୍ଷେତ୍ରରେ ଆମେ ଏଲୋପାଥି ୟୁଜ୍ କରିପାରିବା କି?
0: ହଁ, ଧରନ୍ତୁ ଦୀର୍ଘ ସମୟ ଧରି ଆମେ ଟ୍ରିଟମେଣ୍ଟ କରୁଛନ୍ତି, ନିଶ୍ଚିତ ତ ଆୟୁର୍ବେଦ ପଦ୍ଧତିରେ ଆରୋଗ୍ୟ ହେଇଯିବେ। ଧରନ୍ତୁ ଯଦି ବା ଟିକେ ଟିକେ କ୍ରିଟିକାଲ ଆଡକୁ ଯାଉଛି କିମ୍ବା ହଠାତ୍ ରୋଗଟା ନିରାକରଣ ହେଇପାରୁ ନାହିଁ, ବୋଲେ ଆବଶ୍ୟକତା ଅନୁଯାୟୀ ଆମେ ଏଲୋପାଥିକ ଡାକ୍ତର ମାନଙ୍କର ବି ପରାମର୍ଶ ନେଇପାରିବା, ଆବଶ୍ୟକ ସ୍ଥଳେ ସେ ଔଷଧ ମଧ୍ୟ ବ୍ୟବହାର କରିପାରିବା। ତେଣୁକରି ସେ ବିଜ୍ଞାନ ମଧ୍ୟ ଅଣଦେଖା କରିପାରିବା ନାହିଁ, ଏଲୋପାଥି ମଧ୍ୟ ନିହାତି ଆବଶ୍ୟକ, ଆୟୁର୍ବେଦ ବି ଦରକାର, ହୋମିଓପାଥି ବି ଦରକାର, ସବୁ ବିଜ୍ଞାନକୁ ସମ୍ମାନ ଦେଇ ଚାଲିବା ଅତି ଉତ୍ତମ।
1: ଆୟୁର୍ବେଦିକରେ ଯଦି ରୋଗୀ ଅଧିକ ପରିମାଣରେ ଅସୁସ୍ଥ ଅନୁଭବ କରୁଛି, ତ ଆମେ ଏଲୋପାଥି ଚିକିତ୍ସା କରିପାରିବା, ତ ଆୟୁର୍ବେଦିକ ସହିତ ଏଲୋପାଥିକ ଚିକିତ୍ସା ଆମେ କରିପାରିବା କି?
0: ଆୟୁର୍ବେଦ ସହିତ ଏଲୋପାଥିକ ଚିକିତ୍ସା ଆମେ କରିପାରିବା। ଆୟୁର୍ବେଦ ଔଷଧଟା ହଉଛି ଯୋଉଟାକି ପୁରାପୁରି ଆମର ଜଙ୍ଗିଲ ଔଷଧ, ପୁରାତନ ପଦ୍ଧତି ଔଷଧଟା, ତେରମୂଳିକା ଔଷଧ, ତେଣୁକରି ଇଏ ସବୁ ଏଲୋପାଥିକ ସାଙ୍ଗରେ ଆର ରିଏକ୍ସନ ନାହିଁ, ଆମେ ଏଇଟା ବି ବ୍ୟବହାର କରିପାରିବା। କେମିତି ଗୋଟେ 5-10 ମିନିଟ ଗେପ୍ରେ ଏଲୋପାଥିକ ମଧ୍ୟ ଆମେ ବ୍ୟବହାର କରିପାରିବା।
1: ତ ସାର, ଏଇ ଯୋଉ ରୋଗ ନ ହବା ପାଇଁ ତା ପୂର୍ବରୁ ଆମକୁ କଣ କେମିତି ନିଜର ଲିଭରକୁ ସ୍ୱାସ୍ଥ୍ୟ ରଖିବା ପାଇଁ ପଡିବ, ସେ ବିଷୟରେ କିଛି କହିବେ?
0: ଆମେ ଠିକ ସମୟରେ ଯଦି ନିୟମିତ ଭାବରେ ଖାଇବା ପିଇବା ନିତ୍ୟକର୍ମ, ଯେମିତିକି ସକାଳୁ ଉଠୁ ଉଠୁ ନିତ୍ୟକର୍ମ ସରିଲା ପରେ ଠିକ ସମୟରେ ଜଳଖିଆ ପତ୍ର, ଠିକ ସମୟରେ ଭୋଜନ, ଠିକ ସମୟରେ ରାତ୍ର ଭୋଜନ, ଠିକ ସମୟରେ ଶୋଇବା, ଏସବୁ ଯଦି ଆମେ ଠିକ ନୀତି ନିୟମ ପାଳନ କରିବା, ବୋଲେ କୌଣସି ବେମାର ବି ଆସିବ ନାହିଁ, ଆଉ ଜଣ୍ଡିସର ତ ପ୍ରଶ୍ନ ଉଠୁନି। ଆଉ ଯଦି ଅବ୍ୟବସ୍ଥା କରିବା, ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା, ବିଭିନ୍ନ ପ୍ରକାର ଏ ଯୋଉ ତେଲ ମସଲା ଆମିଷ ଫାମିଷ ଏସବୁ ଖାଇବା, ବୋଲେ ସେଟା ତ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ।
1: ଘରୋଇ ଉପଚାର ସେମିତି କିଛି ରହିଛି କି?
0: ହଁ ମ୍ୟାଡାମ, ଏବେ ତ ଘରୋଇ ଉପଚାର ବିଷୟରେ ବହୁତ କିଛି ଔଷଧ କହିଲି, ଆଉ ବିଶେଷ କରି ଖାଦ୍ୟ ଉପରେ ରହିଲା ଦହି ପଖାଳ, ଆଉ ବେଳେବେଳେ ଆଖୁ ରସ ପିଇବେ, ବେଳେବେଳେ ଡାଳିମ୍ବ ରସ ପିଇବେ, ଆଉ ଗୋଟେ ଅଛି କୋଇଲେଖା ଗଛଟେ, ତାର ରସଟା ଆଣିକିରି ଜୁସ୍ ଭଲା ତେରଟା ମୂଳଟା ସବୁ ଆଣିକିରି ଜୁସ୍ କଲା ଭଳିଆ କରି ପିଇଲେ ବହୁତ ଫଳପ୍ରଦ ଆସିବ। ନିଜ ନିଜର ଘରର ବାରିପଟେ ଯୋଉ କି ଘୃତକୁମାରୀ ଅଛି, ଘୃତକୁମାରୀ ରସ ମଧ୍ୟ ଆମେ ମିଶ୍ରି ସହ ମିଶେଇକିରି ଖାଇବା ଦ୍ୱାରା ବହୁତ ଗୁଡ଼େ ଗୁଣଯୁକ୍ତ ଫଳ ଆସେ, ଆଉ ସେଇଟା ବି ବ୍ୟବହାର କରିବା କଥା, ସେଇଟା ଗୋଟେ ଶ୍ରେଷ୍ଠ ଔଷଧ ମଧ୍ୟ। ବିଶେଷ କରି ଜଣ୍ଡିସ ରୋଗ ପାଇଁ ଘରୋଇ ଚିକିତ୍ସା ହିଁ ଏକମାତ୍ର ଔଷଧ, ଆଉ ବେଶ ଭଲ ରହିବ। ଅନ୍ୟ ଔଷଧ ବ୍ୟବହାର କରିବା ଦ୍ୱାରା ପୁଣି ଆସିଯାଇପାରେ, କିନ୍ତୁ ତାକୁ ଧରି ପ୍ରତିକାର ମଧ୍ୟ ଅଛି, କିନ୍ତୁ ଘରୋଇ ଚିକିତ୍ସାଟା ଭଲ, ଆୟୁର୍ବେଦ ଚିକିତ୍ସାଟା ବହୁତ ଉପକାର ଏ ରୋଗ ପାଇଁ।
1: ସାର, ବର୍ତ୍ତମାନ ଆମର ସମାଜକୁ ଆପଣ କଣ ବାର୍ତ୍ତା ଦେବେ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବରେ?
0: ଆଜିର ପିଲାମାନେ ହୁଅନ୍ତୁ କିମ୍ବା ଯୁବପିଢି ହୁଅନ୍ତୁ, ସେମାନେ ଆମର ଦେଶର ଆମ ଘରର ଭବିଷ୍ୟତ, ତେଣୁକରି ସେମାନଙ୍କୁ ମଧ୍ୟ ପରାମର୍ଶ ଆମେ ଦେଇପାରିବା ଯେ ସେମାନେ ଠିକ ସମୟରେ

0: ଖାଇବା ପିଇବା ଦୈନନ୍ଦିନ ଜୀବନ ଶୈଳୀଟା ଠିକ ରଖିବା, ତାପରେ ଆଲକୋହଲ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସିଗାରେଟ ଗୁଟୁକା ଏସବୁ ଠାରୁ ଯେମିତିକି ଦୂରେଇକିରି ରହିବା, ଦୂରେଇକିରି ରହିଲେ ନିଶ୍ଚିତ ଭାବରେ ସୁସ୍ଥ ଜୀବନ ରହିବ ଆଉ ଆମେ ଆଗକୁ ଗଢି ଚାଲିବା। ଏଇଟା ମୋର ସମସ୍ତଙ୍କୁ ଅନୁରୋଧ ସହ ପରାମର୍ଶ।
1: ଧନ୍ୟବାଦ ସାର, ଆପଣ ଏତେ ସୁନ୍ଦର ଭାବରେ ଜଣ୍ଡିସ ରୋଗର କାରଣ ଆଉ ନିରାକରଣ ଉପରେ ଆମ ଶ୍ରୋତାବନ୍ଧୁଙ୍କୁ କହିଛନ୍ତି, ଆଉ ଆମ ଅନୁଷ୍ଠାନକୁ ବି ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ କେନ୍ଦ୍ର ତରଫରୁ ଅଶେଷ ଧନ୍ୟବାଦ ସାର।

ଶ୍ରୋତାବନ୍ଧୁ, ଆମେ ତ ଶୁଣିଲେ କାମଳ ରୋଗ ବିଷୟରେ। ଯଦି ଆପଣଙ୍କୁ ଦୁର୍ବଳତା, ଭୋକ ନ ଲାଗିବା କିମ୍ବା ଆଖି ହଳଦିଆ ଲାଗେ, ତେବେ ଅବହେଳା କରନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଜାଣିବା ସୁଷମ ଖାଦ୍ୟ ବିଷୟରେ। ସୁଷମ ଖାଦ୍ୟ ହେଉଛି ଏମିତି ଖାଦ୍ୟ ଯାହା ଆମ ଶରୀରକୁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ୱ ଠିକ୍ ପରିମାଣରେ ଯୋଗାଇଥାଏ। ଏଥିରେ ଶର୍କରା, ପ୍ରୋଟିନ୍, ଚର୍ବି, ଭିଟାମିନ୍, ଖଣିଜ ଲବଣ ଏହିସବୁ ଭରି ହୋଇକି ରହିଥାଏ। ସୁଷମ ଖାଦ୍ୟ ଖାଇଲେ ଶରୀର ସୁସ୍ଥ, ଶକ୍ତିଶାଳୀ ଆଉ ରୋଗମୁକ୍ତ ରହେ। ଏହା ଶରୀରର ସଠିକ୍ ବୃଦ୍ଧି, ମାନସିକ ବିକାଶ ଆଉ କାର୍ଯ୍ୟକ୍ଷମତା ମଧ୍ୟ ବଢ଼ାଇଥାଏ। ଛୋଟ ଛୁଆମାନଙ୍କ ବିକାଶ ପାଇଁ ସୁଷମ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ। ଯଦି ଆମେ ସୁଷମ ଖାଦ୍ୟ ନ ଖାଉ, ତେବେ ଶରୀର ଦୁର୍ବଳ ହୋଇଯିବ ଆଉ ଆମ ଶରୀରରେ ଅନେକ ପ୍ରକାର ରୋଗ ମଧ୍ୟ ଦେଖାଦେବ। ଭାତ, ରୁଟି, ଡାଲି, ସବୁଜ ଶାଗ, ଫଳ, କ୍ଷୀର, ମାଛ, ମାଂସ ଏହିସବୁ ସୁଷମ ଖାଦ୍ୟର ଉଦାହରଣ। ଆମେ ପ୍ରତିଦିନ ସଫା ପୋଷାକ ପିନ୍ଧିବା, ପୌଷ୍ଟିକ ଖାଦ୍ୟ ଖାଇବା, ତା ସହିତ ଜଙ୍କ୍ ଫୁଡ୍ ଆଉ ଅଧିକ ତେଲ ମସଲା ଖାଦ୍ୟରୁ ଦୂରେଇ ରହିବା। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା କଲାଣି ଯେ କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ କହି ରଖୁଛୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ। ନମସ୍କାର।

ସାପ୍ତାହିକ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଏତିକିରେ ଶେଷ ହେଲା। ଉପସ୍ଥାପନାରେ ଥିଲେ ନିଶାରାଣୀ ସାହୁ।

ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ ଶୁଣିଲେ ଆଜିର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ ନାଇନ୍ ଏବଂ ଶେଷରେ ଶୁଣନ୍ତୁ ସ୍ପଟ୍ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

आकाशवाणी जयपुर वर्तमान समय राति 11:12। ଏଇଠି ଶେଷ କରୁଛୁ ଆଜିକାର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ। ଆସନ୍ତାକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।